ଆକାଶବାଣୀ ଜୟପୁର ଆଜି ରବିବାର 1948 ଶକାବ୍ଦ ଭାଦ୍ରପଦ 31 ଦିନ 2026 ମସିହା ସେପ୍ଟେମ୍ବର ମାସର 13 ତାରିଖ ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆଜିକାର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

ସାରା ଜଗତର ତୁମେ ହେଉଛ ଜୀବନ। ସମସ୍ତ ଭକ୍ତମାନେ ତୁମର ସାନ୍ନିଧ୍ୟ ପାଇବା ପାଇଁ ଅପେକ୍ଷା କରିକି ରହିଥାନ୍ତି। ହେ ପ୍ରଭୁ, ସମସ୍ତଙ୍କୁ ନିଜର ଆଶୀର୍ବାଦରେ ଧନ୍ୟ କରିଦିଅ। ଏଥର ଶିଳ୍ପୀ ହେଲେ ସୁବାସ ଦାସ। ଶିଳ୍ପୀଙ୍କ କଣ୍ଠରେ ନଗେନ୍ଦ୍ର ମହାପାତ୍ରଙ୍କ ରଚନା।

ତୁମେ ଭାବର ଠାକୁର, ଯେଉଁଠି ଭାବ ଥାଏ ସେଇଠି ତୁମେ ଥାଅ, ଏବଂ ଯେଉଁଠି ତୁମେ ଥାଅ ସେଇଠି ଆନନ୍ଦ ଥାଏ। ହେ କଳା ଠାକୁର, ହେ ଜଗତର ଗୋସାଇଁ, ହୃଦୟ କନ୍ଦରରେ ନିବାସ କର, ଦୁଃଖୀ ଦରିଦ୍ରର ଦୁଃଖକୁ ବିନାଶ କର। ବନ୍ଦନା କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କ୍ଷିତିପ୍ରକାଶ ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଅମୂଲ୍ୟ ମହାପାତ୍ରଙ୍କ ରଚନା।

ଏହି ରକ୍ତ ହାଡ଼ ମାଂସଧାରୀ ଶରୀର କିଛି ମୁହୂର୍ତ୍ତ ପାଇଁ ଆମ ସହିତ ଅଛି, କେତେବେଳେ ତାର ଆୟୁ ପୂରିଯିବ ସେ କଥା ଆମେ ଜାଣିନୁ। କିନ୍ତୁ ଯେତିକି ଦିନ ପର୍ଯ୍ୟନ୍ତ ଏ ଶରୀର ଆମ ପାଖରେ ଅଛି, ଆମେ ଏହାକୁ ପରମେଶ୍ୱରଙ୍କ ଚରଣାର ବିନ୍ଦରେ ସମର୍ପଣ କରି ନିଜର କାର୍ଯ୍ୟ କରିବା। ଆଜି ପାଇଁ ବନ୍ଦନା ଏତିକି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଏଥିରେ ଶୁଣନ୍ତୁ 137ତମ ଭାଗ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 137ତମ ଭାଗ ଶୁଣିଲେ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଓ ଉପସ୍ଥାପନା ଅମିତା ଦାସ। ଆଜି ଏଥିରେ ଶୁଣନ୍ତୁ ବିଷୟବସ୍ତୁ ଅତିଥି ସେବା।

ସେବାଧର୍ମ ପରମ ଧର୍ମ, ଅତିଥି ସେବା ଈଶ୍ୱର ସେବା, ଅତିଥି ଦେବ ଭବ, ଏହି କଥା ଆମେ ସମସ୍ତେ ଜାଣିଛୁ। ଦାନ ଏବଂ ସେବା ସବୁଠାରୁ ମହତ୍ କାର୍ଯ୍ୟ ବୋଲି ଧରାଯାଏ, ଆଉ ଆମ ସମାଜ ଓ ସାମାଜିକ ଜୀବନକୁ ଏହି ମହତ୍ କାର୍ଯ୍ୟ ବୃଦ୍ଧିମନ୍ତ କରେ। ଏହି ପରିପ୍ରେକ୍ଷୀରେ ଶାସ୍ତ୍ର ଆମକୁ କୁହନ୍ତି, ମରୁସ୍ଥଲ୍ୟାମ୍ ଯଥା ବୃଷ୍ଟି କ୍ଷୁଧାର୍ତ୍ତେ ଭୋଜନମ୍ ତଥା ଦରିଦ୍ରେ ଦୀୟତେ ଦାନମ୍ ସଫଳମ୍ ପାଣ୍ଡୁନନ୍ଦନ। ଏହାର ଅର୍ଥ ହେଲା, ମରୁଭୂମିରେ ବର୍ଷା ଯେପରି ଲାଭଦାୟକ ହୁଏ, ସେହିପରି ଭୋକିଲା ଲୋକକୁ ଭୋଜନ ଏବଂ ଗରିବ ଲୋକକୁ ଦାନ ମହତ୍ ଫଳଦାୟକ। ସୁଧୀବୃନ୍ଦ, ଏଇଠି ଋଷି ଉଦ୍ଦାଳକଙ୍କ ପୁତ୍ର ନଚିକେତାଙ୍କ କାହାଣୀ ମନେ ପକାଇବା। ଯେତେବେଳେ ଋଷି ଉଦ୍ଦାଳକ ବିଶ୍ୱଜିତ୍ ଯଜ୍ଞ ଶେଷ କଲେ, ତାଙ୍କ ନିକଟରେ ଥିବା ସମସ୍ତ ଧନ ସମ୍ପତ୍ତି ସେ ଦାନ କରିଦେବା ସହିତ ଗୋ ସମ୍ପତ୍ତିକୁ ମଧ୍ୟ ଦାନ କଲେ। ନଚିକେତା ସବୁ ଦେଖୁଥାନ୍ତି। ବାଳକ ସୁଲଭ ମନ ନେଇ ସେ ପିତାଙ୍କୁ ପଚାରିଲେ, ତତ୍ କସ୍ମୈ ମାଂ ଦାସ୍ୟସିତି, ପିତା ମୋତେ ଆପଣ କାହାକୁ ଦାନ କରୁଛନ୍ତି? ଉଦ୍ଦାଳକ କିଛି କହିଲେ ନାହିଁ। ହେଲେ ନଚିକେତା ବାର ବାର ସେହି ପ୍ରଶ୍ନ ପଚାରିଲେ, ଆପଣ ମୋତେ କାହାକୁ ଦାନ କରୁଛନ୍ତି ପିତା? ବାରମ୍ବାର ଏହି ପ୍ରଶ୍ନ କରିବାରୁ ଋଷି ଉଦ୍ଦାଳକ ବିରକ୍ତ ହୋଇ କ୍ରୋଧରେ କହିଲେ, ମୃତ୍ୟବେ ତ୍ୱାମ୍ ଦାଦାମିତି, ତତେ ମୃତ୍ୟୁକୁ ବା ଯମକୁ ଦେଉଛି। ସୁଧୀବୃନ୍ଦ, ଉପନିଷଦରେ ବିଭିନ୍ନ କାହାଣୀ ମାଧ୍ୟମରେ ଶିଷ୍ୟ ଓ ପୁତ୍ରଙ୍କୁ ତିନି ଶ୍ରେଣୀରେ ଭାଗ କରାଯାଇଛି। ଯିଏ ଗୁରୁଙ୍କ ଅଭିପ୍ରାୟ ଜାଣି ସେ କହିବା ପୂର୍ବରୁ ତାଙ୍କର ଚାହିବା ମୁତାବକ କାର୍ଯ୍ୟ କରିଦିଏ, ସେ ହେଉଛି ଉତ୍ତମ ଶିଷ୍ୟ। ଯିଏ ଗୁରୁଙ୍କ ଆଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳନ କରେ, ସେ ମଧ୍ୟମ। ଏବଂ ଯିଏ ଗୁରୁଙ୍କ ଅଭିପ୍ରାୟ ବୁଝି ତାଙ୍କ ଆଦେଶ ପାଇବା ପରେ ବି କୌଣସି କାର୍ଯ୍ୟ କରେ ନାହିଁ ବା ହେଳା କରେ, ସେ ହେଉଛି ଅଧମ ଶିଷ୍ୟ। ଏହି ପ୍ରକାରେ ପୁତ୍ରମାନଙ୍କର ମଧ୍ୟ ଶ୍ରେଣୀଭୁକ୍ତ କରାଯାଇଛି ଆଉ ବିଚାର କରାଯାଇଛି। ତ ଭାବନ୍ତୁ, ନଚିକେତା ଋଷି ଉଦ୍ଦାଳକଙ୍କ ପୁତ୍ର, ସଂସ୍କାର ଓ ଶିକ୍ଷାପ୍ରାପ୍ତି ତାଙ୍କର ଉର୍ଦ୍ଧ୍ୱରେ ଥିଲା, ତେଣୁ ପିତାଙ୍କ ଇଚ୍ଛା ତାଙ୍କ ପାଇଁ ଆଦେଶ ଥିଲା। ପିତାଙ୍କ ଆଦେଶ ପାଳନ କରିବାକୁ ନଚିକେତା ଯାଇ ପହଞ୍ଚିଲେ ଯମରାଜଙ୍କ ଦ୍ୱାରରେ। ସେଠି ପହଞ୍ଚି ଜାଣିବାକୁ ପାଇଲେ ଯେ ଯମରାଜ କେଉଁଆଡ଼େ ବାହାରକୁ ଯାଇଛନ୍ତି। ନଚିକେତା ଯମଙ୍କୁ ଅପେକ୍ଷା କରି ତିନି ଦିନ ଅଖିଆ ଅପିଆ ସେମିତି ଯମ ଦ୍ୱାର ମୁହଁରେ ବସିଛନ୍ତି। ଯମରାଜ ନିଜର କାମଦାମ ସାରି ଫେରିଲା ପରେ ଜାଣିଲେ ଯେ ଜଣେ ଋଷି ପୁତ୍ର ତାଙ୍କୁ ଦ୍ୱାରରେ ଅପେକ୍ଷା କରିଛନ୍ତି ତିନି ଦିନ ହେଲା। ସେ ତୁରନ୍ତ ଦ୍ୱାର ନିକଟରେ ପହଞ୍ଚିଲେ, ଋଷି ପୁତ୍ରଙ୍କୁ କ୍ଷମା ପ୍ରାର୍ଥନା କଲେ, ତାଙ୍କର ସେବା ଶୁଶ୍ରୂଷା କଲେ। ଏବଂ ଯେହେତୁ ଯମରାଜଙ୍କୁ ଅପେକ୍ଷା କରି ଋଷିପୁତ୍ର ତିନି ଦିନ ତିନି ରାତି ଉପବାସ ରହିଛନ୍ତି, ସେ ପ୍ରତ୍ୟେକ ରାତ୍ରି ପାଇଁ ଗୋଟିଏ ଗୋଟିଏ ବର ମାଗିବା ପାଇଁ ଅନୁରୋଧ କଲେ। ନମସ୍ତେସ୍ତୁ ବ୍ରହ୍ମନ୍ ସ୍ୱସ୍ତିମେସ୍ତୁ

ସ୍ମାତ୍ ପ୍ରତିଦିନ ବରାନ୍ ବୃଣୀସ୍ୱ। ଏଥିରୁ ଆମେ ବୁଝିପାରୁଥିବା ଯେ ଅତିଥି ସେବାର ମହତ୍ୱ କେତେ। ପ୍ରାଚୀନ ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ଗୃହସ୍ଥଙ୍କ ପାଇଁ ଅତିଥି ସେବା ସବୁଠାରୁ ଶ୍ରେଷ୍ଠ କର୍ମ ରୂପେ ଗ୍ରହଣ କରାଯାଉଥିଲା। ଆମ ସମାଜରେ ବର୍ତ୍ତମାନ ଏକାନ୍ନବର୍ତ୍ତୀ ପରିବାର ତ ଦେଖିବାକୁ ବିରଳ। ଛୋଟ ପରିବାର ସହ ବ୍ୟସ୍ତବହୁଳ ଜୀବନ ଆମର, ଏଠି ଅତିଥିଙ୍କର ସ୍ଥାନ କାହିଁ ଯେ ବହୁତ କମ୍। ଅତିଥିଙ୍କ ରାତ୍ରିଯାପନ ଦୂରର କଥା, ସାମାନ୍ୟ କଥୋପକଥନ ପାଇଁ, ଚା ଗପ କରିବା ପାଇଁ ଫୋନ୍ କରି ସମୟ ନିର୍ଦ୍ଧାରଣ କରିବାକୁ ହେଉଛି। ଇଏ ହେଉଛି ବର୍ତ୍ତମାନର ସାମାଜିକ ବ୍ୟବସ୍ଥା। ଏହା ପ୍ରକୃତରେ ସମାଜକୁ ଭଲ ଦିଗରେ ତ ନେଉନାହିଁ। ମଣିଷ ସହ ମଣିଷର ସମ୍ପର୍କ ଧୀରେ ଧୀରେ ଦୂର ହେଉଛି। ତେଣୁ ଈର୍ଷା, ହିଂସା, ପରଶ୍ରିକାତରତା, ଅସହିଷ୍ଣୁ ମନୋଭାବ ଆମ ହୃଦୟରେ ବସା ବାନ୍ଧୁଛନ୍ତି। ସୁଧୀବୃନ୍ଦ, ଆସନ୍ତୁ ନିଜ ସହ ଅନ୍ୟ ପାଇଁ ବଞ୍ଚିବା, ସମାଜ ପାଇଁ ବଞ୍ଚିବା, ପଡ଼ୋଶୀଙ୍କ ସୁଖ ଦୁଃଖରେ ଭାଗିଦାର ହେବା, ଏହିପରି ଜୀବନଟିଏ ଯଦି ଆମେ ବଞ୍ଚିବାର ଅଭ୍ୟାସ କରିବା, ତେବେ ହୁଏତ ଆମେ ଅନେକ ଦୁର୍ଗତିରୁ ନିଜକୁ ଦୂରେଇ ରଖିପାରିବା।

0: ଆଜିର ଅନୁଚିନ୍ତାରେ ଶୁଣିଲେ ବିଷୟ ଅତିଥି ସେବା, ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ଅମିତା ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଜହ୍ନି ଚାଷ ସମ୍ପର୍କରେ। ଉଷ୍ମ ଶୁଷ୍କ ଜଳବାୟୁରେ ବେଶ ଭଲ ଭାବରେ ଚାଷ ହୋଇପାରେ ଏହି ଜହ୍ନି ଚାଷ। 25°-30°C ତାପମାତ୍ରାରେ ଏହି ଚାଷ ଭଲ ଭାବରେ ହୋଇପାରିବ। ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟରୁ କମ୍ ଖର୍ଚ୍ଚରେ ଏବଂ କମ୍ ସମୟରେ ଜହ୍ନି ଚାଷ କରି ଆମ ଚାଷୀ ଭାଇ ଭଉଣୀମାନେ ଅଧିକ ଲାଭ ପାଇପାରିବେ। ଜହ୍ନି ଚାଷ ପାଇଁ ନିଗିଡ଼ା ମାଟି, ଉର୍ବର ବାଲି ତଥା ଦୋରସା ମାଟି ବେଶ ଉପଯୋଗୀ। ଜହ୍ନି ଚାଷ ପାଇଁ ସାଧାରଣତଃ ଦୁଇ ପ୍ରକାର କିସମ ରହିଛି। ପ୍ରଥମଟି ହେଲା ଉନ୍ନତ କିସମ ଏବଂ ଦ୍ୱିତୀୟଟି ହେଲା ଶଙ୍କର କିସମ। ଉନ୍ନତ କିସମ ମଧ୍ୟରେ ରହିଛି ପୁଷା, CO1, CO2 ଏବଂ ସାତପତ୍ରୀ। ସେହିଭଳି ଶଙ୍କର କିସମରେ ରହିଛି ଲତା ଜାତୀୟ, ଗ୍ରୀନ୍ ଗୋଲ୍ଡ, PKS1। ଜହ୍ନି ବିହନକୁ ଏକର ପ୍ରତି 1.5 ଗ୍ରାମ ଲଗାଇବା, କିନ୍ତୁ ମଞ୍ଜି ଲଗାଇବା ପୂର୍ବରୁ ମଞ୍ଜିର ବିଶୋଧନ ନିତ୍ୟାନ୍ତ ଆବଶ୍ୟକ। ବିହନ ବିଶୋଧନ ପାଇଁ 2 ଗ୍ରାମ ଥିରାମ ସହ 1 ଗ୍ରାମ କାର୍ବେଣ୍ଡିଜିମ୍ ପ୍ରୟୋଗ କରିବା। ଜୁନ୍ରୁ ଜୁଲାଇ କିମ୍ବା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଆମେ ଜହ୍ନି ଚାଷ ଆରମ୍ଭ କରିପାରିବା। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜହ୍ନି ଚାଷ କରାଯାଉଛି। ଆମ ଚାଷୀ ଭାଇ ଭଉଣୀମାନେ ବହୁ ବର୍ଷ ଧରି ଜହ୍ନି ଚାଷ କରି ବେଶ ଲାଭ ପାଇପାରୁଛନ୍ତି। ଜହ୍ନି ଚାଷ ପାଇଁ ଜମିକୁ 2-3 ଓଡ଼ ଭଲ ଭାବରେ ଟ୍ରାକ୍ଟର ଲଗାଇ ଚାଷ କରିବା, ଜମିରେ ଥିବା ଘାସ ଓ ଅନ୍ୟାନ୍ୟ ଗଛ ସବୁ ଜମିରୁ ବାହାର କରିଦେବା, ବିହନ ବୁଣିବା ପୂର୍ବରୁ ତାହାକୁ 5-6 ଘଣ୍ଟା ପାଣିରେ ବତୁରାଇ 2 ସେଣ୍ଟିମିଟର ଗଭୀରରେ ମନ୍ଦା ମନ୍ଦା କରି ପ୍ରତି ମନ୍ଦାରେ 3-4 ମଞ୍ଜି ଲଗାଇବା। ଜହ୍ନି ଲଗାଇବା ପାଇଁ 2 ସେଣ୍ଟିମିଟର ଗଭୀରର ଗାତ ପ୍ରସ୍ତୁତି କରିବା। ଗାତ ପ୍ରସ୍ତୁତି ପରେ ଗାତ ପୂରଣ ପାଇଁ 4 କିଲୋଗ୍ରାମ କମ୍ପୋଷ୍ଟ ମୂଳ ସାର ରୂପେ ପ୍ରୟୋଗ କରିବା। ଜହ୍ନି ମଞ୍ଜି ଲଗାଇବା ପୂର୍ବରୁ ମାଟି ଓଦା ରହିବା ସମ୍ପୂର୍ଣ୍ଣ ଜରୁରୀ। ଜମିରେ ଜହ୍ନି ମଞ୍ଜି ଲଗାଇବା ସମୟରେ 1600 ମନ୍ଦାକୁ ପ୍ରାୟ 1 ଏକର ଜମିରେ ଆମେ ଲଗାଇପାରିବା। ମଞ୍ଜି ଲଗାଇବାର ଦୂରତା 25 ମିଟରରୁ 1 ମିଟର ବ୍ୟବଧାନରେ ରଖି ମଞ୍ଜି ବୁଣିବା ସମୟରେ ମନ୍ଦାକୁ ମନ୍ଦା 45 ସେଣ୍ଟିମିଟରରୁ 30 ସେଣ୍ଟିମିଟର ବ୍ୟବଧାନ ରଖିବା। ମଞ୍ଜି ବୁଣିବା ସମୟରେ ଏକର ପ୍ରତି 10 କିଲୋଗ୍ରାମ ଯବକ୍ଷାରଜାନ, 16 କିଲୋଗ୍ରାମ ଫସ୍ଫରସ୍ ଏବଂ 12 କିଲୋଗ୍ରାମ ପଟାସିୟମ୍ ସାର ପ୍ରୟୋଗ କରିବା। ପ୍ରତି 30 ଦିନରେ 10 କିଲୋଗ୍ରାମ ଯବକ୍ଷାରଜାନ ସାରକୁ ପ୍ରୟୋଗ କରିବା। ମଞ୍ଜିରୁ ଗଛ ବାହାରିବା ପରେ ପ୍ରତି ମନ୍ଦାରୁ 2 ଲେଖାଏଁ ସବଳ ଗଛକୁ ଆମେ ବାଛିବା। ଗଛରେ 2 ପତ୍ର ଅବସ୍ଥାରୁ ସପ୍ତାହ ଅନ୍ତରରେ ଇଥ୍ରେଲକୁ 2 ଲିଟର ପାଣିରେ 1 ମିଲିଗ୍ରାମ ମିଶାଇ 4 ଥର ସ୍ପ୍ରେ କରିବା। ଜହ୍ନି ଏକ ଲତା ଜାତୀୟ ଗଛ ହୋଇଥିବାରୁ ବିଭିନ୍ନ ପ୍ରକାର ପୋକ ଏହି ଗଛକୁ ନଷ୍ଟ କରିବାର ଯଥେଷ୍ଟ ସମ୍ଭାବନା।

0: ରହିଛି। ତେଣୁ ଜହ୍ନିକୁ ମାଟିରେ ନ ବଢ଼ାଇ ବର୍ଷା ଦିନ ଆସିବା ମାତ୍ରେ ଜହ୍ନି ମନ୍ଦା ପାଖରେ ବାଉଁଶ ରଞ୍ଜା ଖଞ୍ଜିଦେବା, ଯାହାଫଳରେ ଜହ୍ନି ଗଛ ରୋଗପୋକ ଦାଉରୁ କିଛି ମାତ୍ରାରେ ରକ୍ଷା ପାଇଯିବ। ଜହ୍ନି ଗଛରେ ବିଭିନ୍ନ ପ୍ରକାର ରୋଗ ଲାଗିବାର ସମ୍ଭାବନା ରହିଛି, ସେଥିମଧ୍ୟରୁ ପତ୍ର ସୁଡ଼ୁଙ୍ଗ ପୋକ ପ୍ରାୟ ଏକ ସାଧାରଣ ପୋକ। ଏହି ପୋକ ଜହ୍ନି ଗଛର ପତ୍ରକୁ ଧୀରେ ଧୀରେ ନଷ୍ଟ କରିଦିଏ, ଯାହାଫଳରେ ଗଛ ଆଉ ଭଲ ବଢ଼େ ନାହିଁ। ଏହି ପୋକର ନିରାକରଣ ନିମନ୍ତେ ଟ୍ରାଇଜୋଫୋସ୍ 40% ଔଷଧକୁ ଆମେ ପ୍ରୟୋଗ କରିବା। ସେହିପରି ଆନ୍ଥ୍ରାକ୍ନୋଜ୍ ରୋଗ ଆଉ ଏକ ରୋଗ, ଯାହା ପ୍ରାୟ ବର୍ଷା ଦିନେ ଜହ୍ନି ଗଛରେ ଦେଖାଯାଏ। ଏହି ରୋଗର ନିରାକରଣ ପାଇଁ କପର ଅକ୍ସିକ୍ଲୋରାଇଡ୍ 50% 10 ଲିଟର ପାଣିରେ 3 ଗ୍ରାମ ମିଶାଇ ପ୍ରୟୋଗ କରିବା।
1: ଜହ୍ନି ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଏବଂ FM-ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ଅମନାତ୍ୟ ସମ୍ପ୍ରଦାୟର ଗୀତ, ଯାହାକୁ ପରିବେଷଣ କରିଛନ୍ତି ଶିବରାମ ଅମନାତ୍ୟ ଏବଂ ସାଥୀମାନେ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ। ତେବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଆଜି ଆପଣମାନେ ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ ଗାଇଥିବା ଅମନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ। ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ। ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛ ଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ିରେ ଆଜି ଭେଟିଦେଲୁ ଅମନାତ୍ୟ ସମ୍ପ୍ରଦାୟର ଗୀତ, ଯାହାକୁ ନେଇ ଆପଣଙ୍କ ପାଖରେ ପରିବେଷଣ କଲେ ଶିବରାମ ଅମନାତ୍ୟ ଏବଂ ସାଥୀମାନେ। ଉପସ୍ଥାପନା କଲେ

0: युः इति। वृक्षशिखरसम्मेलनावधौ द्वैपाक्षिकोपवेशने गतवर्षस्य अगस्तमासे तियांचिन नगरे उभयोः अन्तिमोपवेशनानन्तरं भारतचीन द्वैपाक्षिकसम्बन्धेषु निरन्तरं प्रगतिः अभवत् इति स्वीकृतवन्तौ। केन्द्रीय वित्तमन्त्री निर्मला सीतारामनः AIIB इति भारत एशियन इन्फ्रास्ट्रक्चर इन्वेस्टमेंट बैंक सहभागिताम् इतोपि सुदृढं कर्तुम् अवसरेषु चर्चितवती इति वार्ताः।
1: संस्कृतरे संवाद सुनिले रिलिकलु आकाशवाणी दिल्लीरु आकाशवाणी जयपुर ବର୍ତ୍ତମାନ ଆପଣଙ୍କୁ ଏଇଠି କହି ରଖୁଛୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କର ସୂଚନା ସମ୍ପର୍କରେ କିଛି। ଶିଶୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଟିକି ରାଇଜ ଶୁଣିବେ 7:25। ଏଥିରେ ଆଜି ରହିଛି ସଙ୍ଗୀତ ରୂପକ ଘଣ୍ଟା ଚାଲେ ଟିକ୍ ଟିକ୍, ପରେ କାହାଣୀରେ ରହିଛି ଗଣେଶଙ୍କ ଜନ୍ମକଥା। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30 ଏବଂ 6:00। 8:35 ରହିଛି ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶ୍ୱ କଲ୍ୟାଣୀ ମହାନ୍ତି। ସୁଗମ ସଙ୍ଗୀତ ଭେଟିଦେବୁ 8:45। 9:00 ଶୁଣିବେ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ। 10:05 ମଧ୍ୟାହ୍ନ 12:00 ଏବଂ ଦିନ 2:15 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଲାଇଭ ରହିଛି ଆପଣଙ୍କ ପାଇଁ ଆଜି ଦିନ 11:00। ଦିନ 12:30 ଶୁଣିବେ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ନମିତା ଅଗ୍ରୱାଲ, ସୋନୁ ନିଗମ, ପଦ୍ମାବତୀ ଦ୍ୱିବେଦୀ, ରତିକାନ୍ତ ଶତପଥୀ, ସାଧନା ସର୍ଗମ ଏବଂ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ 7:05 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, 7:10 ଆମର ସ୍ୱାସ୍ଥ୍ୟ ଏବଂ 7:15 ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିରତି ପରେ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଦୁଇଦିନିଆ ବ୍ରିକ୍ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ପ୍ରଥମ ଦିନରେ ଗତକାଲି ଦିଲ୍ଲୀ ଘୋଷଣାନାମା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଏହି ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆଲୋଚନା ବୁଝାମଣା ଏବଂ କୂଟନୈତିକ ମାଧ୍ୟମରେ କରାଯିବା ନେଇ ଘୋଷଣାନାମାରେ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ଏକତା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି।
1: ପିଛଲେ 20 ବର୍ଷ ବ୍ରିକ୍ସ ନେ ବୈଶ୍ୱିକ ମଞ୍ଚ ପର ଅପନି ବିଶିଷ୍ଟ ପହଚାନ ବଢାଇ ସବକୋ ସାଥ ଲେକର ଚଲନେ କି ସୋଚ କେ ସାଥ ଆଗେ ବଢନେ କା ପ୍ରୟାସ କରତେ ହୈଁ। ଅବ ସମୟ ହୈ କି ହମ ବ୍ରିକ୍ସ ମେ ହମାରୀ ଏକତା ଔର ସହମତି କୋ ବୈଶ୍ୱିକ ମଞ୍ଚ ପର ଠୋସ ପରିଣାମୋ ମେ ବଦଲେ।
0: ସଂଯୁକ୍ତ ଆରବ ଏମିରେଟ୍ସରେ ଚାଲିଥିବା ତିନିଦିନିଆ ଓଡ଼ିଶାରେ ପୁଞ୍ଜିନିବେଶ ଅଭିଯାନ ଗତକାଲି ଉଦ୍ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବି ଏବଂ ଦୁବାଇରେ ଅନୁଷ୍ଠିତ ଏହି ଅଭିଯାନରେ 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୋଟ 2,43,162 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି। ଏହାଦ୍ୱାରା 6,18,725 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ଶ୍ରୀ ମାଝୀ ଆଜି ପୂର୍ବାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ। ସାମ୍ବାଦିକ ସମ୍ମିଳନୀରେ ୟୁଏଇ ଗସ୍ତର ସଫଳତା ଉପରେ ଆଜି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଅଦାଲତଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଏହି ଲୋକ ଅଦାଲତରେ ମୋଟ 3,64,261 ମାମଲାର ଫଇସଲା କରାଯାଇ 219,46,38,964 ଟଙ୍କା ଜରିମାନା ଏବଂ କ୍ଷତିପୂରଣ ବାବଦରେ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ରାଜ୍ୟର 20 ଜିଲ୍ଲାରେ ଥିବା 26 ପିଏମ୍ସି ସରକାରୀ ଉଚ୍ଚ ବିଦ୍ୟାଳୟରେ କୃଷିଭିତ୍ତିକ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଶିକ୍ଷାକୁ ଅଧିକ ଦକ୍ଷତା ଭିତ୍ତିକ ତଥା ରୋଜଗାରମୁଖୀ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଓସେପା ଏବଂ ଓୟୁଏଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ଶିକ୍ଷାବର୍ଷରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ପଦକ୍ଷେପ ମାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତ୍ୟକ୍ଷ ତାଲିମ ସହ କ୍ଷେତ୍ର ପରିଦର୍ଶନର ସୁଯୋଗ ପାଇବେ ବୋଲି ଓସେପା ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକରେ ଜାହାଜ ନିର୍ମାଣ କ୍ଲଷ୍ଟରକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ କହିଛନ୍ତି। ଦୁହୁରିଆସ୍ଥିତ ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଗତକାଲି ଏହା ଉପରେ ଆଲୋକପାତ କରି ସେ କହିଛନ୍ତି ଏଥିପାଇଁ ସରକାର 24,700 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁଲିସ୍ ପ୍ରଶାସନିକ ଅଧିକାରୀ ଆଇନଜୀବୀ ଏବଂ ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ ସାଇବର ଅପରାଧ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ମହିଳା ଏବଂ ଶିଶୁ ସୁରକ୍ଷା ଆଇନ ଆଦି ଉପରେ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗଜନଙ୍କ ଅଧିକାର ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏକ କାର୍ଯ୍ୟକ୍ରମ କୋରାପୁଟଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଆୟୁକ୍ତ ଭ୍ରତତୀ ହରିଚନ୍ଦନ ଏଥିରେ ଯୋଗଦେଇ ଦିବ୍ୟାଙ୍ଗଜନଙ୍କ ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳାକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଖିଧରାର କାରଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବିମଳକାନ୍ତ ତ୍ରିପାଠୀ।
1: ଆଖିଧରା ରୋଗ ସାଧାରଣତଃ ବର୍ଷା ଦିନ ହୋଇଥାଏ। ଏହି ରୋଗ ଜୀବାଣୁ ଓ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ରୋଗରେ ନେତ୍ର ଝିଲି ଲାଲ ବର୍ଣ୍ଣ ହୋଇଯାଏ, ଏଥିରୁ ପାଣି ବୁହେ, ପରେ ପରେ ଅଠାଳିଆ ହୋଇ ଆଖିପତାରେ ଲାଗିଯାଏ। ଆଖିରୁ ବହୁତ ଲେନ୍ଦୁ ବାହାରେ। ସାଧାରଣତଃ ଶୋଇସାରି ଉଠିବା ପରେ ଆଖିପତା ଦୁଇଟି ଲାଗିଯାଇଥାଏ। ଏହାକୁ ପାଣିରେ ଧୋଇ ଖୋଲିବାକୁ ପଡ଼େ। ଆଖି ବହୁତ ଖୁଞ୍ଚି ରଗଡ଼ି ହୁଏ। ଏହିସବୁ ଲକ୍ଷଣ ଦୁଇଟି ଯାକ ଚକ୍ଷୁରେ ଏକ ସମୟରେ କିମ୍ବା ଗୋଟିଏ ପରେ ଅନ୍ୟ ଚକ୍ଷୁରେ ଦେଖାଯାଇଥାଏ। ଏହି ରୋଗକୁ ସାଧାରଣତଃ ଆଖିଧରା ରୋଗ କୁହାଯାଏ। ସମୟ ସମୟରେ ସାଧାରଣତଃ ବର୍ଷା ଋତୁରେ ଭୂତାଣୁ ଦ୍ୱାରା ହେଉଥିବା ଏହି ରୋଗ ସଂକ୍ରାମକ ରୋଗ ଭାବେ ଚାରିଆଡ଼େ ବ୍ୟାପିଥାଏ। ଏହା ମାଛିମାନଙ୍କ ଦ୍ୱାରା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ଆଖିଧରା ରୋଗୀର ଗାମୁଛା, ଲୁଗାପଟା ଏବଂ ରୁମାଲ ବ୍ୟବହାର କରିବା ଦ୍ୱାରା ମଧ୍ୟ ଭଲ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବର୍ଷା ଦିନେ ହେଉଥିବା ଆଖିଧରା ରୋଗ ସାଧାରଣତଃ ଭୂତାଣୁ ବା ଭାଇରସ ଦ୍ୱାରା ବ୍ୟାପିଥାଏ। ବସ୍ଷ୍ଟାଣ୍ଡ, ସିନେମା ହଲ୍, ମେଳା ମହୋତ୍ସବ ହେଉଥିବା ସ୍ଥାନରେ, ଘର ଭିତରେ ସଭା ସମିତିମାନଙ୍କରେ ଜଣେ ଆଖିଧରା ରୋଗୀ ଥିଲେ ଅନ୍ୟମାନଙ୍କୁ ବ୍ୟାପିଥାଏ। ଏଣୁ ଆଖିଧରା ରୋଗୀ ସ୍କୁଲ, କଲେଜ, ଅଫିସ, ହାଟ ବଜାରକୁ ଏବଂ ସଭା ସମିତିକୁ ଯିବାକୁ ବାରଣ କରାଯାଇଅଛି। ସେମାନେ କଳା ଚଷମା ପିନ୍ଧିଲେ ଭଲ। ବର୍ଷା ଦିନେ ନଦୀ ପୋଖରୀରେ ଗାଧୋଇଲେ ଏହି ରୋଗ ବ୍ୟାପିଥାଏ। ଭୂତାଣୁ ସାଧାରଣତଃ ବାୟୁ ଏବଂ ଜଳ ଦ୍ୱାରା ସଂକ୍ରମିତ ହୋଇଥାଏ। ସିଧାସଳଖ ରୋଗୀର ଆଙ୍ଗୁଠି ବାଜିବା ଦ୍ୱାରା ମଧ୍ୟ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥାଏ। ଆଖିଧରା ରୋଗ ହେଲେ ଆଖିପତା ଫୁଲିଯାଏ, କାନ ପାଖରେ ଗ୍ଲାଣ୍ଡ ଫୁଲି ଦରଜ ହୁଏ, ସକାଳୁ ଆଖିପତା ଲାଗିଯାଏ, ଶରୀରର ଭୂତାଣୁ ପ୍ରତିରୋଧକ ଶକ୍ତି କମିଗଲେ ଏହି ରୋଗ ହୋଇଥାଏ। ବାରମ୍ବାର ବର୍ଷାରେ ଓଦା ହେଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ବର୍ଷା ଦିନେ ନଈ ପୋଖରୀ ପାଣି ଦୂଷିତ ହୋଇଥାଏ, ଏଥିରେ ଗାଧୁଆ ପାଧୁଆ କଲେ ଆଖିଧରା ରୋଗ ହେବାର ସମ୍ଭାବନା ଅଧିକ ଥାଏ। ରୋଗୀର ଲୁଗାପଟା, ଗାମୁଛା, ରୁମାଲ ଏବଂ ବିଛଣା ବ୍ୟବହାର କରିବେ ନାହିଁ। ବର୍ଷା ଦିନେ ଯେତେ ଦୂର ସମ୍ଭବ ସଭା ସମିତି

0: ହାଟ ବଜାର, ମେଳା ମହୋତ୍ସବ ଏବଂ ଭିଡ଼ରେ ବସ୍ ଏବଂ ଟ୍ରେନ୍ରେ ଯାତାୟତ ସୀମିତ କରିବେ। ମାଛି, ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗ ନ ହେବା ପାଇଁ ଘର ଭିତର ଏବଂ ବାହାର ସଫା ରଖିବେ। ଶେଷରେ ପୁଷ୍ଟିକର ଖାଦ୍ୟ, ବ୍ୟାୟାମ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ। ଆଖିଧରା ରୋଗର ଉପଯୁକ୍ତ ଚିକିତ୍ସା କରିବାରେ ହେଳା କଲେ ଏହା ସ୍ୱଚ୍ଛପଟଳକୁ ଆକ୍ରାନ୍ତ କରିଥାଏ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଆଖିଧରାର କାରଣ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ବିମଳକାନ୍ତ ତ୍ରିପାଠୀ। ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଉଦ୍ଯାପିତ ହେବ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ଅଧିବେଶନ ପରେ ବିଭିନ୍ନ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ପ୍ରତିନିଧିତ୍ୱ ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ପଶ୍ଚିମବଙ୍ଗର ଜୁନପୁଟ ତଟବର୍ତ୍ତୀ ଗ୍ରାମରେ ସ୍ଥାପନ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ ଏବଂ T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ତଥା ଅନ୍ତିମ ଦିବସ। ଗତକାଲି ପ୍ରଥମ ଦିବସରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ଦ୍ୱାରା ନୂଆଦିଲ୍ଲୀ ଘୋଷଣାନାମା 2026 ଗୃହୀତ ହୋଇଛି। ଏଥିରେ ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ଆଲୋଚନା, ସହଯୋଗ ଏବଂ କୂଟନୀତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଛି। ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦ ପଶ୍ଚିମ ଏସିଆରେ ଜାରି ରହିଥିବା ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହା ଯେଭଳି ଅଧିକ ଜଟିଳ ନ ହୁଏ ସେ ନେଇ ସର୍ବାଧିକ ସହନଶୀଳତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଛନ୍ତି। ଗତବର୍ଷ April 22 ଜାମ୍ମୁ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ସଦସ୍ୟ ଦେଶଗୁଡ଼ିକ ଆତଙ୍କବାଦର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ ସମ୍ମିଳନୀ ଭାରତ ଚତୁର୍ଥ ଥର ପାଇଁ ଆୟୋଜନ କରୁଛି। ଆଜି ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ସଦସ୍ୟ ଦେଶ ଏବଂ ସହଭାଗୀ ଦେଶଗୁଡ଼ିକ ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିବେ। ଏଥିରେ ଭାରତ ସମେତ ବେଲାରୁଷ, ବୋଲିଭିଆ, କାଜାଖସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍ବେକିସ୍ତାନ ଏବଂ ଭିଏତନାମ ଭାଗ ନେବେ। ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଜାଖସ୍ତାନ, ଫିଲିପାଇନ୍ସ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା ଏବଂ ବୁରୁଣ୍ଡିର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ନାଇଜେରିଆ ଏବଂ ଉଗାଣ୍ଡାର ଉପରାଷ୍ଟ୍ରପତିଙ୍କ ସହ ମଧ୍ୟ ବୈଠକ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପ୍ରଥମ ଦିନରେ ନୂଆଦିଲ୍ଲୀ ଘୋଷଣାପତ୍ର ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି।
3: ହମାରେ ସମକ୍ଷ ବ୍ରିକ୍ସ ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କା ଡ୍ରାଫ୍ଟ ପ୍ରସ୍ତୁତ ହେ। ଇସମେ ହମାରି ଚର୍ଚ୍ଚାଓଁ କା ସାଥ ପ୍ରମୁଖ ବୈଶ୍ୱିକ ଓ କ୍ଷେତ୍ରୀୟ ବିଷୟ ପର ହମାରେ ଦୃଷ୍ଟିକୋଣ ସାମିଲ ହେ। ସାଥ ହି ବ୍ରିକ୍ସ କୋଅପରେସନ କୁ ଔର ସୁଦୃଢ଼ କରିବା କି ପ୍ରାଥମିକତା ସମାହିତ ହେ। କିସି ସଦସ୍ୟ କି ଓର ସେ ଆପତ୍ତି ବ୍ୟକ୍ତ ନହି କି ଗଇ ହେ। ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କୁ ସର୍ବସମ୍ମତି ସେ ଆଡପ୍ଟ କିଆ ଜାତା ହେ।
2: ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା ଦୁଇଟି ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ଷ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆହ୍ୱାନ

0: ସମୟରେ ସହାୟତା ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନାବିକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ କୂଟନୈତିକ ମିଶନଗୁଡ଼ିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବା ଉଚିତ। ବିଶ୍ୱ ବାଣିଜ୍ୟରେ ନାବିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରକ୍ଷା କରୁଥିବା ବେଳେ ସଙ୍କଟ ସମୟରେ ପ୍ରାୟତଃ ସେମାନେ ସମର୍ଥନର ଅଭାବ ଅନୁଭବ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: इमरजेंसी सपोर्ट नेटवर्क बना सकते हैं, इसके माध्यम से संबंधित देशों की मैरिटाइम अथॉरिटी और मिशंस को जोड़ा जाएगा। इससे डिस्ट्रेस अलर्ट्स, मेडिकल असिस्टेंस, परिवारों को सूचना तथा इवैक्यूएशन में सहयोग दिया जा सकता है।
0: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଗତକାଲି ବ୍ରିକ୍ସ ନେତୃବୃନ୍ଦଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆୟୋଜିତ ରାତ୍ରିଭୋଜରେ ନବରସ ଦ ୟୁନିଭର୍ସ ଅଫ୍ ସେୟାର୍ଡ ଇମୋସନ୍ସ ଶୀର୍ଷକ ସ୍ୱତନ୍ତ୍ର ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏଥିରେ ବ୍ରିକ୍ସ ସିମ୍ଫୋନୀ, ୱାନ୍ ରେଦିମ୍, ମେନି କଲ୍ଚର୍ସ ମାଧ୍ୟମରେ ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ସଙ୍ଗୀତଜ୍ଞମାନେ ସଙ୍ଗୀତ ପରିବେଷଣ କରିଥିଲେ। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଜୁନୁପୁର ତଟବର୍ତ୍ତୀ ଗ୍ରାମରେ ଅସ୍ତ୍ରଶସ୍ତ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ ସ୍ଥାପନ କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଡିଆର୍ଡିଓର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶ୍ରୀ ଅଧିକାରୀ କହିଛନ୍ତି ପଶ୍ଚିମବଙ୍ଗର ବିକାଶ ଦିଗରେ ଏହି ପ୍ରକଳ୍ପ ସହାୟକ ହେବ। ଓଡ଼ିଶାର ଚାନ୍ଦିପୁର ଏବଂ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ପରୀକ୍ଷଣ କେନ୍ଦ୍ର ପରେ ଜୁନୁପୁରଠାରେ ଏହା ତୃତୀୟ ପରୀକ୍ଷଣ କେନ୍ଦ୍ର ହେବ। ଚାନ୍ଦିପୁରଠାରେ ଦୁଇଟି ଉତ୍କ୍ଷେପଣ ସ୍ଥାନ ରହିଥିବା ବେଳେ ବଙ୍ଗୋପସାଗର 70 କିଲୋମିଟର ଦୂରରେ ପ୍ରସ୍ତାବିତ ଜୁନୁପୁର ପରୀକ୍ଷଣ କେନ୍ଦ୍ର ରହିଛି। ମୁମ୍ବାଇ ଗସ୍ତର ଆଜି ଦ୍ୱିତୀୟ ଦିନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏସିଆଟିକ୍ ସୋସାଇଟି ଅଫ୍ ମୁମ୍ବାଇ ପରିଦର୍ଶନ କରିବା ସହ ଷଷ୍ଠ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବେ। ଏସିଆଟିକ୍ ସୋସାଇଟି ଅଫ୍ ମୁମ୍ବାଇରେ ଶ୍ରୀ ଶାହା ଆଜି ଶ୍ରୀ ଗଣେଶ ଧ୍ୟାନାରତୀ ଶୀର୍ଷକ ପାଣ୍ଡୁଲିପିର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଏଥିସହିତ ଶ୍ରୀ ଶାହା ପୁସ୍ତକାଳୟ ପରିଦର୍ଶନ କରି ପାଣ୍ଡୁଲିପି ସଂରକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ନିରୀକ୍ଷଣ କରିବେ। ଏହି ଅବସରରେ ଶ୍ରୀ ଶାହା ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଆଜି ମଧ୍ୟ ସେ ବାନ୍ଦ୍ରା ରତ୍ନ ଏବଂ ଆଭୂଷଣ ରପ୍ତାନୀ ପରିଷଦର ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେବେ। ଆସନ୍ତାକାଲି ମୁମ୍ବାଇ ଗସ୍ତର ତୃତୀୟ ଦିନରେ ମନ୍ତ୍ରୀ ଶ୍ରୀ ଶାହା ସିଡ୍କୋ ପ୍ରଦର୍ଶନୀ କେନ୍ଦ୍ରରେ କେନ୍ଦ୍ରୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବା ସହ ଲାଲବାଗ୍ଚା ରାଜାଙ୍କ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1386କୁ ବୃଦ୍ଧି ପାଇଛି। 8ଟି ପ୍ରଭାବିତ ଜିଲ୍ଲାରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଗତମାସ 26 ତାରିଖରେ ନେପାଳ ତିବତ ସୀମାବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର ଓ କେନ୍ଦ୍ରୀୟ ନେପାଳର ଅନେକଗୁଡ଼ିଏ ଗାଁ ଏବଂ ସହର କ୍ଷତିଗ୍ରସ୍ତ ହୋଇଥିଲା। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ମଧ୍ୟରୁ 104ଟିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏପର୍ଯ୍ୟନ୍ତ 5130 ଜଣ ନିଖୋଜ ଥିବା ଜଣାପଡ଼ିଛି। ଇରାକ ମେସାନ ଅଞ୍ଚଳରେ ସେନା ଅଭିଯାନର କମାଣ୍ଡରକୁ ପଦଚ୍ୟୁତ କରିଛି। ଇରାନ ସହ ସଂଲଗ୍ନ ସଲାମଚେହ ସୀମା ପୋଷ୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରିବା ଲାଗି ଇରାକ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସାଉଦି ଆରବର ଇଷ୍ଟ ୱେଷ୍ଟ ପାଇପ୍ଲାଇନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଯାଞ୍ଚ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହି ପାଇପ୍ଲାଇନ୍ ଉପରେ ଇରାକ ଡ୍ରୋନ୍ ଆକ୍ରମଣ କରିଥିବା ନେଇ ସାଉଦି ଆରବ ଅଭିଯୋଗ କରିଥିବା ବେଳେ କୌଣସି ପଦକ୍ଷେପ ନେବା ବଦଳରେ ସାଉଦି ଆରବ ଇରାକ ସରକାରଙ୍କ ଆକ୍ରମଣକୁ ସମର୍ଥନ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଅନ୍ୟପକ୍ଷରେ ୟେମେନ୍ରେ ହୁଥି ବିଦ୍ରୋହୀମାନେ ଦାବି କରିଛନ୍ତି ସାଉଦି ଆରବ ଗତ 48 ଘଣ୍ଟା ମଧ୍ୟରେ ୟେମେନ୍ରେ 100ରୁ ଅଧିକ ଥର ଆକ୍ରମଣ କରିଛି। ତେବେ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଆବୁଧାବିର ଯୁବରାଜ ଶେଖ୍ ଖଲିଫ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେକ୍ସିଆନ୍ଙ୍କ ସହ ସାକ୍ଷାତ କରିଛନ୍ତି। ଟି ଟ୍ୱେଣ୍ଟି ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ସନ୍ଧ୍ୟାରେ ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 8ଟାରେ ମ୍ୟାଚ୍ ଆରମ୍ଭ ହେବ। 7ଥରର ଚମ୍ପିୟନ୍ ଭାରତ ଗ୍ରୁପ୍ ଏ ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ଭାବେ ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି। ମହିଳା ଏସିଆ କପ୍ କ୍ରିକେଟ୍ ଇତିହାସରେ ଭାରତ 7ଥର ଟାଇଟଲ୍ ଜିତିଥିବା ବେଳେ 2024ରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରି ଚମ୍ପିୟନ୍ ହୋଇଥିଲା। ଚଳିତ ବର୍ଷର ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ ଟପ୍ ସିଡ୍ ଆଲେକ୍ଜାଣ୍ଡର ଜେଭରେଭ୍ ଓ ଅଷ୍ଟମ ସିଡ୍ ଆମେରିକାର ବେନ୍ ସେଲ୍ଟନ୍ ଆଜି ଟାଇଟଲ୍ ହାସଲ ପାଇଁ ଖେଳିବେ। ସେହିଭଳି ନ୍ୟୁୟର୍କର ଆର୍ଥର୍ ଆସେ ଷ୍ଟାଡିୟମ୍ରେ ଖେଳାଯାଇଥିବା ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ରେ ଏଲିନା ରିବାକିନା ଆରିନା ସାବାଲେଙ୍କାଙ୍କୁ 6-4, 5-7 ଓ 5-2 ସେଟ୍ରେ ପରାସ୍ତ କରିଛନ୍ତି। ଏହା ରିବାକିନାଙ୍କ ପ୍ରଥମ ୟୁଏସ୍ ଓପନ୍ ଟାଇଟଲ୍ ହୋଇଥିବା ବେଳେ ତୃତୀୟ ଗ୍ରାଣ୍ଡସ୍ଲାମ୍ ଚମ୍ପିୟନ୍ସିପ୍।

0: ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆଜି ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଓ ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ସେହି ସମୟରେ ସେହି ଷ୍ଟାଡିୟମ୍ରେ ଖେଳାଯିବ। ପାଣିପାଗ ବିଭାଗ ଗୁଜରାଟ ସମେତ ମଧ୍ୟପ୍ରଦେଶ ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ ରାଜସ୍ଥାନ ହରିୟାଣା ପଞ୍ଜାବ ଚଣ୍ଡିଗଡ଼ ଉତ୍ତରାଖଣ୍ଡ ପଶ୍ଚିମବଙ୍ଗ ସିକ୍କିମ୍ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଉଦ୍ଯାପିତ ହେବ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ଅଧିବେଶନ ପରେ ବିଭିନ୍ନ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ପ୍ରତିନିଧିତ୍ୱ ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ପଶ୍ଚିମବଙ୍ଗର ଜୁନପୁଟ ତଟବର୍ତ୍ତୀ ଗ୍ରାମରେ ସ୍ଥାପନ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ। ଏବଂ ଟି ଟ୍ୱେଣ୍ଟି ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର।

0: ନମସ୍କାର ପିଲାମାନେ।
1: ପିଲାମାନେ, ସବୁବେଳେ ଆମେ ତମମାନଙ୍କୁ କହୁଛୁ, ସମୟ ଅନୁସାରେ ଯଦି ଆମେ କାମ କରିବା ତାହେଲେ ଆମ ଜୀବନଟି ଅତି ସୁନ୍ଦର ହୋଇଥାଏ। ହଁ ପିଲାମାନେ, ସକାଳୁ ଉଠିବାଠୁ ରାତି ଶୋଇବା ଯାଏଁ ପ୍ରତ୍ୟେକ ଜିନିଷଟି ଆମେ ଯଦି ସମୟ ଅନୁସାରେ କରିବା, ଦେଖିବ କେମିତି କାମଟି ହୋଇଯିବ ତାହା ଜଣାପଡ଼ିବ ନାହିଁ। ସବୁ ଭିତରେ ରହିଲା ପିଲାମାନେ ଶୃଙ୍ଖଳା।
2: ଶୃଙ୍ଖଳା ମାନେ ପିଲାମାନେ ନୀତି ନିୟମ। ବର୍ଷକ ବାର ମାସ ଛଅଟି ଋତୁ, ବିଭିନ୍ନ ଋତୁରେ ଆମେ ଭିନ୍ନ ଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରୁଛେ। ତା ସହିତ ଆମର ଖାଦ୍ୟ ଓ ପୋଷାକରେ ପରିବର୍ତ୍ତନ ମଧ୍ୟ ହେଉଛି। ତେଣୁ ଗୋଟିଏ ନୀତି ନିୟମକୁ ଯଦି ଆମେ ନ ମାନିବା ତାହେଲେ ବିପଦରେ ପଡ଼ିବା। ଏ ଯେମିତି ଠିକ୍ ସମୟରେ ନ ଉଠିବା, ଠିକ୍ ସମୟରେ ଖାଦ୍ୟ ନ ଖାଇବା, ଠିକ୍ ସମୟରେ ଯଦି ପାଠ ନ ପଢ଼ିବା, ତେବେ ତାଦ୍ୱାରା କ'ଣ ହୁଏ ପିଲାମାନେ କହିଲ, ଆମେ ପାଠରେ ସଫଳତା ହାସଲ କରିପାରିବାନି। କିମ୍ବା ଯଦି ଠିକ୍ ସମୟରେ ଉଠିବାନି, ସବୁ କାମ ବିଳମ୍ବ ହୋଇଯିବ। ତେଣୁ ବାପା ମା, ଗୁରୁଜନମାନେ ତମମାନଙ୍କୁ କହନ୍ତି, ପିଲାମାନେ ଶୃଙ୍ଖଳା ଜ୍ଞାନ ରହିବା ଦରକାର। ତମ ବିଦ୍ୟାଳୟମାନଙ୍କରେ ପ୍ରାର୍ଥନା ବୋଲାଯାଏ, ବିଭିନ୍ନ ପ୍ରକାର ଖେଳ ହୁଏ, ଧାଡ଼ିରେ ତମମାନେ ସବୁ ଛିଡ଼ା ହୁଅ, ଗୁରୁଜନମାନେ ଶ୍ରେଣୀରେ ତମମାନଙ୍କୁ ବିଭିନ୍ନ ମହାପୁରୁଷଙ୍କ ଜୀବନୀରୁ ଉଦାହରଣ ମଧ୍ୟ ଦେଇଥାନ୍ତି।

0: ହଁ ପିଲାମାନେ, ସମୟ କାହାକୁ ଅପେକ୍ଷା କରେ ନାହିଁ, କିନ୍ତୁ ଏଇ ସମୟ ଜାଣିବା ପାଇଁ ଆମେ ତ ଘଣ୍ଟା ଦେଖୁଛେ, କିନ୍ତୁ ଘଣ୍ଟା ନଥିଲା ପୂର୍ବରୁ କେମିତି ଲୋକମାନେ ସମୟ ଜାଣୁଥିଲେ ଆଉ ତା ଅନୁସାରେ କାମ କରୁଥିଲେ, ଏଇ ଘଣ୍ଟାକୁ ନେଇକି ଆଜି ପିଲାମାନେ ତମମାନଙ୍କ ପାଇଁ ଗୋଟେ ସୁନ୍ଦର ସଙ୍ଗୀତ ରୂପକ ରଖିଛୁ, ନା ତାର ଘଣ୍ଟା ଚାଲେ ଟିକ୍ ଟିକ୍। ଏହାକୁ ପରିବେଷଣ କରିଛନ୍ତି ମଲ୍ହାର ଅନୁଷ୍ଠାନ କଟକର ପିଲାମାନେ।
1: ଆରେ କୁନା, ମୁନା, ରୋଜି, ତୁମର କଣ ଆଜି ଏତେ ଡେରି? ତୁମକୁ କହିଥିଲି ଠିକ 6 ବେଳେ ଆସିବାକୁ, ଘଣ୍ଟାରେ କେତେଟା ବାଜିଲାଣି ଦେଖିଛ? 7 ବାଜିଲାଣି।
2: ଅପା, ଆମ ଘଣ୍ଟା ଖରାପ ହୋଇଯାଇଛି, ସେଥିପାଇଁ ବେଳ ଜାଣି ହେଲାନି।
1: ଆମର ଘଣ୍ଟା କେତେ ଦରକାରୀ ଦେଖିଲ?

0: ଅପା, ଯେତେବେଳେ ଘଣ୍ଟା ବାହାରି ନଥିଲା ଲୋକମାନେ କେମିତି ସମୟ ଜାଣୁଥିଲେ?
1: ଜାଣିଛ ପିଲାମାନେ, ଘଣ୍ଟା ତିଆରି ହେବା ଆଗରୁ ଲୋକମାନେ ଗଛର ଛାଇ, ଚାଳର ଛାଇ ଆଉ ନିଜର ଛାଇ ଦେଖି ସମୟ ଜାଣୁଥିଲେ। ସମୟର ଗତି ଅନୁସାରେ ଛାଇ ଛୋଟ ବଡ଼ ହେଉଥିଲା। ତାପରେ ସେମାନେ ସୂର୍ଯ୍ୟ ଘଡ଼ି ତିଆରି କଲେ।
2: ସୂର୍ଯ୍ୟ ଘଡ଼ି ପୁଣି କ'ଣ ଅପା, ଦେଖିବାକୁ କେମିତି?
3: ସୂର୍ଯ୍ୟ ଘଡ଼ିରୁ ସମୟ କେମିତି ଜଣାପଡ଼େ?

0: କିନ୍ତୁ ଅପା ସୂର୍ଯ୍ୟ ଯେତେବେଳେ ଆକାଶରେ ଦେଖାଯାଆନ୍ତିନି ସେତେବେଳେ କେମିତି ସମୟ ଜଣା ପଡୁଥିଲା?
1: ଠିକ କଥା କହିଛୁ କୁନା, ରାତିରେ ତ ସୂର୍ଯ୍ୟ ଦେଖାଯାଆନ୍ତିନି, ପୁଣି ବର୍ଷା ଦିନରେ ଆକାଶରେ ସୂର୍ଯ୍ୟ ଦେଖାଯାଆନ୍ତିନି, ସେଥିପାଇଁ ସୂର୍ଯ୍ୟ ଘଡ଼ି ଦ୍ଵାରା ସବୁବେଳେ ସମୟ ଜାଣି ହେଉନଥିଲା। ଏହିସବୁ ଅସୁବିଧା ଯୋଗୁଁ ବୈଜ୍ଞାନିକମାନେ ଗବେଷଣା କରି ଆଜି ଆମେ ବ୍ୟବହାର କରୁଥିବା ଘଣ୍ଟା ବାହାର କଲେ।
2: ଅପା, ମୋ ବାପା କହୁଥିଲେ ଗାନ୍ଧିଜୀଙ୍କର ଗୋଟିଏ ଆଲାରାମ ଘଣ୍ଟା ଥିଲା, ସେ ତାକୁ ସବୁବେଳେ ପାଖେ ପାଖେ ରଖୁଥିଲେ ଆଉ ସମୟ ଅନୁସାରେ କାମ କରୁଥିଲେ।
1: ହଁ ରେ ପିଲାଏ, ଗାନ୍ଧିଜୀଙ୍କ ସମୟାନୁବର୍ତ୍ତିତା ବିଷୟରେ ସମସ୍ତେ ଜାଣିଥିଲେ। ହାତବନ୍ଧା ନୁହେଁ, ପାଖରେ ଆଲାରାମ ଘଡ଼ିଟିଏ ଚେନ୍ରେ ଓହଳାଇ ନିଜ ଅଣ୍ଟା ପାଖରେ ରଖୁଥିଲେ। ବାପୁ ଏହି ଘଡ଼ି ଦେଖି ସବୁ କାମ ସମୟ ଅନୁସାରେ କରୁଥିଲେ, ସେଥିପାଇଁ ସେ ମହାତ୍ମା ହୋଇଥିଲେ। ଏପରିକି ଇଂରେଜମାନେ ମଧ୍ୟ ଏହି ସମୟାନୁବର୍ତ୍ତିତା ପାଇଁ ବାପୁଙ୍କୁ ବେଶ ସମ୍ମାନ କରୁଥିଲେ। ସମୟ ସାଥିରେ ଚାଲି ସତ୍ୟ ଅହିଂସା ପଥରେ ଆମ ଦେଶକୁ ସ୍ୱାଧୀନ କରାଇ ସେ ଚିର ଅମର ଓ ଆମର ଜାତିର ପିତା ହୋଇଥିଲେ। ଏଣୁ ସମୟକୁ ମାନି ଚାଲୁଥିବା ମଣିଷ ହିଁ ବଡ଼ ହୋଇପାରେ। ଏଣୁ ସମୟ କେତେ ମୂଲ୍ୟବାନ ଜାଣିଲ ତ ପିଲାମାନେ?
3: ହଁ ଅପା, ସମୟ ହିଁ ମୂଲ୍ୟବାନ ଓ ବଳବାନ।
1: ତେବେ ତୁମେ ସବୁବେଳେ ଠିକ ସମୟରେ ଠିକ କାମ କରିବ। ଯଦି ଠିକ ସମୟରେ ନ ପହଞ୍ଚିବ, ଟ୍ରେନ୍ ଚାଲିଯିବ, ବସ୍ ତା ବାଟରେ ଚାଲିଯିବ, ପରୀକ୍ଷା ଦେଇପାରିବନି, ସମୟ ଅନୁସାରେ କାମ ନ କଲେ ବହୁତ ହଇରାଣ ହେବ।
3: ହଁ ଅପା, ଆମେ ଏଥର ସବୁ କାମ ସମୟ ଅନୁସାରେ ଠିକ ବେଳେ ଠିକ କାମ କରିବୁ।

0: କରିବା? ସେସବୁ ନ କରି କୁଆଡ଼େ ଚାଲିଛ? ପିମ୍ପୁଡ଼ିମାନେ କହିଲେ, ଆମ ପାଖରେ ନାଚିବା, ଗାଇବା, ଆନନ୍ଦ କରିବା ପାଇଁ ସମୟ ନାହିଁ। ଆମେ ସବୁ ଖାଦ୍ୟ ସଂଗ୍ରହରେ ଯାଉଛୁ। ବର୍ଷା ଦିନ ଆସିଲେ କ'ଣ ଖାଇବୁ? ତୁମେ ମଧ୍ୟ ଅଳୁସାଙ୍କ ଭଳି ଆନନ୍ଦ ନ କରି ଆସ, ଖାଦ୍ୟ ସଂଗ୍ରହ କର। ମାତ୍ର ଝିଣ୍ଟିକାଟିଏ ସେମାନଙ୍କ କଥା ଶୁଣିଲା ନାହିଁ। ସେମିତି ନାଚି ଗାଇ ଆନନ୍ଦ କରି ସମୟ ବିତାଇଲା। କିଛି ଦିନ ପରେ ବର୍ଷା ଋତୁ ଆସିଲା। ପ୍ରବଳ ବର୍ଷାରେ ଚାରିଆଡ଼ ଜଳମଗ୍ନ ହୋଇଗଲା। ଝିଣ୍ଟିକାଟିଏ ଖାଦ୍ୟ ପାଇଁ ବାହାରକୁ ଆସିପାରିଲା ନାହିଁ। ଏପରିକି ଦୁଇ ଦିନ ଗଲା, ଭୋକ ସମ୍ଭାଳି ନ ପାରି ସେ ପିମ୍ପୁଡ଼ିମାନଙ୍କ ପାଖକୁ ଗଲା। ନିଜର ଦୁଃଖ କଥା ଜଣାଇ ବିକଳରେ ଖାଇବାକୁ ମାଗିଲା। ଆଉ ପିମ୍ପୁଡ଼ିମାନେ ବଡ଼ ଦୟାଳୁ ଥିଲେ। ସେମାନେ ଖାଦ୍ୟ ଖାଇବାକୁ ଝିଣ୍ଟିକାକୁ ଦେଲେ ଓ କହିଲେ, ଦେଖିଲ ତ, ଆମ କଥା ଶୁଣିଲ ନାହିଁ। ସମୟ ଭଲ ଥିଲାବେଳେ ଖାଦ୍ୟ ସଂଗ୍ରହ ନ କରି ଆନନ୍ଦ କଲ, ଏବେ ବର୍ଷା ଦିନେ ହଇରାଣ ହେଉଛ। ଝିଣ୍ଟିକାଟିଏ ନିଜର ଭୁଲ ବୁଝିପାରିଲା ଓ ସମୟର ଅପଚୟ ନ କରି କାମ କରିବାକୁ ପ୍ରତିଜ୍ଞା କଲା। ଏବେ ବୁଝିଲ ତ, ଠିକ ସମୟରେ ଠିକ କାମ ନ କଲେ କେମିତି ହଇରାଣ ହେବାକୁ ହୁଏ।
1: ହଁ ଅପା, ଆମେ ସମୟର ମୂଲ୍ୟ ବି ବୁଝିଗଲୁଣି। ସମୟର ମୂଲ୍ୟ ବୁଝିଲେ ଆମେ ଆଉ ଜୀବନରେ ହାରିବୁ ନାହିଁ।

କେମିତି ଲାଗିଲା ପିଲାମାନେ? ନିଶ୍ଚିତ ଭାବେ ବହୁତ ଭଲ ଲାଗିଥିବ। କିନ୍ତୁ ଏବେ ଆମେ ଯାହାକୁ ମନେ ପକେଇବା ତାଙ୍କ ବିଷୟରେ ଜାଣିଲେ ମଧ୍ୟ ତୁମକୁ ବହୁତ ଭଲ ଲାଗିବ, ଜମା ଉଠିବନି ଆମ କାର୍ଯ୍ୟକ୍ରମରୁ। ହଁ ପିଲାମାନେ, ଆସନ୍ତାକାଲି ହେଉଛି ପ୍ରଭୁ ଗଜାନନଙ୍କର ପୂଜା। ତମମାନେ ସମସ୍ତେ ଜାଣିଥିବ ଆଜି ତ ତମମାନଙ୍କୁ ନିଦ ଲାଗିବନି। ଗଣେଶ ଜେଜେଙ୍କ କଥା ଆଜି ଆମେ ଶୁଣିବା। ଦେଖିବାକୁ ତ ସେ ଭାରି ସୁନ୍ଦର, ପାଶାଙ୍କୁଶଧର ଲମ୍ବୋଦର। ହଁ ପିଲାମାନେ, ତା ସହିତ କୁନି ମୂଷା ବି ଅଛି।

ମାଛ ଧରିଥାନ୍ତି, ଆଉ ଡାହାଣ ହାତ ସଦାସର୍ବଦା ଆଶୀର୍ବାଦ କରିବାର ପ୍ରତୀକ କରି ଆଶୀର୍ବାଦ କରିଥାନ୍ତି। ସେହି ହସ୍ତକୁ ଆମେ କ'ଣ କହିବା ପିଲାମାନେ, ବରଦାନ କରନ୍ତି ବୋଲି ହାତରେ ତାକୁ ଆମେ ବରଦ ହସ୍ତ କହିବା। ବରଦ ହସ୍ତ ସହନଶୀଳତାର ପ୍ରତୀକ। ଗଣେଶ ଜୀଜେଙ୍କୁ ଆମେ କ'ଣ କହିଥାଉ ନା ଅଗ୍ର ପୂଜ୍ୟ ଗଜାନନ, ତାଙ୍କୁ ଆମେ ବିଘ୍ନ ବିନାଶକ ବୋଲି ମଧ୍ୟ କହିଥାଉ। କାରଣ ଗଣେଶ ହେଉଛନ୍ତି ଶୁଭ। ଯେକୌଣସି କାର୍ଯ୍ୟରେ ଆମେ ପ୍ରଥମେ ଗଣେଶ ଜେଜେଙ୍କୁ ହିଁ ପୂଜା କରିଥାଉ, ତାପରେ ପିଲାମାନେ ଗଣେଶ

ଆମେ ବିଘ୍ନ ବିନାଶକ ବୋଲି ମଧ୍ୟ କହିଥାଉ। କାରଣ ଗଣେଶ ହେଉଛନ୍ତି ଶୁଭ। ଯେକୌଣସି କାର୍ଯ୍ୟରେ ଆମେ ପ୍ରଥମେ ଗଣେଶ ଜେଜେଙ୍କୁ ହିଁ ପୂଜା କରିଥାଉ। ତାପରେ ପିଲାମାନେ ଗଣେଶ ଜେଜେଙ୍କୁ ଆମେ କ'ଣ କହିବା? ଲମ୍ବୋଦର। ତାଙ୍କର ବହୁତ ବଡ଼ ପେଟ, ସେ ଯାହା ଖାଇବେ ସବୁ ହଜମ କରିଦେବେ। ତାଙ୍କୁ ହଜମ କରିବାର ଶକ୍ତି ବହୁତ ଥାଏ, ତେଣୁ କରିକି ହଜମ କରିବାର ଶକ୍ତିର ପ୍ରତୀକ ହେଲା ତାଙ୍କରି ବହୁତ ବଡ଼ ପେଟ। ତାପରେ ପିଲାମାନେ ଗଜାନନଙ୍କର ଆଖିଯାକ ଭାରି ସୁନ୍ଦର, ଛୋଟ ଛୋଟ ଆଖି। ଏଇ ଆଖି ହେଉଛି ପରଖିବା ଶକ୍ତିର ପ୍ରତୀକ, କାରଣ ଏଇ ଆଖିରେ ସେ ପ୍ରତ୍ୟେକ ଜିନିଷକୁ ଅତି ସ୍ପଷ୍ଟ ଭାବେ ସେ ଦେଖିପାରିଥାନ୍ତି। ସେ ଜାଣିପାରିଥାନ୍ତି କିଏ ଜ୍ଞାନବାନ, କିଏ ଭକ୍ତ, କିଏ ପୁଣି ତାଙ୍କୁ କିଏ ଅନ୍ତରର ସହିତ ଡାକୁଛି, ସବୁ ଜିନିଷ ସେ ଜାଣିପାରିଥାନ୍ତି। ତାହେଲେ ପିଲାମାନେ, ଆମେ ଯେତେବେଳେ ଅନ୍ୟମାନଙ୍କ ସାଙ୍ଗରେ ମିଶିବା ସେହି ସମୟରେ ଆମେ ଗୋଟିଏ କଥା ଗଣେଶ ଜେଜେଙ୍କର ମନେ ପକାଇବା ଯେ ଭଗବାନ ଯଦି ଆମକୁ ଆଖି ଦେଇଛନ୍ତି ତାହେଲେ ଲୋକକୁ ଚିହ୍ନିବା ଆବଶ୍ୟକ।

ତାପରେ ପିଲାମାନେ ଚାଲ ଆମେ ଦେଖିବା ଗଣେଶ ଜେଜେଙ୍କର ଶୁଣ୍ଢରୁ ଆମେ କଣ ଶିଖିବା। ଗଣେଶ ଜେଜେଙ୍କ ଶୁଣ୍ଢ ହେଉଛି ସମ୍ମୁଖୀନ ହେବାର ଶକ୍ତି। କ'ଣ ନା ଆମ ଆଗରେ ଯଦି କିଛି ବିଘଟଣ ଆସେ ଅଘଟଣ ଆସେ ଆମେ ଭାଙ୍ଗି ପଡ଼ିବାନି, ତାକୁ ସାମ୍ନା କରିବା। ତେଣୁକରି ଗଣେଶଙ୍କର ଶୁଣ୍ଢ ସମ୍ମୁଖୀନ ହେବା ଶକ୍ତିର ପ୍ରତୀକ। ଠାକୁରଙ୍କର ଚାରୋଟି ହାତ, ଗୋଟିଏ ହାତ ତ ବରଦ ହସ୍ତ ଯିଏ ଆଶୀର୍ବାଦ କରିବେ, ଆଉ ଗୋଟେ ହସ୍ତରେ ତ ଲଡ଼ୁ ରହିଲା, ଆଉ ଗୋଟେ ହାତରେ ଥାଏ ପାସ, ଆଉ ଗୋଟେ ହାତରେ ଥାଏ ଅଙ୍କୁଶ। ପାସ ମାନେ ଗୋଟେ ଦୌଡ଼ି ଭଳିଆ ପିଲାମାନେ ଠାକୁର ଧରିଥାନ୍ତି। ସେ ଦୌଡ଼ିର ପ୍ରତୀକ କ'ଣ? ଆମେ ସମସ୍ତଙ୍କୁ ନିଜର କରିକି ଗୋଟିଏ ମନ ଗୋଟିଏ ପ୍ରାଣରେ ବାନ୍ଧିକି ରଖିବା। ଆଉ ଗୋଟେ ପିଲାମାନେ ଅଙ୍କୁଶ, ଯୋଉ ଅସ୍ତ୍ର ଅଙ୍କୁଶ, ସେ ଅଙ୍କୁଶ କ'ଣର ପ୍ରତୀକ? ଆମରି ମନକୁ ଆମେ କେମିତି ବାନ୍ଧିକି ରଖିବା। ମନ କହୁଥିବ ପାଠ ପଢ଼ିବିନି ମୁଁ ଖେଳିବି, କିନ୍ତୁ ଆମ ମନକୁ ଆମେ ବାନ୍ଧିକି ରଖିବା, କହିବା ନାରେ ମନ ବର୍ତ୍ତମାନ ଆମେ ଖେଳିବା ନାହିଁ, ବର୍ତ୍ତମାନ ଆମର ପାଠ ପଢ଼ାର ସମୟ। ଆମେ ଆମ ମନକୁ ନିୟନ୍ତ୍ରଣରେ ରଖିବା, ସବୁବେଳେ ଭଲ ଚିନ୍ତା କରିବା। ଗଣେଶଙ୍କର ଦାନ୍ତ ଥାଏ ନା, ହାତୀ ଦାନ୍ତ ବହୁତ ମୂଲ୍ୟବାନ, ଅର୍ଥାତ୍ ଜ୍ଞାନବାନ ବ୍ୟକ୍ତିର ପ୍ରତ୍ୟେକ କଥାର ମୂଲ୍ୟ ରହିଥାଏ, ସେ କେବେ ବ୍ୟର୍ଥ କଥା କୁହନ୍ତି ନାହିଁ। ହଁ ପିଲାମାନେ, ତେଣୁ କରିକି ଗଣେଶ ଜେଜେଙ୍କର ଦାନ୍ତ ଯେତେ ମୂଲ୍ୟବାନ, ତାଙ୍କରି ଶକ୍ତି ସେତିକି ଶକ୍ତିବାନ। ଆଉ ଗଣେଶ ଜେଜେଙ୍କର ଦୁଇଟି ପତ୍ନୀ, ସେ ହେଉଛନ୍ତି ରିଦ୍ଧି ଆଉ ସିଦ୍ଧି। ହଁ ପିଲାମାନେ, ଯେଉଁଠି ଆମର ପରିଶ୍ରମ ରହିଛି, ଯେଉଁଠି ଆମର ପରାକାଷ୍ଠା ରହିଛି, ସେଇଠି ତ ଆମକୁ ସଫଳତା ମିଳିବ ହିଁ ମିଳିବ। ତେଣୁ କରିକି ତାଙ୍କୁ ସିଦ୍ଧି ବିନାୟକ ବୋଲି କୁହାଯାଏ। ଏମିତି ତ ପିଲାମାନେ ବହୁତ କିଛି କଥା ରହିଛି, ଆଜି ଆମେ ବହୁତ କଥା ଜାଣିଲେ ଆଉ ଶୁଣିଲେ। ପ୍ରତ୍ୟେକ କାର୍ଯ୍ୟରେ ଯାହାର ନାମ ଉଚ୍ଚାରଣ କଲେ ନିର୍ବିଘ୍ନରେ କାର୍ଯ୍ୟ ହୁଏ, ସିଏ ହେଉଛନ୍ତି ବିଘ୍ନ ବିନାଶକ ଗଜାନନା।

ଭେଟିଦେଲୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଟିକିରାଜ କାର୍ଯ୍ୟକ୍ରମ ତରଫରୁ ଗଣେଶ ପୂଜାର ଅନେକ ଅନେକ ଅଭିନନ୍ଦନ। ପ୍ରଭୁ ଗଜାନନ ସମସ୍ତଙ୍କୁ ବୁଦ୍ଧି ଦିଅନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: DRDO's proposal to set up weapon and missile testing range in Purva Medinipur district of the state. IMD issues red alert for very heavy rainfall in Gujarat today. Alina Rybakina of Kazakhstan beats Belarusian Arina Sabalenka to win women's singles title of US Open tennis. And with that, we end the morning news. Have a nice day.
1: ଏତେବେଳେ ସେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ପ୍ରଚାର କରୁଛୁ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ
2: ଆମ ହାତରେ କୌଶଳ ଅଛି ଭଲ ଉତ୍ପାଦ ବି ଅଛି କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ
3: ନମସ୍କାର ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
3: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ
2: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ ବ୍ରାଣ୍ଡିଂ ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ
3: ଆଚ୍ଛା ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ
2: ନା ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡ଼ିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ
3: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ ଏହାସହ ବ୍ୟବସାୟ ପରାମର୍ଶ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ
3: ତେବେ ଉଦ୍ୟୋଗଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ
2: ଉଦ୍ୟୋଗଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ଏହାସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି
3: ତେବେ ଆବେଦନ କିପରି କରାଯିବ
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026
3: ପୁଣି ଥରେ ମନେ ରଖନ୍ତୁ 21 ସେପ୍ଟେମ୍ବର 2026
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ
3: କୌଶଳ ତାଙ୍କର ଉଦ୍ୟମ ତାଙ୍କର ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର
4: ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା
1: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ବାବୁଲ ସୁପ୍ରିୟଙ୍କ କଣ୍ଠରୁ କେତେ ଗୋଟି ଗୀତ

ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ।

ଭେଟିଦେଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀ ଥିଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱକଲ୍ୟାଣୀ ମହାନ୍ତି। ଗୀତଗୁଡ଼ିକ ରଚନା କରିଥିଲେ ଅଶୋକ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀ ଉଦିତ ନାରାୟଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ଅପରାହ୍ନ 5:30 ଶୁଣିବାକୁ ଭୁଲିବେନି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ଆଜି ବିଷୟ ରହିଛି ଆବାସ ଯୋଜନା କେନ୍ତାର ମିଲ୍ସି। ଏ ସମ୍ପର୍କରେ ଆପଣମାନେ ଅପରାହ୍ନ 5:30 ସନ୍ଧ୍ୟା 6 ଯାଏଁ ସିଧାସଳଖ ଫୋନ୍ ମାଧ୍ୟମରେ ଯୋଡ଼ି ହୋଇ ନିଜର ପ୍ରଶ୍ନ ରଖିପାରିବେ। ଆମ ଯୋଗାଯୋଗ ନମ୍ବର ହେଲା 06854230690, 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆବାସ ଯୋଜନା କେନ୍ତାର ମିଲ୍ସି। ଅପରାହ୍ନ 5 ଆଜି ଶ୍ରୋତାବନ୍ଧୁମାନଙ୍କ ପାଇଁ ରହିଛି କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଜାଣିବା କଥାରେ ଶୁଣିବେ ଆମ ସମ୍ବିଧାନ, ଆମ ବିଧାନସଭା ସମ୍ପର୍କରେ। ମିଶନ ଶକ୍ତି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ଠାରେ ହେବାକୁ ଥିବା 2026 ଏସିଆ କପ୍ T20 କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣିବେ ଆଜି ରାତି 7:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ କିଛି। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 9। ଭେଟି ଦେଉଛୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ଦମୟନ୍ତୀ ବୈକାର। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ।

0: ବାପା ନମସ୍କାର, ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡା ଜିଲ୍ଲା ଗଙ୍ଗା।
1: କଣ ଖବର ନାରାୟଣ?
0: ବହୁତ ବଢିଆ ଅଛି, ଭଲରେ ଅଛି। ଆଉ ଆପଣ ଭଲ ଅଛନ୍ତି?
1: ଆମେ ତ ସବୁବେଳେ ଭଲରେ ଥାଉ, ଆପଣଙ୍କ ସେବାରେ ଥାଉ।
0: ଆଜ୍ଞା,
1: କେମିତି ଗଣପତି ଉତ୍ସବର କେମିତି ମାହୋଲ ଚାଲିଛି? ଗଣେଶ ପୂଜାର କଣ ମାହୋଲ ଅଛି?
0: ଗଣେଶ ପୂଜା ତ ବର୍ତ୍ତମାନ ତ ମୁଁ କଟକରେ ଅଛି, ଆଉ ସବୁ ସ୍କୁଲରେ ବର୍ତ୍ତମାନ ସବୁ ପିଲାମାନେ ସବୁ ପୂଜା ଆସୁ କରିବେ। ମୁଁ ତ ଯାଏ ଆଇସ୍କ୍ରିମ ବିକିବାକୁ ସ୍କୁଲକୁ ପୂଜା ଦିନ।
1: ବଢିଆ, ତ ଯେମିତି ଦୁର୍ଗା ପୂଜା ହୁଏ କଟକରେ, ସେଇ ପ୍ରକାର ମାହୋଲ ରହେ କି ଗଣେଶ ପୂଜା? ନା ଗଣେଶ ପୂଜା ଟିକେ,
0: ଗଣେଶ ପୂଜା ଟିକେ କମ ରୁହେ, ଆଉ କିନ୍ତୁ ମେଲୋଡି ହୁଏ ଆଉ ଭସାଣି ହୁଏ।
1: ଆଚ୍ଛା,
0: ଗଣେଶ ପୂଜା କଣ କେବଳ ସବୁ ମାନେ ବ୍ୟାଚଲର ପିଲା ପୁରୁଷ ଲୋକ ବେଶୀ ଟିକେ ଭାଗ ନିଅନ୍ତି।
1: ଆଚ୍ଛା,
0: ଆଉ ଦଶହରାରେ କଣ ମାନେ ବାଳ ବୃଦ୍ଧ ଛୋଟ ପିଲାଠୁ ବୟସ୍କ ଲୋକ ଆଉ ସ୍ତ୍ରୀ ଲୋକ ସମସ୍ତେ ଆସନ୍ତି।
1: ଗଣେଶ ମୂର୍ତ୍ତି ଭସାଣି ଯେତେବେଳେ ହୁଏ, କଣ ସେଇ ଦୃଶ୍ୟ ଟିକେ ବର୍ଣ୍ଣନା କରନ୍ତୁ ଆମକୁ।
0: ଯେତେବେଳେ ଗଣେଶ ଭସାଣି ହୁଏ, ବ୍ୟାଣ୍ଡ ପାର୍ଟ ପାରିଲି, ଆଉ ସବୁ ଯେ ପିଲାମାନେ ସବୁ ଯୁବକ ଗୋଷ୍ଠୀ ସବୁ ମୁଣ୍ଡରେ ଗୋଟେ ଗୋଟେ ଗାମୁଛା ବାନ୍ଧିକିରି ଆଉ ସବୁ ନାଚ କରନ୍ତି, ପୁରା ବହୁତ ଖୁସି ଲାଗେ। ମୋର ମଧ୍ୟ ଆଇସ୍କ୍ରିମ ପବଳ ବିକ୍ରି ହୁଏ, କିଛି ତା ଦେହରେ ଶକ୍ତାବସ୍ଥା ଥାନ୍ତି ମଧ୍ୟ, ମତେ ନେଇକିରି ନାଚ କଲାପରେ ତଳେ ପଡିକି ଗଡ଼ନ୍ତି।
1: ଏମିତି କିଛି ଦୁର୍ଘଟଣା ଘଟିଛି ଭସାଣି ସମୟରେ, ଗଣେଶ ପୂଜା ସମୟରେ?
0: ନାଇଁ, ଦୁର୍ଘଟଣା ସେମିତି କିଛି ହଉନି, କିନ୍ତୁ ପିଇକି ସବୁ କିଛି ସବୁ ମାଟିରେ ଗଡ଼ନ୍ତି ସବୁ ଦେଖିଛି।
1: କୁହନ୍ତୁ କୋଉ ଗୀତ ଶୁଣିବେ ନାରାୟଣ?
0: ମୋ ଶୁଣ ଗୀତ ହେଲା ଏ ରାତେ ଏ ମୌସମ ନଦୀ କା କିନାରା ଏ ଚଞ୍ଚଲ ହାୱା କହ ଦୋ ଦିଲ।

0: ମ୍ୟାଡାମ ନମସ୍କାର ମ୍ୟାଡାମ ମ୍ୟାଡାମ ମୁଁ ଶଶିଭୂଷଣ କଣ କହୁଥିଲି ଲହରମାନ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ
1: କଣ ଖବର ଏବେ ଆପଣଙ୍କର ବଲାଙ୍ଗୀର
0: ମ୍ୟାଡାମ ଏଇଟା ତ ଧାନର ମିଲିଙ୍ଗ ମୁଲାଙ୍ଗ ଚାଲିଛି ଏବେ ମିଲିଙ୍ଗ ଚାଲିଛି
1: ଆଜ୍ଞା ବର୍ଷା ହଉଛି କି ନାହିଁ ସେପଟେ
0: ମ୍ୟାଡାମ ବର୍ଷା ହଉଛି କାଲି ବି ବହୁତ ହେଲା ତାର ଦିନ ବି ବହୁତ ବର୍ଷା ହେଇଛି
1: ଆଚ୍ଛା ଏ ଲଘୁଚାପ ଜନିତ ବର୍ଷା ବର୍ତ୍ତମାନ ହଉଛି
0: ଲଘୁଚାପ ଜନିତ ବର୍ଷା ହଁ
1: ତ ଏଥିପାଇଁ କିଛି ଫସଲର କିଛି ଅସୁବିଧା ହେଇନି ତ
0: ହଁ ମ୍ୟାଡାମ ଫସଲର ତ ଅସୁବିଧା ହେଇଯିବ ପ୍ରାୟ ଯାଉଛୁ ମାନେ
1: ଠିକ ଅଛି ଶଶିଭୂଷଣ କେବଳ ଆପଣ ହ୍ୟାଲୋ ମୋ ପସନ୍ଦ ଶୁଣନ୍ତି
0: ନା ମ୍ୟାଡାମ ମୁଁ ପ୍ରାୟ କାର୍ଯ୍ୟକ୍ରମ ଶୁଣେ ଜୟପୁରର କୋରାପୁଟିଆ ଗୋଟେ ହୁଏ ଯେ ସନ୍ଧ୍ୟା 5:30ରେ ତାପରେ
1: କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ
0: ମ୍ୟାଡାମ ମୋହରାର ଗୀତ ଦେଇଦେବେ ତ ମ୍ୟାଡାମ ଦିଲ ହର କୋଇ ଦେତା ହେ ଦିଲ ହର କୋଇ ଦେତା ହେ ହମେ ଜାନ ବି ତୁଝେ ଦେ ଦେଙ୍ଗେ।

0: ମ୍ୟାମ୍ ନମସ୍କାର।
1: ନମସ୍କାର।
0: ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
1: କଣ ଖବର ସ୍ୱର୍ଣ୍ଣ ପ୍ରଭାକର?
0: ସବୁ ଭଲ ଖବର ମ୍ୟାମ। ଆଉ ଏବେ ତ ଆମର ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଖାଇ ପାଇଁ ଜୋର ସୋରରେ ପ୍ରସ୍ତୁତି ଚାଲିଛି। ଆଉ ସବୁ ଘରଦ୍ୱାର ସଫା ସୁଫି ବହୁତ କାମ ଲାଗିଛି। ଆଉ ତାପରେ ସବୁ ଏମିତି କାମ ଚାଲିଛି। ତାପରେ କାମ ଭିତରେ ବି ଆପଣଙ୍କର କେନ୍ଦ୍ରମାନଙ୍କୁ ମନେ କରିକି ଲଗଉଛୁ।
1: ଆଚ୍ଛା, ନୂଆଖାଇ ପାଇଁ ଆପଣ ଏତେ ତୟାରି କରୁଛନ୍ତି, ତା ଆଗରୁ ଆପଣ ଗଣେଶ ପୂଜା ମନେଇବେ, ମନେ ଅଛି କି?
0: ହଁ, ନିଶ୍ଚିତ ମ୍ୟାମ। ଗଣେଶ ବାବାଙ୍କୁ ଯାହା ଘରେ ଠାକୁରଙ୍କ ପାଖରେ ତାଙ୍କୁ ପୂଜା କରିବା ସେଦିନ। ଆଉ ତାପରେ ଅନୁଷ୍ଠାନ ମାନଙ୍କରେ ସ୍କୁଲ କଲେଜ ପଡ଼ାରେ ବି ହଉଛି, ଆମ ପଡ଼ାରେ ବି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆମ ପାଖରେ କ୍ଲବରେ ପିଲାମାନେ କରୁଛନ୍ତି ଗଣେଶ ଚଉଠି କରିବେ।
1: ନାଇଁ ନାଇଁ,
0: ତାଙ୍କର ସବୁ
1: ଗଣେଶ ପୂଜା
0: ଚାଲିଛି, ତାଙ୍କର ପ୍ରସ୍ତୁତି ଚାଲିଛି।
1: କେମିତି ବଜାର ବର୍ତ୍ତମାନ, ବଜାରର ମାହୋଲ କେମିତି? ବହୁତ ଭିଡ଼ ଭାଡ଼ ଲାଗୁଛି।
0: ବଜାର ତ ସରଗରମ ହେଇଛି, ବଜାର ସବୁଆଡେ କିଣା ବିକା ସବୁ ଲାଗିଛି। ଆମର ସାପ୍ତାହିକ ବଜାର ବି ଆମର ଯୋଉ ଆମ ପାଖରେ ବଜାର ବସେ ସାପ୍ତାହିକ ବଜାର, ତ ସୋମବାର ଦିନ ବଡ଼ ବଜାର ବସିବ ନୂଆଖାଇ ପାଇଁ। ଆଉ ଶନିବାର ଦିନ ମଧ୍ୟ ବଜାର ବସିଲା, ତ ପୁଣି ସୋମବାର ଦିନ ବି ବସିବ ବଜାର। ଆଉ ତାପରେ ଯାହା ଦୋକାନ ବଜାର, ଫେନ୍ସି ଦୋକାନ, କପଡ଼ା ଦୋକାନ ସବୁଆଡେ ବହୁତ ଭିଡ଼। ସମସ୍ତେ ନୂତନ ଉତ୍ସାହରେ ସମସ୍ତେ କିଣା ବିକା କରୁଛନ୍ତି।
1: ବହୁତ ବଢିଆ। କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କଣ ଶୁଣିବେ?
0: ହଁ, ପସନ୍ଦ ଗୀତ ନିଶ୍ଚିତ ସେ ଗଣେଶ ବାବାଙ୍କ, ଗଣେଶ ଭଗବାନଙ୍କ ଉପରେ ଗୀତ ଶୁଣିବା। ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ସଦ୍ ଜ୍ଞାନ ଦିଅନ୍ତୁ, ଜ୍ଞାନ ପ୍ରଦାନ କରନ୍ତୁ, ତ ତାଙ୍କ ଉପରେ ଗୀତଟି ଶୁଣିବା। ଗୀତଟା ହେଲା

0: ଏବଂ ଆପଣ ITI ପ୍ଲସ୍ ଟୁ ଡିପ୍ଲୋମା କିମ୍ବା BTEC କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1800-266-002।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରରୁ ଗୀତ। ସୁପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ମଧ୍ୟାହ୍ନ 12ଟାରେ ଏବଂ ଦିନ 2:15ରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ ଓଡ଼ିଆ କଥାଚିତ୍ରର ଗୀତ।

ପ୍ରଥମ ଗୀତଟି ଭେଟିଦେଲୁ କଥାଚିତ୍ର ଗୃହଲକ୍ଷ୍ମୀରୁ। ଶିଳ୍ପୀ ଥିଲେ ଗୀତା ଦାସ। ନିଜସ୍ୱ ରଚନାକୁ ସଙ୍ଗୀତରେ ସଜାଇଥିଲେ ପ୍ରଫୁଲ୍ଲ କର। ପରବର୍ତ୍ତୀ କଥାଚିତ୍ର ମା ମଙ୍ଗଳା। ଶିଳ୍ପୀ ହେଲେ ଇରା ମହାନ୍ତି। ଗୀତ ରଚନା ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ବିଜୁ ସ୍ୱାଇଁ।

ମାନିନୀ ଏହି କଥାଚିତ୍ରରୁ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ମହମ୍ମଦ ଅଜିଜ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ ଭଞ୍ଜ।

ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ କୁଆରୀ ଜହ୍ନ କଥାଚିତ୍ରରୁ। ଶିଳ୍ପୀ ହେଲେ କୁମାର ବାପି, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ, ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ।

ନମସ୍କାର, ଶୁଭ ସକାଳ। ବର୍ଷା ଟିକେ ଛାଡ଼ିବା ପରେ ଆଜି ସକାଳେ ଲାଗୁଥିଲା ଆକାଶଟା ଯେମିତି ଟିକେ ହସିଦେଲା। ମେଘ ଭିତରୁ ସୂର୍ଯ୍ୟ ବି ଦେଖାଦେଲେ, କିନ୍ତୁ ସେଇ ଖୁସିଟା ବେଶୀ ସମୟ ରହିଲା ନାହିଁ। ପୁଣି ଧୀରେ ଧୀରେ ଆକାଶକୁ ଘେରିଗଲା ସୁନ୍ଦର ସୁନ୍ଦର ମେଘ, ହାଲୁକା ମେଘ, ଥଣ୍ଡା ପବନ, ବର୍ଷାରେ ଧୋଇଯାଇଥିବା ସବୁଜ ପ୍ରକୃତି। ଆଉ ଏହି ସୁନ୍ଦର ପରିବେଶ ସତରେ ଆଜିର ସକାଳଟା ମନକୁ ଛୁଇଁଯିବା ଭଳି। ଆକାଶରେ ମେଘ, ପରିବେଶରେ ଶୀତଳତା, ଆଉ ଓଡ଼ିଆ ଘର ଅଗଣାରେ ଭକ୍ତି ଓ ପରମ୍ପରାର ମାହୋଲ। ଖୁଦୁରୁକୁଣୀ ଓଷାର ତୃତୀୟ ସପ୍ତାହର ଏହି ପବିତ୍ର ଅବସରରେ ଭଉଣୀମାନଙ୍କ ଓ ଭାଇମାନଙ୍କ ପାଇଁ ମଙ୍ଗଳ କାମନା, ଅଗଣାରେ ସୁନ୍ଦର ଝୁଟି ଆଉ ପୂଜାର ଭକ୍ତିମୟ ପରିବେଶ ସତରେ ଆମ ଓଡ଼ିଆ ପରମ୍ପରାକୁ ଆହୁରି ରଙ୍ଗୀନ କରିଦେଇଛି। ଆଉ ଏହି ଖୁସିର ମାହୋଲକୁ ଆହୁରି ବଢ଼େଇ ଦେଇଛି ଆଉ ଏକ ଉତ୍ସବର ଆଗମନ, କାଲି ଗଣେଶ ଚତୁର୍ଥୀ। ତେଣୁ ଆଜି ଜୟପୁରରୁ କୋରାପୁଟ, ସାହିରୁ ବଜାର, ସବୁଠି ଚାଲିଛି ଗଣେଶ ପୂଜାର ଜୋରଦାର ପ୍ରସ୍ତୁତି। କେଉଁଠି ମଣ୍ଡପ ସଜଣା, କେଉଁଠି ମୂର୍ତ୍ତିର ଶେଷ ସଜସଜ୍ଜା, କେଉଁଠି ପୂଜା ସାମଗ୍ରୀ କିଣାକିଣି, ସବୁଠି ଗୋଟିଏ ଅନୁଭବ, ପର୍ବ ଆସୁଛି, ଖୁସି ଆସୁଛି। ଏମିତି ଏକ ପର୍ବମୟ ସୁନ୍ଦର ସବୁଜ ସକାଳରେ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଲାଇଭ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆଜିର ଏହି ସୁନ୍ଦର ସକାଳର କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ ରହିଛି ମୁଁ, ମନୀଷା ମହାପାତ୍ର। ଆଗାମୀ ଗୋଟିଏ ଘଣ୍ଟାରେ ଆମେ କଥା ହେବା ଆଜିର ପାଣିପାଗ, କୋରାପୁଟ ଜୟପୁରର କିଛି ଗୁରୁତ୍ୱପୂର୍ଣ୍ଣ ଖବର, ଖୁଦୁରୁକୁଣୀ ଓଷାର ପରମ୍ପରା, ଗଣେଶ ପୂଜାର ପ୍ରସ୍ତୁତି, ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ଏବଂ ଆମ ଜୀବନକୁ ଟିକେ ଅଧିକ ସୁନ୍ଦର କରିଦେବା କିଛି ସକାରାତ୍ମକ କଥା। ତେବେ ଏହି ସୁନ୍ଦର ସବୁଜ ସକାଳକୁ ଉପଭୋଗ କରନ୍ତୁ, ପର୍ବର ଖୁସିକୁ ଅନୁଭବ କରନ୍ତୁ ଆଉ ଆମ ସହିତ ରୁହନ୍ତୁ, କାରଣ ଏହି ସକାଳ କେବଳ ଗୋଟିଏ ସକାଳ ନୁହେଁ, ଏହା ଆମ ମାଟି, ଆମ ପରମ୍ପରା ଓ ଆମ ଖୁସିର ସକାଳ। ଚାଲନ୍ତୁ ଏହି ସୁନ୍ଦର ମାହୋଲକୁ ଆହୁରି ମଧୁର କରିବା, ଶୁଣିବା ଏକ ମନଛୁଆଙ୍ଗୀତ।

ବାଃ କେତେ ସୁନ୍ଦର ଗୀତ! ଗୀତଟି ଶୁଣିଲେ ମନରେ ଆପେ ଆପେ ଆସିଯାଏ ଆମ ଓଡ଼ିଶାର ମାଟି, ଆମ ଭାଷା ଆଉ ଆମ ଲୋକଜୀବନର ଛବି। ଆଉ ସେହି ପରମ୍ପରାର କଥା ଉଠିଲେ ଆଜିର ଏହି ବର୍ଷା ଭିଜା ସକାଳରେ ଆମେ କେମିତି ବା ଭୁଲିବା ଖୁଦୁରିକୁଣୀ ଓଷାକୁ। ଆଜି ଭାଦ୍ରବ ମାସର ଏହି ସୁନ୍ଦର ପରମ୍ପରାମୟ ସମୟରେ ଓଡ଼ିଆ ଘରେ ଘରେ ଚାଲିଛି ଖୁଦୁରିକୁଣୀ ଓଷାର ଭକ୍ତି ଓ ଉତ୍ସାହ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଓଷା କାହିଁକି ପାଳନ କରାଯାଏ? ଏହା ପଛରେ କ'ଣ ରହିଛି ଆମ ଲୋକକଥା ଓ ପରମ୍ପରା? ଶ୍ରୋତାବନ୍ଧୁ, ଖୁଦୁରିକୁଣୀ ଓଷାକୁ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ, ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ଭଉଣୀମାନେ ପାଳନ କରିଥାନ୍ତି। ଏହାର ଲୋକ ପ୍ରଚଳିତ କାହାଣୀ ତୋ ପଇଁଙ୍କ ସହ ଜଡ଼ିତ। ତୋ ପଇଁଙ୍କ କାହାଣୀ ଆମକୁ କେବଳ ଏକ ପୁରୁଣା ଲୋକଗତ ଶୁଣାଏ ନାହିଁ, ଏହା ଆମକୁ ମନେ ପକାଇ ଦିଏ ଭାଇ ଭଉଣୀଙ୍କର ସମ୍ପର୍କରେ ଥିବା ଭଲ ପାଇବା, ତ୍ୟାଗ ଓ ମଙ୍ଗଳ କାମନାର ମୂଲ୍ୟ। ଏହି ଓଷା ଅବସରରେ ଘର ଅଗଣାରେ ଝୋଟି, ଚିତା ଫୁଲ ଓ ପୂଜା ସାମଗ୍ରୀରେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୁଏ। ବର୍ଷାର ରିମଝିମ୍ ଭିତରେ ଅଗଣାର ଝୋଟି, ପୂଜାଥାଳିରେ ଫୁଲ ଆଉ ଭାଇମାନଙ୍କ ପାଇଁ ଭଉଣୀମାନଙ୍କର ମନରେ ମଙ୍ଗଳ କାମନା। ଏଇ ତ ଆମ ଓଡ଼ିଶା, ଏଇ ତ ଆମ ଓଡ଼ିଆ ସଂସ୍କୃତି। ଆଉ ଆଜିର ପିଢ଼ି ପାଇଁ ଏହି ପରମ୍ପରାର ସବୁଠୁ ବଡ଼ ଶିକ୍ଷା ହେଉଛି ପରମ୍ପରାରୁ କେବଳ ପାଳନ ନୁହେଁ, ତାହାର ଭାବନା ଓ ମୂଲ୍ୟବୋଧକୁ ମଧ୍ୟ ବଞ୍ଚାଇ ରଖିବା। ଏହି ସୁନ୍ଦର ଚିନ୍ତାଧାରା ସହିତ ଚାଲନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ଓଡ଼ିଆ ମାଟି ଓ ଓଡ଼ିଆ ପରମ୍ପରାର ମହକକୁ ନେଇ ଏହି ସୁନ୍ଦର ସକାଳରେ ଆମେ ଆଗକୁ ବଢ଼ିବା। ଗୋଟିଏ ପୂଜା ପରମ୍ପରା ପରେ ପରେ ଆରମ୍ଭ ହେଉଛି ଆମ ଓଡ଼ିଆ ପରମ୍ପରାର ଜୋରଦାର ଉତ୍ସବମୟ ମାହୋଲ। କାଲି ଆରମ୍ଭ ହେବ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା। ଘରେ ଘରେ ଭକ୍ତିର ଭାବ, ସାହି ସାହିରେ ଉତ୍ସାହ ଆଉ ମଣ୍ଡପରେ ସାଜସଜ୍ଜାର ରଙ୍ଗ, ସବୁଠି ଏବେ ପୂଜା ପ୍ରସ୍ତୁତିର ଚଞ୍ଚଳତା ଦେଖିବାକୁ ମିଳୁଛି। ଏବେ ନିଶ୍ଚୟ ଅନେକ ଜାଗାରେ ମଣ୍ଡପ ସଜାଇବା, ପୂଜା ସାମଗ୍ରୀ ଯୋଗାଡ଼ କରିବା, ଫୁଲ ଫଳ ଆଣିବା, ଗଣେଶଙ୍କ ମୂର୍ତ୍ତିକୁ ସ୍ୱାଗତ କରିବା ସବୁ ପ୍ରସ୍ତୁତି ଜୋରସୋରରେ ଚାଲିଥିବ। କିନ୍ତୁ ପ୍ରସ୍ତୁତି ଯେତିକି ଜରୁରୀ, ସଚେତନତା ମଧ୍ୟ ସେତିକି ଜରୁରୀ। ପୂଜା ମଣ୍ଡପ ସଜାଇବା ସମୟରେ ବିଦ୍ୟୁତ ତାର ଓ ଅଗ୍ନି ନିରାପତ୍ତା ପ୍ରତି ଧ୍ୟାନ ଦିଅନ୍ତୁ। ରାସ୍ତା ଅବରୋଧ ନ କରି ଯାତାୟତ ସହଜ ରଖିବା ଜରୁରୀ। ଚାନ୍ଦା ସଂଗ୍ରହ ହେଉ ସ୍ୱଇଚ୍ଛାରେ, କିନ୍ତୁ ଚାପ ବା ଜୋର ଜବରଦସ୍ତି ବିନା। ଆଉ ଯଦି ଉତ୍ସବରେ ଶବ୍ଦ ହୁଏ, ତାହା ଯେପରି ବୃଦ୍ଧ, ଛୋଟ ପିଲା, ରୋଗୀ ଓ ପରୀକ୍ଷାର୍ଥୀଙ୍କ ପାଇଁ ଅସୁବିଧା ନ ହୁଏ, ସେଥିପ୍ରତି ମଧ୍ୟ ଆମେ ସଚେତନତା ରହିବା ଦରକାର। ଆଉ ଏଥର ଗଣେଶ ପୂଜାକୁ ଟିକେ ଅଲଗା ଭାବରେ କେମିତି କରିବା? ପ୍ଲାଷ୍ଟିକ କମ୍ ବ୍ୟବହାର କରିବା, ପରିବେଶ ଅନୁକୂଳ ସାଜସଜ୍ଜା କରିବା, ଆଉ ଚାନ୍ଦାର କିଛି ଅଂଶରେ ଗଛ ଲଗାଇବା। ଆପଣଙ୍କ ମତାମତ କ'ଣ ଶ୍ରୋତା ବନ୍ଧୁ ଏହି ଚିନ୍ତାଧାରାରେ? କାରଣ ପୂଜା କେବଳ ଆଡ଼ମ୍ବର ନୁହେଁ, ପୂଜା ହେଉ ଭକ୍ତିର, ଉତ୍ସବ ହେଉ ଆନନ୍ଦର, ଆଉ ଆମ ପରିବେଶ ହେଉ ସୁରକ୍ଷିତ।

ତେବେ ଶ୍ରୋତାବନ୍ଧୁ ଏହି ସୁନ୍ଦର ଗଣେଶ ପୂଜାର ପ୍ରସ୍ତୁତି ମାହୋଲକୁ ଆହୁରି ଆନନ୍ଦମୟ କରିବା ଏବେ ଶୁଣିବା ଆଉ ଗୋଟିଏ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ, କାଲି ଶ୍ରୀ ଗଣେଶଙ୍କ ପୂଜା, ଖୁସିର ଆଗମନ। ଏହା ସହିତ କାଲି ଆଉ ଏକ ପାରମ୍ପରିକ ପର୍ବ ବାଲି ତୃତୀୟା ପୂଜା ମଧ୍ୟ ପାଳନ କରାଯିବ। ଏହି ପବିତ୍ର ପୂଜାରେ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ପରିବାରର ମଙ୍ଗଳ କାମନା କରି ଭକ୍ତିଭାବରେ ବ୍ରତ ରଖନ୍ତି। ମା ପାର୍ବତୀ ଓ ଭଗବାନ ଶିବଙ୍କୁ ପୂଜା କରି ନୂଆ ବସ୍ତ୍ର, ଫୁଲ, ଫଳ ଓ ପୂଜା ସାମଗ୍ରୀରେ ଆରାଧନା କରାଯାଏ। ପୁରାଣ କଥା ଅନୁସାରେ ମା ପାର୍ବତୀ ଭଗବାନ ଶିବଙ୍କୁ ସ୍ୱାମୀ ଭାବେ ପାଇବା ପାଇଁ ଦୀର୍ଘ ତପସ୍ୟା କରିଥିଲେ। ତାଙ୍କର ଅଟୁଟ ଭକ୍ତି, ନିଷ୍ଠା ଓ ସଂକଳ୍ପରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ବର ପ୍ରଦାନ କରିଥିଲେ। ସେହି ପବିତ୍ର ପ୍ରେମ, ଦାମ୍ପତ୍ୟ ନିଷ୍ଠା ଓ ମଙ୍ଗଳମୟ ଜୀବନର ସ୍ମୃତିରେ ବାଲି ତୃତୀୟା ପୂଜା ପାଳନ କରାଯାଏ। ଏହି ବର୍ଷ ଗଣେଶ ପୂଜା ଓ ବାଲି ତୃତୀୟା ପୂଜା ଏକାଦିନେ ପଡ଼ିଛି। ଏହା ନିଶ୍ଚୟ ଏକ ମହାସଂଯୋଗ। ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିବା ସହିତ ପରମ୍ପରାକୁ ସରଳତା ଓ ସଚେତନତାର ସହିତ ପାଳନ କରିବା ନିହାତି ଜରୁରୀ।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ଆଉ ମୁଁ ମନୀଷା ମହାପାତ୍ର ଆପଣମାନଙ୍କ ସହ ଯୋଡ଼ି ରହିଛି ଆଜିର ଏହି ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରେ। ଶ୍ରୋତାବନ୍ଧୁ, ଆମେ ସମସ୍ତେ ବିଘ୍ନ ବିନାଶକ ଶ୍ରୀ ଗଜାନନଙ୍କୁ ସ୍ୱାଗତ କରିବା ପ୍ରସ୍ତୁତିରେ ଜୋରସୋରରେ ଲାଗିପଡ଼ିଛି। ଆଚ୍ଛା ଶ୍ରୋତାବନ୍ଧୁ, ସେ ଗଣେଶଙ୍କୁ ଗଜାନନ ବୋଲି କାହିଁକି ସମ୍ବୋଧନ କରାଯାଏ? ଏହା ପଛରେ କାହାଣୀ କ'ଣ? ଗଜାନନ ଶବ୍ଦଟି ଦୁଇଟି ଶବ୍ଦରୁ ଗଠିତ, ଗଜ ଅର୍ଥାତ୍ ହାତୀ ଏବଂ ଆନନ ଅର୍ଥ ମୁହଁ। ତେଣୁ ଗଜାନନର ଅର୍ଥ

ହାତୀମୁଖୀ ଗଣେଶଙ୍କ ହାତୀମୁଖ ପଚାରିଥିବା ପୌରାଣିକ କାହାଣୀ ଅତ୍ୟନ୍ତ ରୋଚକ। ପୌରାଣିକ କାହାଣୀ ଅନୁସାରେ ମା' ପାର୍ବତୀ ନିଜ ଦେହର ହଳଦୀରୁ ଗଣେଶ ସୃଷ୍ଟି କରିଥିଲେ ଏବଂ ତାଙ୍କୁ ଦ୍ୱାର ଜଗିବାକୁ କହିଥିଲେ। ଗଣେଶ ମା'ଙ୍କ ଆଦେଶ ମାନି ଶିବଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଏଥିରୁ ସଂଘର୍ଷ ହେଲା ଏବଂ ଶିବ ଗଣେଶଙ୍କ ମୁଣ୍ଡ କାଟିଦେଇଥିଲେ। ପାର୍ବତୀଙ୍କ ଦୁଃଖ ଓ କ୍ରୋଧ ପରେ ଗଣେଶଙ୍କୁ ପୁନର୍ଜୀବନ ଦେବା ପାଇଁ ହାତୀର ମୁଣ୍ଡ ଲଗାଯାଇଥିଲା। ଏହି କାରଣରୁ ପ୍ରଭୁ ଶ୍ରୀ ଗଣେଶ ଗଜାନନ, ଗଜମୁଖ ଓ ଗଜବଦନ ଭାବେ ମଧ୍ୟ ପରିଚିତ। ହାତୀର ମୁଣ୍ଡ ତାଙ୍କୁ ଜ୍ଞାନ, ଶକ୍ତି, ଧୈର୍ଯ୍ୟ ଓ ବିବେକର ପ୍ରତୀକ କରିଛି। କିନ୍ତୁ ଶ୍ରୋତାବନ୍ଧୁ, ଏହି କାହାଣୀ ଭିତରେ ଆମ ଜୀବନ ପାଇଁ ମଧ୍ୟ କିଛି ସୁନ୍ଦର ଶିକ୍ଷା ଲୁଚି ରହିଛି। ଯେମିତିକି ଗଣେଶଙ୍କ ବଡ଼ ମୁଣ୍ଡ ବଡ଼ ଭାବନାର ପ୍ରତୀକ, ଅର୍ଥାତ୍ ଜୀବନରେ ଛୋଟ ଛୋଟ ସମସ୍ୟାକୁ ନେଇ ଅଟକି ନ ଯାଇ ବଡ଼ ଭାବରେ ଚିନ୍ତା କରିବା। ତାଙ୍କର ବଡ଼ କାନ ଭଲ ଶ୍ରୋତା ହେବାର ଶିକ୍ଷା, ଅର୍ଥାତ୍ ଆମେ କଥା କହିବାକୁ ଯେତିକି ଭଲ ପାଉଛୁ ଅନ୍ୟର କଥାକୁ ଶୁଣିବା ମଧ୍ୟ ସେତିକି ଶିଖିବା ଦରକାର। ତାଙ୍କ ଛୋଟ ଆଖି ଏକାଗ୍ରତାର ସନ୍ଦେଶ, ଅର୍ଥାତ୍ ବଡ଼ ଲକ୍ଷ୍ୟ ହେଉ କିନ୍ତୁ ଧ୍ୟାନ ହେଉ ଏକାଗ୍ର। ତାଙ୍କ ବଡ଼ ପେଟ ଜୀବନର ଭଲ ମନ୍ଦ ଅନୁଭବକୁ ସହିବାର କ୍ଷମତା, ପ୍ରତ୍ୟେକ କଥାରେ ତୁରନ୍ତ ପ୍ରତିକ୍ରିୟା ନ ଦେଇ କିଛି କଥାକୁ ଧୈର୍ଯ୍ୟରେ ଗ୍ରହଣ କରିବା ମଧ୍ୟ ଜୀବନର ଏକ ବଡ଼ କଳା। ଆଉ ଗଣେଶଙ୍କ ଗୋଟିଏ ଦାନ୍ତ ଭଙ୍ଗା, ଏହାକୁ ନେଇ ମଧ୍ୟ ବିଭିନ୍ନ ପୌରାଣିକ କାହାଣୀ ଓ ପ୍ରତୀକାତ୍ମକ ବ୍ୟାଖ୍ୟା ରହିଛି। ଏଥିରୁ ଆମେ ଗୋଟିଏ ସରଳ ଶିକ୍ଷା ନେଇପାରିବା, ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଜୀବନର ମୂଲ୍ୟ କମିଯାଏ ନାହିଁ। ତେଣୁ ଶ୍ରୋତାବନ୍ଧୁ, ଗଣେଶ ଚତୁର୍ଥୀ କେବଳ ମୂର୍ତ୍ତି ଆଣିବା, ସାଜସଜ୍ଜା କରିବା ଓ ପୂଜା କରିବା ପର୍ବ ନୁହେଁ। ଏହା ଆମକୁ ମନେ ପକାଇ ଦିଏ, ବଡ଼ ଭାବନ୍ତୁ, ଭଲ ଭାବରେ ଶୁଣନ୍ତୁ, ଲକ୍ଷ୍ୟରେ ଏକାଗ୍ର ରୁହନ୍ତୁ, ଧୈର୍ଯ୍ୟ ରଖନ୍ତୁ ଏବଂ ଜୀବନର ବିଘ୍ନକୁ ସାହସରେ ସାମ୍ନା କରନ୍ତୁ। କାଲି ଯେତେବେଳେ ଆମେ ଶ୍ରୀ ଗଣେଶଙ୍କ ସାମ୍ନାରେ ହାତ ଯୋଡ଼ିବା, ସେତେବେଳେ କେବଳ ଏତିକି ମାଗିବା ନୁହେଁ ଯେ ମୋର ସମସ୍ୟା ଦୂର କରନ୍ତୁ, ତା ସହିତ ଏହା ମଧ୍ୟ କହିବା, ମୋତେ ଏମିତି ବୁଦ୍ଧି ଦିଅନ୍ତୁ ଯେପରି ମୁଁ ମୋର ସମସ୍ୟାର ସମାଧାନ ନିଜେ ଖୋଜିପାରିବି। ତେବେ ଶ୍ରୋତାବନ୍ଧୁ, ଏହି ସୁନ୍ଦର ଚିନ୍ତାଧାରା ସହିତ ଶୁଣିବା ଅନ୍ୟ ଏକ ଗଜାନନଙ୍କ ସ୍ତୁତି।

ଶ୍ରୋତାବନ୍ଧୁ, ଗୀତର ଏହି ସୁନ୍ଦର ସ୍ୱର ଆଜିର ସକାଳଟା ମଧ୍ୟ ଯେମିତି ଆହୁରି ମନୋରମ ହୋଇଉଠିଛି। ଶ୍ରୋତାବନ୍ଧୁ, ବର୍ଷା ଋତୁରେ ବର୍ଷା ସ୍ୱାଭାବିକ, କିନ୍ତୁ ଅଦିନିଆ ବର୍ଷା କେବେ କେବେ ବଙ୍ଗୋପସାଗରର ନିମ୍ନଚାପ କିମ୍ବା ଘୂର୍ଣ୍ଣିବଳୟ ଭଳି ପାଣିପାଗ ପ୍ରଣାଳୀର ପ୍ରଭାବରୁ ହୋଇପାରେ। ଏହିଭଳି ସମୟରେ ଆମକୁ ଟିକେ ଅଧିକ ସଚେତନତା ରହିବା ଦରକାର। ବାହାରକୁ ବାହାରିବା ପୂର୍ବରୁ ପାଣିପାଗ ସୂଚନା ଜାଣନ୍ତୁ। ବଜ୍ରପାତ ସମୟରେ ଖୋଲା ସ୍ଥାନ କିମ୍ବା ଗଛ ତଳେ ରୁହନ୍ତୁ ନାହିଁ। ପାଣି ଜମିଯାଇଥିବା ସ୍ଥାନରେ ବିଦ୍ୟୁତ୍ ତାର ପ୍ରତି ସତର୍କ ରୁହନ୍ତୁ। ଚାଷୀ ଭାଇମାନେ ମଧ୍ୟ ନିଜ ଅଞ୍ଚଳର କୃଷି ବିଭାଗର ପରାମର୍ଶ ଅନୁସରଣ କରନ୍ତୁ। ଶ୍ରୋତାବନ୍ଧୁ, ବର୍ଷା କେବେ ଆସିବ ତାହା ଆମ ହାତରେ ନାହିଁ, କିନ୍ତୁ ବର୍ଷା ପାଇଁ କେତେ ପ୍ରସ୍ତୁତ ରହିବା ତାହା ତ ଆମ ହାତରେ ଅଛି।

ଶ୍ରଦ୍ଧାବନ୍ଧୁ, ଗଣେଶ ପୂଜାର ପ୍ରସ୍ତୁତିଠାରୁ ଆରମ୍ଭ କରି ଅଦିନିଆ ବର୍ଷା ଓ ତାହାର ପ୍ରଭାବ ଏପର୍ଯ୍ୟନ୍ତ ଆମେ କଥା ହେଲୁ ସଚେତନତା, ପ୍ରସ୍ତୁତି ଓ ଦାୟିତ୍ୱ ବିଷୟରେ। ଆଉ ଏହି କଥା କେବଳ ଆମ ଘର କିମ୍ବା ଆମ ସହର ପାଇଁ ନୁହେଁ, ଦେଶ ଓ ବିଦେଶର ବଡ଼ ଘଟଣାଗୁଡ଼ିକରେ ମଧ୍ୟ ଏହାର ଗୁରୁତ୍ୱ ରହିଛି। ଏବେ ନଜର ପକାଇବା ନେପାଳ ଓ ଦିଲ୍ଲୀର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ। ଅଗଷ୍ଟ 26ରେ ଭୟଙ୍କର ଭୁଟିକୋଷୀ ବନ୍ୟା ପରେ ନେପାଳର ରସୁଆ, ନୂଆକୋଟ, ଦାଦିଙ୍ଗ ଭଳି ଅଞ୍ଚଳରେ ଏବେ ମଧ୍ୟ ରିସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ୍ ଚାଲିଛି। ଟନେଲ୍ ରେସ୍କ୍ୟୁ ଅପରେସନ୍ରେ ଭାରତ ସମେତ ବିଭିନ୍ନ ଦେଶର ରେସ୍କ୍ୟୁ ଟିମ୍ ସହଯୋଗ କରୁଛନ୍ତି। ଭାରତ ମଧ୍ୟ ନେପାଳର ଏହି ଦୁର୍ଯୋଗ ସମୟରେ ରେସ୍କ୍ୟୁ ଓ ରିଲିଫ୍ ଅପରେସନ୍ରେ ସହଯୋଗ କରୁଛି। ବିଭିନ୍ନ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା ହୋଇଛି। ଦିଲ୍ଲୀରେ ବ୍ରିକ୍ ସମିଟ୍ ପାଇଁ ଆଜିଠାରୁ ସିକ୍ୟୁରିଟି ଓ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବ୍ରିକ୍ସ ଅର୍ଥାତ୍ ବ୍ରାଜିଲ, ରୁଷିଆ, ଇଣ୍ଡିଆ, ଚାଇନା ଏବଂ ସାଉଥ୍ ଆଫ୍ରିକା, ଏହି ପାଞ୍ଚଟି ଦେଶକୁ ନେଇ ଗଠିତ ଏକ ଆନ୍ତର୍ଜାତିକ ଗୋଷ୍ଠୀ। ଏହା ହେଉଛି ବିଶ୍ୱର କିଛି ପ୍ରମୁଖ ଏମର୍ଜିଂ ଇକୋନୋମି ଓ ଡେଭଲପିଂ ଦେଶମାନଙ୍କର ଏକ ସହଯୋଗୀ ମଞ୍ଚ। ଏଠାରେ ଦେଶଗୁଡ଼ିକ ଅର୍ଥନୀତି, ବାଣିଜ୍ୟ, ସ୍ୱାସ୍ଥ୍ୟ, ପ୍ରଯୁକ୍ତି, ଶକ୍ତି ଓ ସଷ୍ଟେନେବଲ୍ ଡେଭଲପମେଣ୍ଟ ଭଳି ବିଷୟରେ ମିଶି କାମ କରିବା ସହ ଆଲୋଚନା କରନ୍ତି। ଏଥର 2026ର ବ୍ରିକ୍ ସମିଟ୍ ଭାରତର ନୂଆଦିଲ୍ଲୀରେ ସେପ୍ଟେମ୍ବର 12 ଓ 13ରେ ଅନୁଷ୍ଠିତ ହେଉଛି। ଶ୍ରୋତାବନ୍ଧୁ, ନେପାଳର ବନ୍ୟା ହେଉ କି ଦିଲ୍ଲୀର ଯମୁନାର ବଢ଼ୁଥିବା ଜଳସ୍ତର, ଏଭଳି ଘଟଣା ଆମକୁ ଗୋଟିଏ କଥା ନିଶ୍ଚୟ ଶିଖାଏ। ଦେଶ ଆଜି ବିକାଶ ଓ ପ୍ରସ୍ତୁତିର ପଥରେ ଆଗକୁ ବଢ଼ୁଛି ସତ, କିନ୍ତୁ ନେପାଳ ଭଳି ପରିସ୍ଥିତି ଆମ ଅଞ୍ଚଳରେ ନ ଆସିବା ପାଇଁ ଆମର ସଚେତନତା ଓ ପ୍ରସ୍ତୁତି ମଧ୍ୟ ନିହାତି ଜରୁରୀ। ପ୍ରକୃତିକୁ ଆମେ ରୋକିପାରିବା ନାହିଁ, କିନ୍ତୁ ପ୍ରକୃତି ସହ ସନ୍ତୁଳନ ରଖିପାରିବା। ନଦୀନାଳ ଅବରୋଧ ନ କରିବା, ଜଳାଶୟ ଓ ଜଙ୍ଗଲକୁ ସୁରକ୍ଷା କରିବା, ପ୍ଲାଷ୍ଟିକ୍ ଓ ଆବର୍ଜନା ଯେପରି ଜଳପଥକୁ ନ ଅଟକାଇ ଦିଏ, ଏସବୁ ହେଉଛି ଆମର ଛୋଟ ଛୋଟ ଦାୟିତ୍ୱ। କାରଣ ପରିବେଶକୁ ସୁରକ୍ଷା କଲେ ଆମେ କେବଳ ପ୍ରକୃତିକୁ ନୁହେଁ, ନିଜ ଜୀବନକୁ ମଧ୍ୟ ସୁରକ୍ଷା କରିବା। ତେଣୁ ଆଜିଠାରୁ ଆମର ସଂକଳ୍ପ ହେଉ ସଚେତନ ରହିବା, ପ୍ରସ୍ତୁତ ରହିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା। କାରଣ ଆଜିର ଗୋଟିଏ ଛୋଟ ପ୍ରୟାସ ଆସନ୍ତାକାଲିର ବଡ଼ ବିପଦକୁ ରୋକିପାରେ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଆମ କୋରାପୁଟ ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ଖବର। କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ତାଙ୍କ ସାଂସଦୀୟ କାର୍ଯ୍ୟ ପାଇଁ ସାଂସଦ ରତ୍ନ ଏୱାର୍ଡ ପ୍ରଦାନ କରାଯାଇଛି। ଏହା କୋରାପୁଟ ପାଇଁ ଏକ ଗୌରବମୟ ବିଷୟ। ସେହିପରି ଜୟପୁର ଉପଜିଲ୍ଲାପାଳ ଭାବେ ଆଇଏଏସ୍ ଅଧିକାରୀ ଶୁଭ୍ରା ପଣ୍ଡାଙ୍କ ନିଯୁକ୍ତି ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଜ୍ଞାନଦୀପ 2.0 ମାଧ୍ୟମରେ ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣବତ୍ତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଉ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଜୟପୁରରେ ଲିଓପାର୍ଡ ସ୍କିନ୍ ଜବତ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଏଥିଲା ଆମ କୋରାପୁଟ ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ସ। ଆଉ ଗୋଟିଏ କଥା ଜରୁରୀ, ସୋସିଆଲ ମିଡ଼ିଆରେ ଆସୁଥିବା ଖବର ସବୁବେଳେ ସଠିକ୍ ହୋଇନପାରେ। ପାଣିପାଗ, ବିପର୍ଯ୍ୟୟ, ଯାତାୟତ କିମ୍ବା ଜନସୁରକ୍ଷା ସମ୍ପର୍କିତ କୌଣସି ଖବର ଦେଖିଲେ ତାହାକୁ ତୁରନ୍ତ ସେୟାର କିମ୍ବା ଫରୱାର୍ଡ଼ ନ କରି ପ୍ରଥମେ ତାରିଖ, ସ୍ଥାନ ଓ ଉତ୍ସ ଯାଞ୍ଚ କରନ୍ତୁ। ସରକାରୀ ବିଭାଗ, ପାଣିପାଗ ବିଭାଗ, ପୋଲିସ ଓ ବିଶ୍ୱସ୍ତରୀୟ ସମ୍ବାଦ ମାଧ୍ୟମରେ ଅଧିକୃତ ସୂଚନାକୁ ପ୍ରାଥମିକତା ଦିଅନ୍ତୁ। ପୁରୁଣା ଭିଡ଼ିଓ, ଅନ୍ୟ ସ୍ଥାନର ଛବି କିମ୍ବା ଅତିରଞ୍ଜିତ ଶିରୋନାମା ଦେଖି ଭୟଭୀତ ହେବେ ନାହିଁ। ସନ୍ଦେହ ଥିଲେ ଖବରକୁ ଅନ୍ୟମାନଙ୍କ ପାଖକୁ ପଠାଇବା ପୂର୍ବରୁ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ। ଏହା ହିଁ ତ ଦାୟିତ୍ୱଶୀଳ ନାଗରିକର ପରିଚୟ।

ଶ୍ରୋତାବନ୍ଧୁ, ଏହି ଆଜିର ଏହି ସକାଳ କେମିତି ଯେ କଟିଗଲା ଜଣାପଡ଼ିଲା ନାହିଁ। ଏବେ ଧୀରେ ଧୀରେ ଆମେ ଆମ ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। ଆଜି ଆମେ ଆଲୋଚନା କରିଥିଲେ ଖୁଦୁରୁକୁଣୀ ଓଷାର ପରମ୍ପରା, କାଲିର ଗଣେଶ ପୂଜାର ପ୍ରସ୍ତୁତି, ଅଦିନିଆ ବର୍ଷା ଓ ଘୂର୍ଣ୍ଣିବଳୟର ପ୍ରଭାବ, ପରିବେଶ ସୁରକ୍ଷା ଆଉ ଆମ କୋରାପୁଟ ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ନେପାଳ ଓ ଦିଲ୍ଲୀର ବନ୍ୟା ପରିସ୍ଥିତି ମଧ୍ୟ ଆମକୁ ଗୋଟିଏ କଥା ମନେ ପକାଇ ଦିଏ ଯେ ପ୍ରକୃତି ସହ ଖେଳ ନୁହେଁ, ପ୍ରକୃତି ସହ ସନ୍ତୁଳନ ଦରକାର। ପରିବେଶକୁ ବଞ୍ଚାଇଲେ ଆମେ ଆଗାମୀ ପିଢ଼ିକୁ ବଞ୍ଚାଇ ପାରିବା। ଆଉ କାଲି ଗଣେଶ ପୂଜା। ଗଣେଶ ହେଉଛନ୍ତି ବୁଦ୍ଧି ଓ ଶୁଭାରମ୍ଭର ପ୍ରତୀକ, ତେଣୁ ତାଙ୍କ ପୂଜାରେ ଭକ୍ତି ଥାଉ, ଉତ୍ସାହ ଥାଉ, କିନ୍ତୁ ନିଶାଦ୍ରବ୍ୟ, ମାଡ଼ଗୋଳ, ମାରପିଟ ଓ ଅଶାନ୍ତି ପାଇଁ କୌଣସି ସ୍ଥାନ ନଥାଉ। ଉତ୍ସବ ମାନେ ଏକାଠି ହେବା, ଖୁସି ବାଣ୍ଟିବା, କାହାକୁ ଆଘାତ ଦେବା ନୁହେଁ। ନା କ'ଣ ଶ୍ରୋତା ବନ୍ଧୁ, ଚାଲନ୍ତୁ ଏଥର ଗଣେଶ ପୂଜାରେ ଆଉ ଗୋଟିଏ ସଂକଳ୍ପ ନେବା। ଯେମିତି ମୂର୍ତ୍ତିରେ ଭକ୍ତି, ମନରେ ଶାନ୍ତି, ବ୍ୟବହାରରେ ଭାଇଚାରା ଆଉ ପରିବେଶ ପ୍ରତି ଦାୟିତ୍ୱ, ଏହି ସୁନ୍ଦର ଭାବନା ସହିତ ଆଜିର ଏହି ସକାଳର ସାଥୀ ହୋଇଥିବାରୁ ଆପଣ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ମନୀଷା ମହାପାତ୍ର ଆଜି ପାଇଁ ଆପଣଙ୍କଠାରୁ ନେଉଛି ବିଦାୟ। କାଲିର ଗଣେଶ ପୂଜା ଆପଣ ଓ ଆପଣଙ୍କ ପରିବାର ପାଇଁ ଆଣୁ ଜ୍ଞାନ, ଶାନ୍ତି ଓ ସୁଖ ସମୃଦ୍ଧି।

ଶୁଣୁଥିଲେ ଆକାଶବାଣୀ ଲାଇଭ୍। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ମଧ୍ୟାହ୍ନ 12। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଫିର୍ ହେରାଫେରି ଚଳଚ୍ଚିତ୍ରରୁ। ଏଥିରେ ନିଜ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ, ଗୀତ ରଚନା ସମୀର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣୁଛନ୍ତି ଅପ୍ନି ଚଳଚ୍ଚିତ୍ରରୁ। ଏଥିରେ କଣ୍ଠଶିଳ୍ପୀ ସୋନୁ ନିଗମ, ଜୟୁଷ ଗାନ୍ଧୀ ଏବଂ ଜସ୍ପିତ ନରୁଲା। ଗୀତିକାର ସମୀର ଏବଂ ସଙ୍ଗୀତରେ ସଜେଇଛନ୍ତି ହିମେଶ ରସମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଦବଙ୍ଗ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସନୁ ନିଗମ ଏବଂ ଶ୍ରେୟା ଘୋଷାଲ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅରବିନ୍ଦ ମୁଦୁଲି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ, ଡକ୍ଟର ଶିବକୁମାର ରଥଙ୍କ କଣ୍ଠରୁ। ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଶୁଣନ୍ତୁ ପଦ୍ମାବତୀ ଦ୍ୱିବେଦୀଙ୍କ କଣ୍ଠରୁ। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଶୁଣନ୍ତୁ। ସାଧନା ସର୍ଗମଙ୍କ କଣ୍ଠରୁ ଗୀତ ରଚନା ସ୍ୱାମୀ ଅନ୍ନପୂର୍ଣ୍ଣାନନ୍ଦ ଏବଂ ସଙ୍ଗୀତରେ ସଜେଇଛନ୍ତି ବନ ଜେନା।

ଶୁଣିଲେ ଗୀତଟି ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ଜୟପୁର। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଶୁଣିଲେ କେତୋଟି ହିନ୍ଦୀ ଭକ୍ତି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା। ଉପସ୍ଥାପନାରେ ଅଛନ୍ତି ଉତ୍ତମ କୁମାର ପାଣିଗ୍ରାହୀ।
3: ଆସନ୍ତୁ ଆଲୋଚନା କରିବା ଲାଉ ଚାଷ ସମ୍ପର୍କରେ। ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟରୁ ଲାଉ ଏକ ଲାଭଦାୟକ ପରିବା ଚାଷ। ଆମ ଚାଷୀ ଭାଇ ଭଉଣୀମାନେ କମ୍ ଜମିରେ କମ୍ ପଇସା ଖର୍ଚ୍ଚ କରି ଅଧିକ ଲାଭ ପାଇପାରିବେ ଏହି ଲାଉ ଚାଷରୁ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଉ ଚାଷ କରାଯାଉଛି। ଆମ କେବିକେ ଅଞ୍ଚଳରେ ମଧ୍ୟ ଚାଷୀ ଭାଇ ଭଉଣୀମାନେ ଲାଉ ଚାଷ କରି ବେଶ୍ ରୋଜଗାରକ୍ଷମ ହୋଇପାରୁଛନ୍ତି। ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଲାଉ ଚାଷ ପାଇଁ ବେଶ୍ ଲାଭଦାୟକ। 30 ଡିଗ୍ରୀରୁ 35 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଦିନରେ ଏବଂ ରାତ୍ରରେ 18 ଡିଗ୍ରୀରୁ 22 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଲାଉ ଚାଷ ପାଇଁ ବେଶ୍ ଉପଯୋଗୀ। ଆମ ଅଞ୍ଚଳର ନିଗିଡ଼ା ମାଟି, ଉର୍ବର ମାଟି ଓ ଦରସା ମାଟିରେ ଲାଉ ଚାଷ ବେଶ୍ ଭଲ ଭାବରେ ହୋଇପାରିବ। ଲାଉ ଚାଷ ପାଇଁ ମାଟିର pH 5.5 ରହିବା ଆବଶ୍ୟକ। ଲାଉ ଚାଷ ପାଇଁ ସାଧାରଣତଃ 2 ପ୍ରକାର କିସମ ରହିଛି। ଗୋଟିଏ ହେଲା ଉନ୍ନତ କିସମ ଓ ଅନ୍ୟଟି ହେଲା ଶଙ୍କର କିସମ। ଉନ୍ନତ କିସମରେ ରହିଛି PSPR, PSP, L ପୁଷ୍ପା, ପୁଷ୍ପା ନବୀନ। ଶଙ୍କର ଜାତୀୟରେ ରହିଛି ପୁଷ୍ପା ମଞ୍ଜରୀ, ପୁଷ୍ପା ମେଘଦୂତ, ଗୌରୀ ଇତ୍ୟାଦି। ଲାଉ ଚାଷ ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ଲାଉ ମଞ୍ଜିର ଆବଶ୍ୟକ ହୋଇଥାଏ। ଲାଉ ମଞ୍ଜି ରୋପଣ ପୂର୍ବରୁ ଏହାର ବିଶୋଧନ ଅତ୍ୟନ୍ତ ଜରୁରୀ ଅଟେ। ଲାଉ ମଞ୍ଜିର ବିଶୋଧନ ପାଇଁ 1 କିଲୋଗ୍ରାମ ମଞ୍ଜିରେ 1.5 କାର୍ବନ୍ ଡିଜିମ୍ର ପ୍ରୟୋଗ କରି ପ୍ରଥମେ ମଞ୍ଜିର ବିଶୋଧନ କରିବା। ତାପରେ ମଞ୍ଜିର ରୋପଣ କରିବା ଦ୍ୱାରା ବିଭିନ୍ନ ରୋଗ ପୋକରୁ ଫସଲ ସୁରକ୍ଷିତ ହୋଇପାରିବ। ଲାଉ ଗଛ ଲଗାଇବାର ଦୂରତା 2.5 ମିଟରକୁ 1.5 ମିଟର ବ୍ୟବଧାନରେ ଲଗାଇବା। ଲାଉ ମଞ୍ଜି ଲଗାଇବା ପାଇଁ ଗାତର ଆକାର 45 ସେଣ୍ଟିମିଟରରୁ 50 ସେଣ୍ଟିମିଟର ରହିବା ଆବଶ୍ୟକ। ଆଉ ଏହାର ଗଭୀର 30 ସେଣ୍ଟିମିଟର ହେଲେ ଲାଉ ଗଛ ଭଲ ଭାବରେ ବଢ଼ିପାରିବ। ଗାତ ପୂରଣ ପାଇଁ 4 କିଲୋଗ୍ରାମ କମ୍ପୋଷ୍ଟ ଉପର ମାଟି ବା ମୂଳ ସାରରୁ ପ୍ରୟୋଗ କରାଯାଏ। ମାଟିରେ ହାଲ କରି ଆମେ ଲାଉ ମଞ୍ଜିକୁ ଯତ୍ନ ସହକାରେ ବୁଣିବା। ବିହନ ବୁଣିବା ପୂର୍ବରୁ ମଞ୍ଜିକୁ 24-28 ଘଣ୍ଟା ପାଣିରେ ବତୁରାଇ 2 ସେଣ୍ଟିମିଟର ଗଭୀରରେ 3-5 ମଞ୍ଜି ଲଗାଇବା। ଆଉ ସର୍ବଦା ଆମେ ଚେଷ୍ଟା କରିବା ଲାଉର 2 ଗଜା ହୋଇଥିବା ମଞ୍ଜିକୁ ଆମେ ଜମିରେ ଲଗାଇବା। ଲାଉ ମଞ୍ଜି ଲଗାଇବାର ଏକର ପ୍ରତି 10 କିଲୋଗ୍ରାମ ଯବକ୍ଷାରଜାନ, 10 କିଲୋଗ୍ରାମ ଫସ୍ଫରସ୍ ଏବଂ 20 କିଲୋଗ୍ରାମ ପଟାସିୟମ୍ ସାର ପ୍ରୟୋଗ କରିବା ଏବଂ 30 ଦିନରେ ପୁଣି ଥରେ 10 କିଲୋଗ୍ରାମ ଯବକ୍ଷାରଜାନକୁ ଆମେ ଜମିରେ ପ୍ରୟୋଗ କରିବା। ଲାଉ ଗଛର ଲମ୍ବା 1 ମିଟରରୁ ଅଧିକ ହେଲେ ଭାଡ଼ି କରି ଗଛକୁ ସେହି ଭାଡ଼ିରେ ସଂଯୋଗ କରିଦେବା, ଯାହାଫଳରେ

0: ଲାଉ ଗଛ ଆଉ ଭୂମିରେ ମାଡ଼ିବ ନାହିଁ ଏବଂ ବିଭିନ୍ନ ରୋଗ ଆଉ ପୋକଠାରୁ ସଂକ୍ରମଣରୁ କିଛି ମାତ୍ରାରେ ସୁରକ୍ଷା ମଧ୍ୟ ପାଇଯିବ। ପ୍ରତ୍ୟେକ ମନ୍ଦାରେ ଦୁଇଟି ଲେଖାଏଁ ଗଛ ଆମକୁ ବାଛି ନେବାକୁ ହେବ। ଲାଉ ଗଛରେ ବିଭିନ୍ନ ପ୍ରକାର ରୋଗ ପୋକ ଲାଗିବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ଲାଉ ଗଛରେ ଏକ ସାଧାରଣ ସମସ୍ୟା ହେଲା ପାଉଁଶିଆ ରୋଗ। ଏହି ରୋଗ ପ୍ରାୟ ଲାଉ ଗଛରେ ପତ୍ରରେ ଦେଖାଯାଏ। ଏହି ରୋଗ ହେଲେ ଲାଉ ଗଛର ପତ୍ରଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଲାଉ ଅମଳ ମଧ୍ୟ କମିଯାଏ। ତେଣୁ ପାଉଁଶିଆ ରୋଗର ନିରାକରଣ ପାଇଁ ୱାଟେବଲ୍ ସଲଫର 80% ଏକ ଲିଟର ପାଣିରେ 3 ଗ୍ରାମ ପରିମାଣରେ ମିଶାଇ ପ୍ରୟୋଗ କରିବା। ଆମ ଚାଷୀ ଭାଇ ଭଉଣୀମାନେ ଲାଉ ଚାଷ କରି ଏକର ପ୍ରତି 100 ରୁ 150 କ୍ୱିଣ୍ଟାଲ ଲାଉ ଅମଳ କରିପାରିବେ।
1: ଶୁଣିଲି ଚାଷବାସ କଥା। ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 13 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଆବାସ ଯୋଜନା କେନ୍ତର ମେଲ୍ସି। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 13 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆବାସ ଯୋଜନା କେନ୍ତାର ମେଲ୍ସି। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଘରଣୀ। ଉପସ୍ଥାପନାରେ ଅଛନ୍ତି ଜଗମୟା ମହାପାତ୍ର ଏବଂ ସୁନିତା ପାତ୍ର।

0: ଯେପରି ମହୁମାଛି ପ୍ରତିଟି ଫୁଲରୁ ଅଳ୍ପ ଅଳ୍ପ ରସ ସଂଗ୍ରହ କରି ନିଜର ସୁନ୍ଦର ମହୁଫଣା ତିଆରି କରେ, ସେହିପରି ମଣିଷ ନିଜ ଜୀବନର ଛୋଟ ଛୋଟ ଖୁସିକୁ ସାଉଣ୍ଟି ସନ୍ତୁଷ୍ଟ ରହିବା ଶିଖିବା ଉଚିତ। ସନ୍ତୋଷ ହିଁ ପରମ ସୁଖ, ଅତ୍ୟଧିକ ଆଶା କେବଳ ଦୁଃଖ ହିଁ ଦେଇଥାଏ। ଯେତିକି ମିଳିଛି ସେତିକିରେ ଆନନ୍ଦ ଅନୁଭବ କରିବା ହିଁ ପ୍ରକୃତ ସୁଖ। ତ ଏହି ବିଚାରଧାରା ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୁନିତା ପାତ୍ର
1: ଆଉ ମୁଁ ଜଗମାୟା ମହାପାତ୍ର।
0: ନମସ୍କାର।

0: ନାରୀ ହେଉଛି ସୃଷ୍ଟିର ସୁନ୍ଦର ଉପହାର। ତାଙ୍କ ଭଲ ପାଇବାରେ ଟିକେ ବି ଅଭାବ ନଥାଏ। ପରିବାରରେ ତାଙ୍କର ସ୍ଥିତି ଅନେକ ରୂପରେ ଆମେ ପାଇଥାଉ।
1: ହଁ ଶ୍ରୋତା ଭଉଣୀ, ମା ରୂପରେ ସେ ଅସୀମ ସ୍ନେହ ଦିଅନ୍ତି, ଆଉ ଭଉଣୀ ହୋଇ ସବୁବେଳେ ସାଥ ଦିଅନ୍ତି, ସଙ୍ଗିନୀ ହୋଇ ଜୀବନକୁ ଆଲୋକିତ କରିଦିଅନ୍ତି। ତାଙ୍କ ତ୍ୟାଗର ଘର ହୁଏ ସୁଖମୟ ଆଉ ପବିତ୍ର।
0: ମହିଳା ଜଣକ କେବଳ ଦୁର୍ବଳ ନୁହେଁ, ସେ ଶକ୍ତି, ସେ ପ୍ରେରଣା, ସେ ଜୀବନର ଆଶା। ସେ ଝଡ଼ରେ ମଧ୍ୟ ହସିବାକୁ ଜାଣେ, ସମସ୍ତ ବେଦନାକୁ ହୃଦୟରେ ଲୁଚାଇ ରଖିଥାଏ।
1: ନାରୀ ଥିଲେ ଘର ହୁଏ ସ୍ୱର୍ଗ ସମାନ, ତାଙ୍କ ବିନା ଏ ଜଗତ ଅଧୁରା। ଘର ଘର ଭଳି ଲାଗେନି।

0: କିଛି ଅଭାବନୀୟ ଲାଗେ।
1: ସେଥିପାଇଁ ତ କୁହାଯାଏ ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ। ଏହା ହେଉଛି ଏକ ସୁନ୍ଦର ଓଡ଼ିଆ ପ୍ରବଚନ, ଯାହା ପରିବାର ଏବଂ ଘର ଚଳାଇବାରେ ଜଣେ ଗୃହିଣୀ କିମ୍ବା ଘରଣୀଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ବୁଝାଇଥାଏ। ଜଣେ ଘରଣୀ ତାଙ୍କର ସ୍ନେହ, ଯତ୍ନ ଏବଂ ପରିଚାଳନା ଦ୍ୱାରା ଘରକୁ ସୁନ୍ଦର ଆଉ ଜୀବନ୍ତ କରି ରଖନ୍ତି। ଘରେ ଗୃହିଣୀ ରହିଲେ ପରିବାରର ସମସ୍ତ କାର୍ଯ୍ୟ ଠିକ୍ ଭାବରେ ଆଉ ଶାନ୍ତି ଶୃଙ୍ଖଳାର ସହିତ ଚଳିଥାଏ।

0: ହଁ ଶ୍ରୋତା ଭଉଣୀ, ଯେଉଁ ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହି ନିଜ ପରିବାରର ଅସଂଖ୍ୟ କାର୍ଯ୍ୟକୁ ହସି ହସି ସୁଚାରୁ ରୂପେ ତୁଲାଇ ଦେଇଥାନ୍ତି, ସେମାନେ କିଛି କରନ୍ତିନି ବୋଲି କଥା କଥାରେ କୁହାଯାଏ ନା?
1: ହଁ, ବାହାରେ ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି ସୂତ୍ରରେ ଆୟ କରୁଥିବା ମଣିଷମାନେ କର୍ମଜୀବୀ, ସେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ, କିନ୍ତୁ ଘର ସମ୍ଭାଳୁଥିବା ନାରୀମାନେ ବିଚାରୀ ଗୃହିଣୀ, ଏମିତି ସମସ୍ତେ ଭାବିଥାନ୍ତି। କିନ୍ତୁ ଏଇ ବିଚାରଧାରା ମନରେ ରଖିବା ସମ୍ପୂର୍ଣ୍ଣ ଭୁଲ।
0: ଘରେ ବହୁତ କାମ ଥାଏ, ଶାରୀରିକ ପରିଶ୍ରମ ଜନିତ କାମ ବି ଅନେକ ଥାଏ। ଘରକୁ ସଫା ରଖିବାଠାରୁ ରୋଷେଇ ପର୍ଯ୍ୟନ୍ତ ଯାବତୀୟ କାମ ଅନେକ ସମୟ ନିଏ। ପୁଣି ପରିବାରରେ ସବୁ ସଦସ୍ୟଙ୍କର ଦାୟିତ୍ୱ ନେବା ବି ଆମ ଗୃହିଣୀମାନଙ୍କର ହିଁ କାମ ଥାଏ।
1: ତା ସହିତ ଘରେ ବଗିଚାଟିଏ ଥିଲେ ତା ପାଇଁ ଟିକେ ସମୟ ଦିଅ। ପରିବାରରେ ଅସୁସ୍ଥ, ବୟସ୍କ, ଗୁରୁଜନ ବା କୋମଳ ନବଜାତ ଶିଶୁଟିଏ ଥିଲେ ଗୃହିଣୀଙ୍କ ବିନା ସମ୍ଭାଳି ହୁଏ ନା। ଔଷଧଠୁ ଆରମ୍ଭ କରି ସେମାନଙ୍କର ପ୍ରତିଟି କାର୍ଯ୍ୟ ଗୃହିଣୀଙ୍କୁ କରିବାକୁ ପଡ଼ିଥାଏ।
0: ହଁ ଅପା, ମାଆଟିଏ ଯେତେ ଅପାଠୁଆ ହେଲେ ବି ନିଜ ପିଲାଙ୍କୁ ଭଲ ପଢ଼ିବାକୁ ଆଉ ନିଜ ପସନ୍ଦର କାମ କରିବାକୁ ସେ ସବୁବେଳେ ପ୍ରେରଣା ଦେଇଥାନ୍ତି।
1: ଏସବୁ ସତ୍ତ୍ୱେ ସବୁଠାରୁ ବଡ଼ ଦାୟିତ୍ୱ ହେଲା ରୋଷେଇ। ଆଜି କ'ଣ ରନ୍ଧା ହେବ, ସମସ୍ତେ କ'ଣ ଖାଇବେ, ଏଇଟା ଆମ ଘରଣୀମାନଙ୍କର ନୀତିଦିନିଆ ଚିନ୍ତା।
0: ଘରେ ଥିବା ଗୁରୁଜନ, ସ୍ୱାମୀ, ପିଲାମାନଙ୍କର ଖାଦ୍ୟର ବନ୍ଦୋବସ୍ତ ଗୃହିଣୀଙ୍କୁ ହିଁ କରିବାକୁ ପଡ଼ିଥାଏ। ବଢ଼ୁଥିବା ବଜାର ଦର ସହ ତାଳ ଦେଇ ପରିବାରର ଦାୟିତ୍ୱ ନେବାକୁ ପଡ଼ିଥାଏ, ଆଉ ପରିବାରକୁ ଚଳାଇବାକୁ ବି ପଡ଼ିଥାଏ। କାହିଁକି ନା ପରିବାରର ଆୟ ତ ବଢ଼େ ନାହିଁ, କିନ୍ତୁ ବଜାରର ଦର ସବୁ ବଢ଼ିଯାଏ। ତେଣୁ ପରିବାର ଛୋଟ ହେଉ କି ବଡ଼, ଘରର ବଜେଟ୍ ଗୃହିଣୀମାନଙ୍କ ଦ୍ୱାରା ହିଁ ପ୍ରସ୍ତୁତ ହୋଇଥାଏ।
1: ହଁ ଶ୍ରୋତା ଭଉଣୀ, ତେଲ ଲୁଣର ହିସାବ ହିଁ ପରିବାରର ଆର୍ଥିକ ସ୍ଥିତି ନିର୍ଦ୍ଧାରଣ କରେ। ଗରିବ, ମଧ୍ୟବିତ୍ତ ଆଉ ଧନୀ ସବୁ ପ୍ରକାର ପରିବାରରେ ବିବାହ, ବ୍ରତ, ଉତ୍ସବ ଲାଗି ରହିଥାଏ। ସବୁ ଜାଗାରେ ନିଜ କ୍ଷମତାକୁ ଚାହିଁ ଭାର ବ୍ୟବହାର ଦେବାକୁ ହୁଏ। ଏଥିପାଇଁ ଯେଉଁ ଅଧିକା ଆର୍ଥିକ ବୋଝ ପଡ଼େ ତାକୁ ଗୃହିଣୀ ସ୍ୱଳ୍ପ ସଞ୍ଚୟରୁ ଯୋଗାଡ଼ କରେ, ଆଉ ତା ସହିତ ପରିବାରର ମାନ ସମ୍ମାନ ରକ୍ଷା କରିବାରେ ଗୃହିଣୀମାନଙ୍କ ଅବଦାନ ଅତୁଳନୀୟ।
0: ଆଉ ତା ସହିତ ଘରୋଇ ଆସବାବପତ୍ର ହେଉ ବା ଲୁଗାପଟା ଗୃହିଣୀଙ୍କ ରୁଚି ଆଉ ପସନ୍ଦ ଅନୁସାରେ ଆସେ, ଆଉ ଏଥିପାଇଁ ଅନେକ ତର୍କ ବିତର୍କ ବି ହୁଏ। ସେହି ସମୟରେ ଗୃହିଣୀ ଜଣେ ଘରର ବରିଷ୍ଠ ବିଚାରକ ପରି ନିଷ୍ପତ୍ତି ନେଇଥାନ୍ତି।
1: ଗୃହିଣୀ ଏସବୁ ସମସ୍ୟାର ସମାଧାନ ନିଜ ଉପସ୍ଥିତି ବୁଦ୍ଧିରେ ତଥା କାର୍ଯ୍ୟକୁଶଳତା ଦ୍ୱାରା ତୁଲାଇଥାନ୍ତି। ଘରର ପରିବେଶକୁ ଶାନ୍ତ ତଥା ସୁସମ୍ପର୍କ ରଖିବାରେ ଗୃହିଣୀଙ୍କ ମାନସିକ ସ୍ଥିରତା ଆଉ କୋମଳତା ହିଁ ଚୁମ୍ବକ ଭଳି କାମ କରିଥାଏ। ଜଣେ ବାହାରେ ଯେତେ ଆରାମରେ ବୁଲିଲେ ବି ଘରକୁ ଫେରିଲେ ସୁଖ ଅନୁଭବ କରିଥାଏ। ଘର ପରି ସୁନ୍ଦର ସ୍ଥାନ କୋଉଠି ବି ନାହିଁ।
0: ହଁ ଅପା, ସବୁ ସାମାଜିକ ଉତ୍ସବ ଅନୁଷ୍ଠାନରେ ଗୃହିଣୀମାନଙ୍କ ଉପସ୍ଥିତି ଅପରିହାର୍ଯ୍ୟ ଅଟେ। ହିନ୍ଦୁ ଧର୍ମରେ ଧର୍ମପତ୍ନୀଙ୍କ

0: ମା ହାତ ରନ୍ଧା ହେଉଛି ସ୍ନେହ, ମମତା ଏବଂ ଅପୂର୍ବ ସ୍ୱାଦର ଏକ ଅନୁଭୂତି ଯାହାର କୌଣସି ତୁଳନା ନାହିଁ। ସେ ଆଗ୍ରହର ସହିତ ଯାହା ବି ରୋଷେଇ କରନ୍ତି ତାର ସ୍ୱାଦ ନିଆରା। ଆମେ ଦୁନିଆରେ କେତେ ପ୍ରକାର ଖାଦ୍ୟ ଖାଇଲେ ବି ମାଙ୍କ ହାତ ରନ୍ଧାର ସ୍ୱାଦ ହିଁ ଅଲଗା। ଆମ ଘରେ ମାଙ୍କ ମୁଖ୍ୟ କାମ ହେଲା ରୋଷେଇ କରିବା। ସେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପରିବାରରେ ସମସ୍ତଙ୍କୁ ଖୁଆନ୍ତି, ଆଉ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାର ମିଠା ପିଠା ତିଆରି କରିଥାନ୍ତି।
1: ହଁ ପା, ଏବେ ତ ଆମର ଗଣେଶ ପୂଜା ଆସୁଛି ନା, ଆଉ ବାବା ଗଣପତିଙ୍କୁ ଲଡ଼ୁ ଭାରି ପସନ୍ଦ, ଆଉ ତା ସହିତ ମଦକ ବି ଭାରି ପସନ୍ଦ। ତେବେ ଅପା, ଏଇ ଲଡ଼ୁ କଥା ଯେତେବେଳେ କହିଲେଣି, ଲଡ଼ୁକୁ କେମିତି ବନାଯାଏ ଟିକେ କହିଲେ?
0: ହେଲେ କଣ କହୁଛ ମାୟା, ପ୍ରଥମେ ଆମେ ଜାଣିବା ଚୁରମା ଲଡ଼ୁର ପ୍ରସ୍ତୁତି ପ୍ରଣାଳୀ।
1: ହଁ ଅପା, କୁହନ୍ତୁ ଶୁଣିବି ମୁଁ।
0: ଗହମ ଅଟା ଅଳ୍ପ ମୋଟା ଗୁଣ୍ଡ ହୋଇଥିବ, ତାକୁ 2 କପ୍ ନେବା। ସୁଜି 2 ଚାମଚ ନେବା। ଦେଶୀ ଘିଅ 1/2 କପ୍। ଗୁଡ଼ କିମ୍ବା ଚିନି ଗୁଣ୍ଡ 1 କପ୍। ଗୁଜୁରାତି ଗୁଣ୍ଡ 1/2 ଛୋଟ ଚାମଚ। ଜାଇଫଳ ଗୁଣ୍ଡ 1 ଚିମୁଟା। କାଜୁ, ଆଲମଣ୍ଡ ଆଉ ପିସ୍ତା କଟା ହୋଇଥିବା 2-3 ଚାମଚ, ଆଉ ପୋସ୍ତକ ଦାନା 1 ଚାମଚ। ଉଷୁମ ପାଣି କିମ୍ବା କ୍ଷୀର ଚକଟିବା ପାଇଁ ଗୋଟିଏ ବଡ଼ ପାତ୍ରରେ ଗହମ, ଅଟା, ସୁଜି ଏବଂ ଘିଅ ପକାଇ ଭଲ ଭାବରେ ମିଶାଇବା। ଅଟାକୁ ହାତରେ ମୁଠା କଲେ ଯେମିତି ମୁଠା ହୋଇ ରହୁଛି, ହାତରେ ମୁଠା କଲେ ଯେମିତି ମୁଠା ହୋଇ ରହୁଛି, ତେବେ ମିଶ୍ରଣ ଠିକ୍ ଅଛି ବୋଲି ଜାଣିବା। ଏବେ ଅଳ୍ପ ଅଳ୍ପ ଉଷୁମ ପାଣି କିମ୍ବା କ୍ଷୀର ଦେଇ ଟାଣ କରିକି ଅଟାକୁ ଚକଡ଼ିଦେବା। ଏବେ କଢ଼େଇରେ ଘିଅ ଗରମ କରି କମ୍ ନିଆଁରେ ସେଗୁଡ଼ିକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ବାହାର କରିଦେବା। ଭଜା ସରିବା ପରେ ଥଣ୍ଡା ହେବାକୁ ଛାଡ଼ିଦେବା। ଏବେ ଏହାକୁ ମିକ୍ସି ଜାର୍ରେ ପକାଇ ହାଲୁକା ଦରଛେଚା ଗୁଣ୍ଡ କରିବା। ଏହି ଗୁଣ୍ଡକୁ ଚୁରମା କୁହାଯାଏ। ଏହି ଚୁରମାରେ ଗୁଜୁରାତି ଗୁଣ୍ଡ, ଜାଇଫଳ ଗୁଣ୍ଡ ଏବଂ କଟା ହୋଇଥିବା କାଜୁ ଆଲମଣ୍ଡକୁ ମିଶାଇବା। ଅଲଗା କଡ଼େଇରେ 2 ଚାମଚ ଘିଅ ଗରମ କରି ଗୁଡ଼ ପକାଇବା। ଗୁଡ଼ ଅଳ୍ପ ତରଳି ଗଲେ ନିଆଁ ବନ୍ଦ କରି ସେହି ତରଳ ପାଗ ଗୁଡ଼କୁ ଚୁରମା ମିଶ୍ରଣରେ ଢାଳିଦେବା। ମିଶ୍ରଣଟି ହାଲୁକା ଉଷୁମ ଥିବା ସମୟରେ ହାତରେ ଅଳ୍ପ ଘିଅ ଲଗାଇ ଛୋଟ ଛୋଟ ଗୋଲ ଲଡ଼ୁ ଆକାରରେ ଗଢ଼ିଦେବା। ଶେଷରେ ଲଡ଼ୁଗୁଡ଼ିକୁ ପୋସ୍ତକ ଦାନା ଉପରେ ଗଡ଼ାଇ

0: ଦେବା, ଯାହାଦ୍ୱାରା ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତ ଲାଗିବ ଆଉ ଖାଇବାକୁ ମଧ୍ୟ ବଢିଆ ଲାଗିବ।
1: ଅପା, ଆପଣ ଏଇ ଯେଉଁ ପ୍ରସ୍ତୁତି ପ୍ରଣାଳୀ କହିଲେ ମୋ ପାଟିରୁ ଲାଳ ବହିଲାଣି। ଏ ତ ଗଲା ଚୁର୍ମା ଲଡ଼ୁ କଥା, ତେବେ ଏଇ ମଦକ କେମିତି ପ୍ରସ୍ତୁତ କରାଯାଏ ସେ ବିଷୟରେ ବି କିଛି ଜାଣିନେବା।
0: ଗଣେଶଙ୍କର ତ ଅତି ପ୍ରିୟ ମଦକ ନା, ତ ଚାଲ ସେ ବିଷୟରେ ଜାଣିବା।
1: ହଁ ଶ୍ରୋତା ଭଉଣୀ, ଗଣେଶଙ୍କର ଅତି ପ୍ରିୟ ମଦକ। ତେବେ ଶ୍ରୋତା ଭଉଣୀ, ଚାଉଳ ଚୁନାରେ କିପରି ମଦକ ପ୍ରସ୍ତୁତ କରାଯାଏ ଚାଲନ୍ତୁ ଏ ବିଷୟରେ ଜାଣିନେବା। ସେଥିପାଇଁ ଆମେ ଗୋଟେ କପ୍ ଚାଉଳ ଚୁନା ନେବା, ତାକୁ ଜନ୍ତୁଣୀ ପ୍ରସ୍ତୁତ କରିବା ପାଇଁ ଅଧା କପ୍ ପାଣି ଆଉ ଅଧା କପ୍ କ୍ଷୀର, ଏଥିରେ ଗୋଟେ ଚାମଚ ଚିନି ବି ଦେବା ଆଉ ଗୋଟେ ଚିମଟା ଲୁଣ ବି ଦେବା। ତା ସହିତ ଗୋଟେ ଚାମଚ ଗୁଆ ଘିଅ। ଏସବୁ ଭଲ ଭାବରେ ଫୁଟିଯିବା ପରେ ସେଥିରେ ଦେଢ଼ କପ୍ ଚାଉଳ ଗୁଣ୍ଡ ପକାଇ ଭଲ ଭାବରେ ମିକ୍ସ କରିବା। ଏତିକି ଭିତରେ ଜନ୍ତୁଣୀଟି ସିଝି ଯାଇଥିବ, ପରେ ତାକୁ କଭର କରି ଭଲ ଭାବେ ଘୋଡ଼େଇ ଦେଇ ଆଉ ଟିକେ ଗ୍ୟାସ୍ରେ ଆମେ ବସାଇବା। ସେ ଭିତରେ ଆମେ ନଡ଼ିଆ ପୁର ବି କରିଦେଇଥିବା। ଏଇ ଯେଉଁ ନଡ଼ିଆ ପୁର ଆମେ ବନେଇବା, ସେଇ ଭିତରେ ଆମେ କିଛି ପୁସ୍ତକୁ ଭଲ ଭାବେ ଭାଜିକି ଏହି ନଡ଼ିଆ ପୁରରେ ଯଦି ଆମେ ପକାଇବା, ତାହେଲେ ତାର ଟେଷ୍ଟ ବହୁତ ଭଲ ଲାଗେ। ଏଇ ନଡ଼ିଆ ପୁର ଭଲ ଭାବେ ଭାଜିବା ପରେ ସେଥିରେ କିଛି ଗୁଜୁରାତି ଗୁଣ୍ଡ ବି ଦେବା ଆଉ ତା ସହିତ ଜାଇଫଳ ଗୁଣ୍ଡ ବି ଅଳ୍ପ ଦେବା। ସେଇସବୁ ଗୁଣ୍ଡ ଯଦି ଆମେ ପକାଇବା, ତାହେଲେ ସେଇ ମଦକର ଟେଷ୍ଟ ଗୋଟେ ନିଆରା ଲାଗେ। ଆଉ ଏଇସବୁ ଗୁଣ୍ଡ ପଡ଼ିବା ଦ୍ୱାରା ତାର ବାସ୍ନାଟା ବି ବହୁତ ଭଲ ଲାଗେ। ଆଉ ସେଥିରେ ଅଧା କପ୍ ଗୁଡ଼ ବି ଦେବା। ତ ଶ୍ରୋତା ଭଉଣୀ, ଏଇ ଭିତରେ ସେଇ ଆମର ନଡ଼ିଆ ପୁର ବି ହେଇଯାଇଛି ଆଉ ଜନ୍ତୁଣୀ ବି ହେଇଯାଇଛି, ତାପରେ ସେଥିରେ କିଛି ଡ୍ରାଇ ଫ୍ରୁଟ୍ସ ଦେବା। ହଁ ଶ୍ରୋତା ଭଉଣୀ, ପାଣି ହାତକୁ ଉଦା କରି 2 ମିନିଟ୍ ଧରି ଚକୁଡ଼ି ଦେବା। ହାତରେ ଯଦି ଜନ୍ତୁଣୀ ଲାଗୁନି, ତାହେଲେ ଆମେ ଜାଣିବା ମଦକ ପାଇଁ ଏହା ଠିକ୍ ଅଛି। ତାପରେ ତାକୁ ଗୁଳା ଗୁଳା କରିକି ସେଇ ଗୁଳା ଭିତରେ ନଡ଼ିଆ ପୁରକୁ ଦେଇ ମଦକ ପ୍ରସ୍ତୁତ କରିଦେବା। ଆଉ ଯଦି ଆମେ ଚାହିଁବା, ତାହେଲେ ଆମ ନିଜ ପସନ୍ଦର ଡିଜାଇନ୍ କରିକି ମଧ୍ୟ ଆମେ ମଦକ ପ୍ରସ୍ତୁତ କରିପାରିବା। ଆଉ ଗୋଟିଏ କଥା, ଏଇ ମଦକକୁ ଆମେ ହାତରେ ପ୍ରସ୍ତୁତ କରିପାରିବା, ନାଇଁ ଯଦି ତାର ଛାଞ୍ଚ ମଧ୍ୟ ଅଛି ସେଥିରେ ବି ଆମେ କରିପାରିବା। ତାପରେ ଆମେ ମଦକକୁ ଷ୍ଟିମ୍ ଦେବା, ଷ୍ଟିମ୍ରେ ସିଝାଇ ପାରିବା ଆଉ ଇଡ୍ଲି ଛାଞ୍ଚରେ ମଧ୍ୟ ଆମେ ତାକୁ ସିଝାଇ ପାରିବା। ମଦକକୁ ହାଇ ଫ୍ଲେମ୍ରେ 10 ମିନିଟ୍ ସିଝିବା ପାଇଁ ଛାଡ଼ିଦେବା। ତାପରେ ପ୍ରସ୍ତୁତ ହୋଇଗଲା ଆମର ମଦକ।
0: ହଁ ମାୟା, ତମେ ଚାଉଳ ଚୁନାରେ ମଦକ କହିଲ, ତାକୁ ତ ଆମେ ଷ୍ଟିମ୍ ଦେବାକୁ ପଡ଼ିଲା, କିନ୍ତୁ ଯଦି ଆମେ ଗହମ ଅର୍ଡର କରିବା, ତାକୁ ଆମେ ତେଲରେ ଛାଣିଦେଲେ ବି ବଢିଆ ମଦକ ପ୍ରସ୍ତୁତ ହୋଇଯିବ। ସେମିତି ତମେ ଜାଣିଛ ନା, ବେସନର ମଧ୍ୟ ମଦକ ହେଉଛି। ଆଜିକାଲି ମଦକ ସବୁଥିରେ ସମସ୍ତେ କରୁଛନ୍ତି। ତ ଗୋଟେ ବାଉଲରେ କିଛି ବେସନ ନେବା ଗୋଟେ କପ୍, ତାର ଅଧା କପ୍ ନେବା ଚିନି ଗୁଣ୍ଡ, ପୁରା ଚିକଣ ହୋଇଥିବ। ତା ସହିତ ତରଳେଇଥିବା ଗୁଆ ଘିଅ 250 ଗ୍ରାମ, ଯେତିକି ବେସନ ନେଇଛେ ତାର 4 ଭାଗରୁ ଭାଗେ ଘିଅ ନେବା, ଯେତିକି ବେସନ ନେଇଛେ ତାର ସମାନ କ୍ଷୀର ନେବା, ସିଝା କ୍ଷୀର ହୋଇଥିବ। ତାପରେ କିଛି କେଶରକୁ କ୍ଷୀରରେ ପକାଇ ବତୁରାଇ ଦେଇକି ରଖିଥିବା। ତା ସାଙ୍ଗକୁ କିଛି ପିସ୍ତା ଗୁଣ୍ଡ ବା କିଛି ମଗଜ ମଧ୍ୟ ନେଇପାରିବା। କରେଇ ଗରମ ହେବା ପରେ ସେଥିରେ ଘିଅ ଦେବା, ତାପରେ ବେସନକୁ ପକାଇ ଭଲ ଭାବରେ ଭାଜିବା ଗୋଟେ 8-10 ମିନିଟ୍ ପର୍ଯ୍ୟନ୍ତ। 15 ମିନିଟ୍ ଭଜା ହେଇଗଲେ ଚିନି ଗୁଣ୍ଡ ଅଧା ଦେବା, ତାପରେ ଦେଇଦେବା କ୍ଷୀର, ତାକୁ ଭଲ ଭାବରେ ମିଶାଇ ଦେବା, ତାପରେ ଦେବା କେଶର ମିଶା କ୍ଷୀର। ସ୍ମୁଥ ହୋଇଯିବା ପରେ ଟିକେ ଥଣ୍ଡା କରି ତାକୁ ଲଡୁ ଆକାରରେ ରଖିବା। ମଦକ ଛାଞ୍ଚରେ ବି ବନାଇ ପାରିବା ବେସନ ମଦକ। ଆମ ସଂସ୍କୃତି ଆଉ ପାରମ୍ପରିକ ବ୍ରତ ପୂଜାରେ ପ୍ରସ୍ତୁତ କରାଯାଏ ଏସବୁ ମଦକ। ବହୁତ କିଛି ପିଠାପଣା ଆଉ ମିଠା ଲଡୁ ସବୁ ପ୍ରସ୍ତୁତ ହୋଇଥାଏ। ଏସବୁର ଦାୟିତ୍ୱ ନେଇଥାନ୍ତି ଆମ ପରିବାରରେ ଥିବା ଗୃହିଣୀ, ଆମ ମା, ଜେଜେମା, ଆଈ ଏସବୁ କରିବାରେ ଦକ୍ଷ ଥାନ୍ତି।

0: ପରିବାରରେ ମହିଳା ସବୁ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥାଏ, ସମସ୍ତଙ୍କର ଦାୟିତ୍ୱ ବି ନେଇଥାଏ, ସବୁକିଛି ସମସ୍ୟାକୁ ସେ ମୁଣ୍ଡ ପାତି ସହି ବି ଯାଇଥାଏ, କେବେ ବି ପ୍ରତିବାଦ କରେନି, ଯଦି ବା କରେ ସେଇଠି ପରିସ୍ଥିତି ଉଗ୍ର ରୂପ ନେଇଥାଏ, କିଛି କିଛି ଅସମ୍ଭାଳ ମଧ୍ୟ ହୋଇଯାଇଥାଏ।
1: ପରିବାରରେ ହିଂସା ବଢ଼ିଥାଏ, ନାରୀ ଉପରେ ନିର୍ଯାତନା ହୁଏ। କିଛି କ୍ଷେତ୍ରରେ ମହିଳା ଜଣକ ଘର ପରିବାରର ମାନ ସମ୍ମାନକୁ ଜଗି ରଖି ଚୁପ୍ ରହିଯାଏ, ଆଉ କିଛି କ୍ଷେତ୍ରରେ ମହିଳା ଏସବୁକୁ ସହି ନ ପାରି ଆଇନର ସହାୟତା ନେଇଥାଏ, ଓକିଲଙ୍କର ପରାମର୍ଶ ନେଇଥାଏ। ତ ଚାଲନ୍ତୁ ନା ଏ ସମ୍ପର୍କରେ ଶୁଣିବା ଗୋଟିଏ ସାକ୍ଷାତକାର। ବିଷୟବସ୍ତୁ ରହିଛି ମହିଳାଙ୍କ ପ୍ରତି ବଢୁଥିବା ହିଂସାର କାରଣ ଓ ପ୍ରତିକାର।
2: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୋ ନାଁ ମନୋଜ କୁମାର ବେହେରା, ମୁଁ ଜଣେ ପେସାରେ ଓକିଲ, ମୁଁ ଜୟନଗର ଜୟପୁର ସହରରେ ରହୁଛି।
2: ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ରହିଛି ମହିଳାଙ୍କ ପ୍ରତି ବଢୁଥିବା ହିଂସାର କାରଣ ଓ ପ୍ରତିକାର। ସମାଜରେ ପୁରୁଷମାନଙ୍କୁ ଶ୍ରେଷ୍ଠ ଏବଂ ମହିଳାଙ୍କୁ ଦୁର୍ବଳ ବୋଲି ଭାବିବାର ପୁରୁଣା ଚିନ୍ତାଧାରା କାରଣ ହୋଇପାରେ କି?
3: ହଁ, ଆମେ କହିପାରିବା ପୁରୁଷ ପ୍ରଧାନ ମାନସିକତାରେ ମହିଳାମାନେ ଶିକାର ହୋଇଥାନ୍ତି। ସମାଜରେ ଏବେ ବି ଅନେକ ସ୍ଥାନରେ ପୁରୁଷମାନଙ୍କୁ ମହିଳାଙ୍କ ଅପେକ୍ଷା ଶ୍ରେଷ୍ଠ ବୋଲି ଭାବିବାର ପୁରୁଣା ଚିନ୍ତାଧାରା ରହିଛି, କିନ୍ତୁ ମହିଳାଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ପ୍ରତି ସମ୍ମାନ ଜଣାଇବାର ନେଇ ଉପଯୁକ୍ତ ଶିକ୍ଷାର ଅଭାବ ଏକ ବଡ଼ କାରଣ। କାହିଁକି ନା ଆଜି ବି ମହିଳା ଶିକ୍ଷାଠାରୁ ଦୂରରେ ରହିଛି, ସଚେତନାର ଅଭାବ ରହିଛି। ଆର୍ଥିକ ନିର୍ଭରଶୀଳତା ଯଦି ଆମେ ଦେଖିବା, ଅନେକ ମହିଳା ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ନୁହନ୍ତି, ଯାହାଫଳରେ ସେମାନେ ପରିବାର ବା ସମାଜରେ ହେଉଥିବା ଅତ୍ୟାଚାରକୁ ସହିବାକୁ ବାଧ୍ୟ ହୁଅନ୍ତି।
2: ଯୌତୁକ ସମସ୍ୟା ଲାଗି ହିଂସା ବଢୁଛି କି?
3: ହଁ, ବିବାହ ସମୟରେ ଯୌତୁକ ଦାବି ଗୋଟେ ମୁଖ୍ୟ କାରଣ। ଯୌତୁକ ଦେବା ଯୌତୁକ ନେବା ଆଇନ ବିରୁଦ୍ଧ ଅଟେ। ଯୌତୁକ ଲାଗି ଏବଂ ଅନ୍ୟାନ୍ୟ କୁସଂସାର ଯୋଗୁଁ ମଧ୍ୟ ଘରେ ହିଂସା ବୃଦ୍ଧି ପାଉଛି।
2: ନିଶା ସେବନ ବି ଏହାର କାରଣ ହୋଇପାରେ କି?
3: ହଁ, ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶା ସେବନ ଯୋଗୁଁ ପରିବାର ମଧ୍ୟରେ ଅଧିକ ଝଗଡ଼ା ଓ ହିଂସା ଦେଖାଯାଏ। ପରିବାରରେ ମହିଳା ପ୍ରତି ନିର୍ଯାତନା ବଢ଼ିଥାଏ। ଅଶାନ୍ତିର କାରଣ ମଧ୍ୟ ହେଉଛି ନିଶାଦ୍ରବ୍ୟ ସେବନ।
2: ନିଶାଦ୍ରବ୍ୟ ସେବନ ବି ମୁଖ୍ୟ କାରଣ ବୋଲି ଆମେ ଭାବିପାରିବା, ଏଥିପାଇଁ ଆମେ ଆଇନର ସହାୟତା ନେଇପାରିବା କି?
3: ଏଥିପାଇଁ ଆଇନ ତ ରହିଛି, କିନ୍ତୁ ଆଇନ ଥାଇ ମଧ୍ୟ ଅପରାଧୀମାନେ ଠିକ୍ ସମୟରେ କଠୋର ଦଣ୍ଡ ନ ପାଇବା ଯୋଗୁଁ ସେମାନଙ୍କର ଭୟ ରହୁନାହିଁ, ଯାହାଫଳରେ ମହିଳାଙ୍କ ପ୍ରତି ହିଂସା ବଢୁଛି।
2: ଏହାର ପ୍ରତିକାର ଆମେ କେମିତି କରିପାରିବା ଆପଣଙ୍କ ମତରେ?
3: ଶିକ୍ଷା ଓ ମୂଲ୍ୟବୋଧର ବିକାଶ ହେବାକୁ ପଡ଼ିବ। ପିଲାଦିନରୁ ହିଁ ପୁଅ ଝିଅ ଉଭୟଙ୍କ ସମାନ ସମ୍ମାନ ଦେବା ଏବଂ ମହିଳାଙ୍କ ପ୍ରତି ଆଦର ଭାବ ରଖିବା ଶିକ୍ଷା ଦିଆଯିବା ଉଚିତ। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଚ୍ଚ ଶିକ୍ଷା, ବୈଷୟିକ ତାଲିମ ଏବଂ ଚାକିରିର ସୁଯୋଗ ଯୋଗାଇ ଦେବା ଆବଶ୍ୟକ। ମହିଳା ନିର୍ଯାତନା ମାମଲାର ଶୁଣାଣି ଶୀଘ୍ର ହେବା ଦରକାର ଏବଂ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ। ସାମାଜିକ ସଚେତନତାର ଆବଶ୍ୟକତା ରହିଛି। ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସଭା ସମିତି ଜରିଆରେ ଲୋକଙ୍କ ଭିତରେ ହିଂସା ବିରୋଧରେ ସଚେତନତା ସୃଷ୍ଟି କରାଯିବା ଦରକାର। ସର୍ବସାଧାରଣ ସ୍ଥାନ, କାର୍ଯ୍ୟକ୍ଷେତ୍ରରେ ଏବଂ ଯାତାୟାତ ସମୟରେ ମହିଳାଙ୍କ ପାଇଁ ପୋଲିସ ପେଟ୍ରୋଲିଂ ଓ CCTV ଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଉଚିତ। ଆତ୍ମରକ୍ଷା କୌଶଳର ଆବଶ୍ୟକତା ରହିଛି। ପ୍ରତ୍ୟେକ ଝିଅ ଓ ମହିଳାଙ୍କୁ ଆତ୍ମରକ୍ଷା ସେଲ୍ଫ ଡିଫେନ୍ସ ପାଇଁ କାରାଟେ ବା ଅନ୍ୟାନ୍ୟ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ, ଯାହାଦ୍ୱାରା ସେମାନେ ନିଜର ସୁରକ୍ଷା ନିଜେ କରିପାରିବେ। ସଚେତନତା ହେବା, ଜାଗ୍ରତ ରହିବା ଆଉ ସତର୍କତାର ସହିତ ଭୟଭୀତ ନ ହୋଇ ପ୍ରତିବାଦ କରିବା, ଅପରାଧର ଶିକାର ନ ହୋଇ ଅପରାଧୀକୁ ଦଣ୍ଡ ଦେବା ପାଇଁ ଆଇନର ସହାୟତା ନେବା, ଆମ ପାଇଁ ଆଇନ ଅଛି।

0: ଠିକ ଅଛି ସାର୍, ଆପଣ ଆଜି ଆମକୁ ସମୟ ଦେଲେ ଆଉ ବୁଝାଇ କହିଲେ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାର କାରଣ ଓ ପ୍ରତିକାର। ଏଥିପାଇଁ ଆମେ ସଚେତନ ହେବା, ଜାଗ୍ରତ ରହିବା, ଆମେ ସମସ୍ତେ ଜାଣିବା ଦରକାର ଯେ ଆମ ପାଇଁ ଆଇନ ଅଛି, ଆମେ ଆଇନର ସହାୟତା ନେଇପାରିବା। ଆଜି ଆପଣ ଆମକୁ ସମୟ ଦେଇ ଏ ସମ୍ପର୍କରେ ବୁଝାଇ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ।

ବର୍ଷା ଋତୁ ପ୍ରକୃତିକୁ ସୁନ୍ଦର ଓ ସତେଜ କରିଦେଉଥିଲେ ବି ରୋଷେଇ ଘର ପାଇଁ ଅନେକ ସମସ୍ୟା ନେଇ ଆସିଥାଏ। ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ଯୋଗୁଁ ଏହି ଦିନଗୁଡ଼ିକରେ ଖାଦ୍ୟ ପଦାର୍ଥ ଶୀଘ୍ର ନଷ୍ଟ ହେବା, ଫଙ୍ଗସ ଲାଗିବା ଏବଂ ରୋଷେଇ ଘରେ ଛୋଟ ଛୋଟ ପୋକ ବ୍ୟାକ୍ଟେରିଆ ବଂଶବୃଦ୍ଧି କରିବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ପରିବାରର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ସମୟରେ ରୋଷେଇ ଘରର ବିଶେଷ ଭାବରେ ଧ୍ୟାନ ରଖିବାକୁ ପଡ଼ିଥାଏ। ସଫା ସୁତୁରା କରିବା ସହିତ ଖାଦ୍ୟ ସଂରକ୍ଷଣ ପ୍ରତି ଅଧିକ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ। ଲୁଣ ଡବାରେ କିଛି କଞ୍ଚା ଚାଉଳ ଦାନା ପକାଇ ରଖିବା ତ ଏହାଦ୍ୱାରା ଲୁଣରେ ପାଣି ଜମିବ ନାହିଁ। ଶୁଖିଲା ମସଲା, ସୁଜି ଆଉ ଅଟାକୁ ପବନ ନ ପଶୁଥିବା ଡବାରେ ରଖିବା। ସୁଜି ଆଉ ବେସନକୁ ହାଲୁକା ଭାଜି ରଖିଲେ ପୋକ ହୁଅନ୍ତି ନାହିଁ। ସେମିତି ମାଛି ମଶା ମଧ୍ୟ ଦୂର କରିବାକୁ ପଡ଼ିଥାଏ। ରୋଷେଇ ଘରେ ନିମ୍ବ ତେଲ କିମ୍ବା କର୍ପୁର ଜାଳିଲେ ଛୋଟ ଛୋଟ ମାଛି ଆଉ ମଶା ଆସନ୍ତି ନାହିଁ। କାଠ ଚପିଂ ବୋର୍ଡକୁ ଲେମ୍ବୁ ଆଉ ସୈନ୍ଦବ ଲୁଣରେ ଘଷି ସଫା କରିବା, ଯାହାଦ୍ୱାରା ଫଙ୍ଗସ ଲାଗିବ ନାହିଁ। ଡଷ୍ଟବିନ୍ ତଳେ ଅଳ୍ପ ବେକିଂ ସୋଡା ପକାଇ ରଖିବା, ଏହା ଦୁର୍ଗନ୍ଧ ହେବାକୁ ଦେବ ନାହିଁ। ବାହାରୁ ଆଣୁଥିବା ପରିବା ଓ ଫଳକୁ ହାଲୁକା ଉଷୁମ ପାଣିରେ ଅଳ୍ପ ଲୁଣ କିମ୍ବା ଭିନେଗାର ପକାଇ 5 ମିନିଟ୍ ରଖିବା ପରେ ଧୋଇବା, ଏହାଦ୍ୱାରା ବ୍ୟାକ୍ଟେରିଆ ଓ ଜୀବାଣୁ ନଷ୍ଟ ହୋଇଥାନ୍ତି। ରୋଷେଇ ଘର ସିଙ୍କରୁ ବର୍ଷା ଦିନେ ଦୁର୍ଗନ୍ଧ ବାହାରିବା ଆଉ ଛୋଟ ପୋକ ଆସିବା ସ୍ୱାଭାବିକ କଥା। ରାତିରେ ସିଙ୍କରେ ଅଳ୍ପ ବେକିଂ ସୋଡା ଆଉ ଭିନେଗାର ଢାଳି 15 ମିନିଟ୍ ପରେ ଗରମ ପାଣି ଢାଳିଦେବା। ବର୍ଷାଦିନେ ଆଚାର ବାହାରେ ରଖିଲେ ଶୀଘ୍ର ନଷ୍ଟ ହୋଇଯାଏ। ଆଚାର କାଚ ଜାର ମୁହଁକୁ ଶୁଖିଲା ସୂତା କପଡ଼ାରେ ବାନ୍ଧି ରଖିବା ଏବଂ ଆଚାର ଉପରେ ସବୁବେଳେ ସୋରିଷ ତେଲର ଏକ ପତଳା ସ୍ତର ରଖିବା। ଚାଉଳ ଆଉ ଡାଲି ଡବାରେ କିଛି ଶୁଖିଲା ନିମ୍ବପତ୍ର, କଳାଜିରା କିମ୍ବା ଶୁଖିଲା ଲଙ୍କା ପକାଇ ରଖିବା। ଆଉ ଗୋଟେ କଥା, ବର୍ଷାଦିନେ ଆଳୁ ପିଆଜ ଶୀଘ୍ର ସଢ଼ିଯାଏ। ଏଗୁଡ଼ିକୁ ପ୍ଲାଷ୍ଟିକ ବ୍ୟାଗ୍ରେ ନ ରଖି କାଠ କିମ୍ବା ଜାଲିଦାର ଝୁଡ଼ିରେ ଖୋଲା ପବନ ବାଜୁଥିବା ସ୍ଥାନରେ ରଖିବା। ଫ୍ରିଜ୍ ଭିତରେ ଅଦାଳିଆ ଗନ୍ଧ ହେଲେ ଗୋଟେ ଛୋଟ ଗିନାରେ ଅଳ୍ପ ବେକିଂ ସୋଡା କିମ୍ବା କଟା ଲେମ୍ବୁ ରଖିଦେବା, ଏହା ସବୁ ଦୁର୍ଗନ୍ଧକୁ ଦୂର କରିଦେବ। ତ ବର୍ଷା ଦିନରେ ଆମେ ଆମ ରୋଷେଇ ଘର ଆଉ ଆମ ଖାଦ୍ୟର ସୁରକ୍ଷା ନିଶ୍ଚିତ ଭାବରେ କରିବା।

0: ଆସନ୍ତାକାଲି ବିଘ୍ନରାଜ ଗଣେଶଙ୍କର ପୂଜା, ଏଥିପାଇଁ ସବୁଠି ଚଳଚଞ୍ଚଳ, ସମସ୍ତଙ୍କ ମନରେ ଆନନ୍ଦ। ସ୍କୁଲ, କଲେଜ, ଦୋକାନ, ବଜାର, ସାହି ଗଳି କନ୍ଦିରେ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଗଣେଶ ପୂଜା କରାଯାଏ। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଆମେ ପୂଜା କରିବା, କିନ୍ତୁ ବିଶୃଙ୍ଖଳା କରିବାନି, କାହାକୁ ଜବରଦସ୍ତି ଚାନ୍ଦା ମାଗିବାନି, ଅତି ଜୋରରେ ସାଉଣ୍ଡ କରି ଗୀତ ବଜାଇବାନି, ରାସ୍ତାକୁ ଅବରୋଧ କରି ପୂଜା ମଣ୍ଡପ ତିଆରି କରିବାନି, ଯେମିତିକି ଲୋକଙ୍କୁ ଅସୁବିଧା ହେବ। ଏସବୁ ଦିଗ ପ୍ରତି ସଚେତନ ରହିବା, ସତର୍କ ରହିବା, ବିଦ୍ୟୁତ ସଂଯୋଗ ମନଇଚ୍ଛା କରିବାନି।
1: ତେବେ ଶ୍ରୋତା ଭଣୀ, ଏ ତ ଥିଲା ଆଜିର କାର୍ଯ୍ୟକ୍ରମ। ତେବେ ଏଇଠି ଆମକୁ ସମୟ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଶ୍ରୋତା ଭଣୀ, ଆଜି ତ ସମୟ ହୋଇଯାଇଛି, କିନ୍ତୁ ଯିବା ପୂର୍ବରୁ ଗୋଟିଏ କଥା, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କର ମନକୁ କେତେ ଦୂର ଛୁଇଁଛି ସେ ବିଷୟରେ ଆପଣମାନେ ଆମ ପାଖକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ କରିପାରିବେ। ଆମ ପାଖକୁ ମେସେଜ୍ ପଠାଇବାର ନମ୍ବରଟି ହେଲା 9438।

ଶୁଣିଲେ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନାରେ ଥିଲେ ଯୋଗମୟ ମହାପାତ୍ର ଏବଂ ସୁନିତା ପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ରଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 13 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଆବାସ ଯୋଜନା କେନ୍ଦର ମେଲ୍ସି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

0: 아까수바리 ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ ମୁଖ୍ୟ ସମ୍ବାଦ ଭାରତ ଅଧ୍ୟକ୍ଷତାରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମହାମାରୀ ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତର ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରକାଶ ପାଇଲା ସହମତି ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ତିନିଦିନିଆ ଡ୍ରାଏଲ୍ୟାଣ୍ଡ କଂଗ୍ରେସ 2026 ନୂଆଦିଲ୍ଲୀରେ ଉଦ୍ଯାପିତ ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଆମେରିକା ପକ୍ଷରୁ ଆଉ ଏକ ନିୟୁତ ଡଲାର ସହାୟତା ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଦୁବାଇଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାମାରୀ ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦର୍ଶାଇଛି ଆଜିର ପରସ୍କର ସଂଯୁକ୍ତ ବିଶ୍ୱରେ କୌଣସି ସଂକଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହେ ନାହିଁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ମୁକ୍ତ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବ୍ରିକ୍ସ ରାଷ୍ଟ୍ର ସମୂହ ଏଥିପାଇଁ ସେମାନଙ୍କ ମଧ୍ୟରେ ସ୍ଥିରତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ଥିରତା ନବସୃଜନ ସହଯୋଗ ଏବଂ ନିରନ୍ତରତା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଆହ୍ୱାନଗୁଡ଼ିକର ସଠିକ୍ ସମୟରେ ଚିହ୍ନଟ ସେଥିପାଇଁ ପ୍ରସ୍ତୁତି ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଏହାର ମୁକାବିଲା ପାଇଁ ଏକ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
1: ଆଜ କେ ଇଣ୍ଟରକନେକ୍ଟେଡ୍ ୱର୍ଲ୍ଡ ମେ କୋଇ ବି ସଂକଟ ଏକ କ୍ଷେତ୍ର ତକ୍ ସୀମିତ ନହିଁ ରହତା ଇସଲିଏ ହମନେ ବ୍ରିକ୍ସ ସମୂହ ମେ ରିଜିଲିଏନ୍ସ ବଢ଼ାନେ ପର ବିଶେଷ ବଲ୍ ଦିଆ ହେ ଚୁନୌତିଓଂ କୋ ସମୟ ରହତେ ପହଚାନନା ଉନକେ ଲିଏ ତୟାର ରହନା ଔର ତୁରନ୍ତ କାର୍ଯ୍ୟବାହି କରନା ଭି उतना ही आवश्यक है इसी सोच के साथ इन्फेक्शियस डिजीज के प्रिवेंशन और रिस्पॉन्स के लिए ब्रिक्स इंटीग्रेटेड अर्ली वार्निंग सिस्टम पर सहमति बनी है डिजास्टर मैनेजमेंट के लिए अर्ली वार्निंग डेटा इंटीग्रेशन गाइडलाइन तैयार की गई है
0: ପ୍ରଧାନମନ୍ତ୍ରୀ ମୋଦି ସତର୍କ କରାଇ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର ଭାବେ ବ୍ୟବହାର କରିବା ପ୍ରଗତି ପଥରେ ଏକ ପ୍ରତିବନ୍ଧକ ସାଜିପାରେ ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାରେ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି
1: ଟେକ୍ନୋଲୋଜି ଓର କ୍ରିଟିକାଲ ମିନେରାଲ୍ସ କା ବେପନାଇଜେସନ ହମାରୀ ସାଝା ପ୍ରଗତି ମେ ବାଧା ବନ ସକ୍ତା ହେ ଇସଲିଏ ହମନେ ଟେକ୍ନୋଲୋଜି କେ ଆଡପ୍ସନ ମେ ଇନ୍କ୍ଲୁଜିଭିଟି ପର ବଲ୍ ଦିଆ ହେ
0: ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଜ୍ଞାନ ଅର୍ଥ ଏବଂ ନୂତନ ବଜାର ସହ ଯୋଡ଼ିବା ପାଇଁ ବ୍ରିକ୍ସ ଏମ୍ଏସ୍ଏମ୍ଇ ସହଯୋଗ ପୋର୍ଟାଲ୍ ପ୍ରତିଷ୍ଠା କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି ସହରଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନ ପ୍ରଦାନ

ସହଜ କରିବା ପାଇଁ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠା କରାଯାଇଛି। ଶ୍ରୀ ମୋଦି କହିଛନ୍ତି ସେମାନେ ସ୍କାର୍ଟ ଗ୍ରିଡ୍ ଏବଂ ଶକ୍ତି ସଂରକ୍ଷଣ ପାଇଁ ଏକ ବ୍ରିକ୍ସ ଡିଜିଟାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିଛନ୍ତି, ଯାହା ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାକୁ ଅଧିକ ନିର୍ଭରଯୋଗ୍ୟ, ଦକ୍ଷ ଏବଂ ସହଜଲଭ୍ୟ କରିବାରେ ସାହାଯ୍ୟ କରିବ। ବ୍ରିକ୍ସ ମଧ୍ୟରେ ବିକଶିତ ହୋଇଥିବା ସମାଧାନର ଲାଭକୁ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତା ପୂରଣ କରିବା ପାଇଁ ଅନୁକୂଳ ଓ ସହଜଲଭ୍ୟ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଲଜିଷ୍ଟିକ୍ ସପ୍ଲାଇ ଚେନ୍ ସହଯୋଗ ଢାଞ୍ଚା ଯୋଗାଣ ଶୃଙ୍ଖଳକୁ ଅଧିକ ନିର୍ଭରଯୋଗ୍ୟ ସ୍ଥିରତା ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ନବସୃଜନ ଏବଂ ସମାଧାନକୁ ପ୍ରୋହାହିତ କରିବା ପାଇଁ ଭାରତ

ଫରହାନ ଏବଂ ମିଳିତ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ସାମିଲ ଥିଲେ। ପରେ ନେତାମାନେ ଏକ ପାରିବାରିକ ଫଟୋ ପାଇଁ ପୋଜ୍ ଦେଇଥିଲେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ସ୍ଥିରତା ନବସୃଜନ ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି ଆଭିମୁଖ୍ୟ ନେଇ ଏହି ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ବ୍ରିକ୍ସ ଶିଖର ସମ୍ମିଳନୀ 2026 ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ଦ୍ୱାରା ଗୃହୀତ ନୂଆଦିଲ୍ଲୀ ଘୋଷଣାନାମାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଗେବ୍ରେୟେସସ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସ୍ଥିରତା ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ମହାମାରୀ ଚୁକ୍ତିନାମାର ପାଥୋଜେନ୍ ଆକ୍ସେସ୍ ଆଣ୍ଡ ବେନିଫିଟ୍ ସେୟାରିଙ୍ଗ୍ ଆନେକ୍ସ ଆଲୋଚନାର ସଫଳ ସମାପ୍ତି ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏଥିସହ ଶିଖର ସମ୍ମିଳନୀରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଇରାନ୍ର ଅର୍ଥନୈତିକ ବ୍ୟାପାର ଏବଂ ଅର୍ଥମନ୍ତ୍ରୀ ସୟଦ୍ ଅଲ୍ଲୀ ମଦାନୀ ଜାଦେଙ୍କୁ ଭେଟିଛନ୍ତି। ବ୍ରିକ୍ସ ଶିଖର ସମ୍ମିଳନୀରେ ଇରାନ୍ର ଅଂଶଗ୍ରହଣ ଏବଂ ଆର୍ଥିକ ବ୍ୟାପାର ସଂକ୍ରାନ୍ତ ଆଲୋଚନାରେ ଗଠନମୂଳକ ସହଯୋଗ ପାଇଁ ଶ୍ରୀମତୀ ସୀତାରମଣ ଇରାନ୍କୁ ଧନ୍ୟବାଦ ଜଣାଇଛନ୍ତି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ବୈଠକ ଅବସରରେ ଉଭୟ ପକ୍ଷ ଆର୍ଥିକ ଅଭିବୃଦ୍ଧି ଏବଂ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ କ୍ଷେତ୍ରଗୁଡ଼ିକରେ ସହଯୋଗର ସମ୍ଭାବନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦକ୍ଷିଣ ଦକ୍ଷିଣ ଏବଂ ତ୍ରିପାକ୍ଷିକ ସହଯୋଗକୁ ଅଧିକ ବୃଦ୍ଧି କରିବା ପାଇଁ ନୂଆଦିଲ୍ଲୀରେ ତିନିଦିନିଆ ଡ୍ରାଇଲ୍ୟାଣ୍ଡ କଂଗ୍ରେସ 2026 ଉଦ୍ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମ ଶୁଷ୍କ ଅଞ୍ଚଳ ଉପରେ ଦିଲ୍ଲୀ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ଏହି ଘୋଷଣାନାମା ଅନ୍ତର୍ଗତ ସମଗ୍ର ଗ୍ଲୋବାଲ୍ ସାଉଥ୍ ଅଞ୍ଚଳରେ ସହଯୋଗ ଜ୍ଞାନର ଆଦାନ ପ୍ରଦାନ ନବୋନ୍ମେଷ ଏବଂ ମିଳିତ ପ୍ରୟାସ ମାଧ୍ୟମରେ ଶୁଷ୍କାଞ୍ଚଳ କୃଷିର ରୂପାନ୍ତରଣ ପାଇଁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାଧୀନତା ସଂଗ୍ରାମୀ ଯତୀନ୍ଦ୍ରନାଥ ଦାସଙ୍କ ତିରୋଧାନ ଦିବସରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଅଳ୍ପ ବୟସରେ ମଧ୍ୟ ଯତୀନ୍ଦ୍ରନାଥ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମର ପଥ ବାଛିଥିଲେ। ତାଙ୍କର ତ୍ୟାଗ ଦେଶବାସୀଙ୍କୁ ଦେଶସେବା ପାଇଁ ଚିରଦିନ ଅନୁପ୍ରାଣିତ କରିବ ବୋଲି ଶ୍ରୀ ଶାହା କହିଛନ୍ତି। ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଆଉ 1 ନିୟୁତ ଆମେରିକୀୟ ଡଲାର ସହାୟତା ମଞ୍ଜୁର କରିଛି। ଏଥିସହ ସହାୟତା ରାଶି 5 ନିୟୁତ ଡଲାରରୁ ଅଧିକ ହୋଇଛି। ଏହି ନୂତନ ପାଣ୍ଠି ନେପାଳ ପୁଲିସ୍କୁ ଫୋରେନ୍ସିକ୍ ସହାୟତା ଯୋଗାଇଦେବ। ଡିଏନ୍ଏ ପରୀକ୍ଷା କିଟ୍ ସମେତ ସବୁଠାରୁ ଜରୁରୀ ଆବଶ୍ୟକତାଗୁଡ଼ିକର ଆକଳନ କରିବା ପାଇଁ ଆମେରିକୀୟ ଅଧିକାରୀମାନେ ନେପାଳ ପୁଲିସ୍ ସହ ମିଶି କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ନେପାଳରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 1386ରେ ପହଞ୍ଚିଛି। ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲା ସେଓଜଧାରର ଦୀପ ସେତର ଅଞ୍ଚଳରୁ ଗତକାଲି ସୁରକ୍ଷା ବାହିନୀ ଜଣେ ସନ୍ଦିଗ୍ଧ ଜୈସ ଏ ମହମ୍ମଦ ଆତଙ୍କବାଦୀର ଗଳିତ ଶବ ଉଦ୍ଧାର କରିଛି। ଗଳିତ ଶବ ସହ ଏକ M4 ରାଇଫଲ ମଧ୍ୟ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚ ମୃତକର ପରିଚୟ ସ୍ୱଷ୍ଟ କରିବା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ପୁଲିସ୍ କହିଛି, ଏସ୍ଓଜି ଡୋଡା ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆର୍ପିଏଫ୍ର ମିଳିତ ଭାବେ ଜଣେ ପାକିସ୍ତାନ ଜୈସ ଇ ମହମ୍ମଦ ଆତଙ୍କବାଦୀର ମୃତଦେହ ଉଦ୍ଧାର କରିଛନ୍ତି, ଯିଏକି ଏକ ମିଳିତ ଅପରେସନ୍ ବେଳେ ନିହତ ହୋଇଥିଲେ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ T20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆଜି ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଓ ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ସେହି ସମୟରେ ସେହି ଷ୍ଟାଡିୟମ୍ରେ ଖେଳାଯିବ। T20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ସନ୍ଧ୍ୟାରେ ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 8ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। 7ଥରର ଚାମ୍ପିୟନ୍ ଭାରତ ଗ୍ରୁପ୍ ଏ'ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ଭାବେ ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି। ମହିଳା ଏସିଆ କପ୍ କ୍ରିକେଟ୍ ଇତିହାସରେ ଭାରତ 7ଥର ଟାଇଟଲ୍ ଜିତିଥିବା ବେଳେ 2024ରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲା। ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଶୀର୍ଷ ମାନ୍ୟତାପ୍ରାପ୍ତ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ ଓ ଅଷ୍ଟମ ସିଡ୍ ଆମେରିକାର ବେନ୍ ସେଲ୍ଟନ୍ଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30ଟାରେ ଆରମ୍ଭ ହେବାର ସୂଚୀ ରହିଛି। 23 ବର୍ଷୀୟ ସେଲ୍ଟନ୍ ତାଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଖେଳିବେ ଏବଂ 2 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କୌଣସି ପ୍ରମୁଖ ସିଙ୍ଗଲ୍ସ ଟାଇଟଲ୍ ଜିତିବାରେ ସେ ପ୍ରଥମ ଆମେରିକୀୟ ପୁରୁଷ ଖେଳାଳି ହେବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ 3 ମାସ ପୂର୍ବେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିବା ଜେବ୍ରେଭ୍ କ୍ରମାଗତ ଭାବେ ତାଙ୍କର ତୃତୀୟ ପ୍ରମୁଖ ଫାଇନାଲ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ 8ଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ମହାମାରୀ ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତର ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରକାଶ ପାଇଲା ସହମତି। ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ତିନିଦିନିଆ ଡ୍ରାଇଲ୍ୟାଣ୍ଡ କଂଗ୍ରେସ 2026 ନୂଆଦିଲ୍ଲୀରେ ଉଦ୍ଯାପିତ। ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଆମେରିକା ପକ୍ଷରୁ ଆଉ 1 ନିୟୁତ ଡଲାର ସହାୟତା ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍

ଏଥରଯାଏ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ତୁମସେ ଅଚ୍ଛା କୌନ୍ ହେ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ସୁଖମିନ୍ଦର ସିଂ ଏବଂ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। ଗୀତ ରଚନା ସମୀର।

Vengeance with me.

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଆପ୍ ମୁଝେ ଅଚ୍ଛେ ଲଗ୍ନେ ଲଗେ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଅଭିଜିତ, ଗୀତ ରଚନା ଇବ୍ରାହିମ ଆଶିକ।

ଶୁଣିଲେ ଗୀତଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ।

0: କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ସମୟ ଦିନ 2:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଂଯୁକ୍ତ ଆରବ ଏମିରେଟ୍ସରେ ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ। କହିଲେ 16 ବୁଝାମଣାପତ୍ର ସହ 2,43,000 ଉର୍ଦ୍ଧ କୋଟି ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ନିକୁଞ୍ଜ ଲୀଳା ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଚାଲିଥିବା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ଆଦି 4 ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି।
2: ଭାରତ କି ଅଧ୍ୟକ୍ଷତା ମେ ହମନେ ସଭି ପ୍ରୟାସ ରିଜିଲିଏନ୍ସ, ଇନୋଭେସନ, କୋଅପରେସନ, ସଷ୍ଟେନେବିଲିଟି ଇନ୍ 4 ସ୍ତମ୍ଭୋ ପର କେନ୍ଦ୍ରିତ କିଏ ହେ। ଆପ ସବକେ ସହଯୋଗ ଓ ସମର୍ଥନ ସେ ହମ ଅପନେ ସାଝା ବିଜନ କୋ ବିନ୍ ବିନ୍ ସହଯୋଗ ମେ ବଦଲ ସକେ।
1: ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଯୋଗାଣ ବ୍ୟବସ୍ଥାକୁ ଅଧିକ ଭରସାଯୋଗ୍ୟ ଓ ମଜବୁତ କରାଯିବ। ଷ୍ଟାର୍ଟଅପ୍ଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ବ୍ରିକ୍ସ ଇନ୍କ୍ୟୁବେଟର ନେଟୱାର୍କ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂତନ ଓ ଉପଯୋଗୀ ଚିନ୍ତାଧାରା ସହାୟତା ପାଇଁ ଷ୍ଟାର୍ଟଅପ୍ ଇନୋଭେସନ ଫଣ୍ଡ ପ୍ରସ୍ତାବ ଦିଆଯାଇଛି। କୃଷକଙ୍କ ସୁବିଧା ପାଇଁ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଯୋଗାଣ ଶୃଙ୍ଖଳରେ ବାଧା ଯୋଗୁଁ କୌଣସି ସଙ୍କଟ ଗୋଟିଏ କ୍ଷେତ୍ରରେ ସୀମିତ ହୋଇ ରହିନାହିଁ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକରେ ସହନଶୀଳତା ବଢ଼ାଇବା ସହ ସଂକ୍ରାମକ ରୋଗ ପାଇଁ ସମନ୍ୱିତ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ବିପର୍ଯ୍ୟୟ ପରିଚାଳନାରେ ସହଯୋଗ ସୁଦୃଢ଼ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଜ୍ଞାନ, ଅର୍ଥ ଏବଂ ନୂତନ ବଜାର ସହ ଯୋଡ଼ିବା ପାଇଁ ବ୍ରିକ୍ସ ଏମ୍ଏସ୍ଏମ୍ଇ ସହଯୋଗ ପୋର୍ଟାଲ

0: ପ୍ରତିଷ୍ଠା କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି। ସହରଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନକୁ ସହଜ କରିବା ପାଇଁ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠା କରାଯାଇଛି। ବ୍ରିକ୍ସ ମଧ୍ୟରେ ବିକଶିତ ହୋଇଥିବା ସମାଧାନର ଲାଭକୁ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତା ପୂରଣ କରିବା ପାଇଁ ଅନୁକୂଳ ଓ ସହଜଲଭ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଚାଲିଥିବା ତିନିଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଶେଷ କରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗଣମାଧ୍ୟମକୁ ନିବେଶକ ସମ୍ମିଳନୀର ସଫଳତା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଆବୁଧାବି ଓ ଦୁବାଇରେ ଅନୁଷ୍ଠିତ ଏହି ସମ୍ମିଳନୀରେ 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୋଟ 2,43,162 ଟଙ୍କାର ପୁଞ୍ଜି ପ୍ରସ୍ତାବ ମିଳିଛି। ଏହାଦ୍ୱାରା 6,00,000 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଓଡ଼ିଶା ପ୍ରତି ନିବେଶକଙ୍କ ବଢ଼ୁଥିବା ଆସ୍ଥା ସମୃଦ୍ଧ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ କ୍ରିୟାଶୀଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ଗୋଟିଏ ବଡ଼ ଫୋକସ୍ କରିଛୁ। ସମୁଦାୟ 8 ଏମ୍ଓୟୁ ଦସ୍ତଖତ ହୋଇଛି ଏବଂ 16 ଇନ୍ଭେଷ୍ଟମେଣ୍ଟ ଇଣ୍ଟେନ୍ସ ବା ନିବେଶର ସମ୍ଭାବନା ସୃଷ୍ଟି ହୋଇଛି ଆଉ ଏହାଦ୍ୱାରା 2,43,162 ଟଙ୍କା ନିବେଶର ପ୍ରସ୍ତାବକୁ ଆମେ ହାସଲ କରିଛୁ ଏବଂ ସେଥିରେ ନିଯୁକ୍ତି ବା ଏମ୍ପ୍ଲୟୀ ହିସାବରେ 6,18,725 ସଂଖ୍ୟାକୁ ଆମେ ପାର କରିଛୁ, ଯେଉଁଟାକି ଆମ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ଗୋଟିଏ ସବୁଠାରୁ ବଡ଼ ସୁଯୋଗ ଆମେ ହାସଲ କରିପାରିଛୁ।
0: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବାଇପାସ୍ ରାସ୍ତାର ସୁନାମୁହି ନାଳ ଉପରେ 5,80,88,000 ଟଙ୍କା ବ୍ୟୟରେ ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଖଣ୍ଡପଡ଼ାରେ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ସହ ଅଞ୍ଚଳର ଯୋଗାଯୋଗ ଓ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏଥିସହିତ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କରି ପୀଠର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧାର ବିକାଶ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳା କ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନୀ ଲୀଳା ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ପୂର୍ବାହ୍ନ 9:40 ରୁ 9:54 ମଧ୍ୟରେ ନବାହ୍ନ ଲାଗି ହେବ। ଏହା ପୂର୍ବରୁ ମା'ଙ୍କ ନିକଟରେ ସରିଆ ଧାନ ଅର୍ପଣ କରାଯାଇଛି। ଏହି ନୂଆଖାଇ ପର୍ବ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ନୂଆପଡ଼ା, ବୌଦ୍ଧ, ଆଠମଲ୍ଲିକ ଆଦି ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ। ଢେଙ୍କାନାଳ ଜୋରନ୍ଦାସ୍ଥିତ ପ୍ରସିଦ୍ଧ ମହିମା ଗାଦିରେ ଆଜି ମହିମା ଧର୍ମର ବାବା ଓ ସାଧୁ ସୁପୁରୁଷଙ୍କୁ ନୂଆଖାଇ ଉପଲକ୍ଷେ ପ୍ରଥମ ନବାହ୍ନ ପରିବେଷଣ କରାଯାଇଛି। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟରେ ପୋଷଣ ମାସ ଆସନ୍ତା ମାସ 9 ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜିତ ହେଉଛି। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାପ୍ତ ପୋଷଣ ଓ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ ପକାଇଥାଏ। ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଲାଗୁ କରିଛନ୍ତି। ନୂଆ ନିୟମରେ ଉତ୍ପତ୍ତି ସ୍ଥଳରୁ ବର୍ଜ୍ୟବସ୍ତୁକୁ ଚାରିଭାଗରେ ପୃଥକୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଖୋଲା ସ୍ଥାନରେ ବର୍ଜ୍ୟ ଫିଙ୍ଗିବା କିମ୍ବା ଏହାକୁ ଜାଳିବା ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ, ତେଣୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ କମାଇବା ସହ ସଠିକ୍ ସଂଗ୍ରହ ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନୀଳକଣ୍ଠ ହରିହର ସଂଯୁକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ବାସୁଦେବପୁର ବ୍ଲକ ଶହୀଦ ବାଟିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ

ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି। ଏଥିରେ ପ୍ରାୟ 200 ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ବକ୍ତୃତାମାଳା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତ୍, ବରିଷ୍ଠ ନାଗରିକ, ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଭାରତବର୍ଷ ପ୍ରତି ଅବଦାନ, ଚିନ୍ତାଧାରା ଓ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ବାଂଲାଦେଶର ରାଜଧାନୀ ଢାକାରେ ଆସନ୍ତା ନଭେମ୍ବର ମାସ 13 ତାରିଖରୁ ଦୃଷ୍ଟିବାଧିତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ 24 ଜଣିଆ ସମ୍ଭାବ୍ୟ ଭାରତୀୟ ଖେଳାଳି ମନୋନୟନ କରାଯାଇଛି। ଏଥିରେ ଓଡ଼ିଶାର 3 ଜଣ ଖେଳାଳି ଦେବରାଜ ବେହେରା, ନକୁଳ ବଡ଼ନାୟକ ଏବଂ ସୁଖରାମ ମାଝି ସ୍ଥାନ ପାଇଛନ୍ତି। ଖେଳାଳିମାନଙ୍କ ପାଇଁ ଚଳିତ ମାସ ଶେଷ ସପ୍ତାହରେ ବେଙ୍ଗାଲୁରୁଠାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା 18 ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଂଯୁକ୍ତ ଆରବ ଏମିରେଟ୍ସରେ ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ। କହିଲେ 16 ବୁଝାମଣାପତ୍ର ସହ 2,43,000 ଅର୍ଦ୍ଧ କୋଟି ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ନିକୁଞ୍ଜ ଲୀଳା। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:45। ଶୁଣନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ଶୁଣିବେ ଯୁବବାଣୀ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଜାଣିବା କଥାରେ ରହିଛି ଆମ ସମ୍ବିଧାନ, ଆମ ବିଧାନସଭା ସମ୍ପର୍କରେ। ଦେଶବାସର କାର୍ଯ୍ୟକ୍ରମ ଚୈତିଯାନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଆବାସ ଯୋଜନା କେନ୍ତାର ହେସି। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇକ୍ୟୁଭେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:10। ସନ୍ଧ୍ୟା 6:10 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ବିଷୟ ରହିଛି ଖରିଫ ଧାନ ଫସଲର ଯତ୍ନ ସମ୍ପର୍କରେ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ T20 କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ରାତି 7:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ। ଆକାଶବାଣୀ ଜୟପୁର ସମୟ ଦିନ 2:47। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 meter ତଥା 1467 କିଲୋହର୍ଟ୍ ଯୋଗେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଆମ ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।
1: ବଚପନ କି ମାସୁମ ଆବାଜ ସେ ଲେକର ହିନ୍ଦୀ ଫିଲ୍ମୋ କି ଲୋକପ୍ରିୟ ଗାୟିକା ବନ୍ନେ ତକ କା ଖୁବସୁରତ ସଫର। ସୁଷମା ଶ୍ରେଷ୍ଠ ୟାନି ଗାୟିକା ପୂର୍ଣ୍ଣିମା।
2: तो कुदरत को जिसको बनाना होता है ना, वो बच्चे को पहले से ही उसी ढांचे में ढाल देता है और ढलने की एक अकल भी। मैं इतनी कंफर्टेबल थी उस माइक के सामने और मैं फिर शुरू हो गई। उस दिन क्या चमत्कार हो गया पता नहीं, बस वहां से मैं 7 साल की थी और लगता है कुदरत ने वो एक स्टैंप लगा दिया कि डांस तो रहने ही दो, तुम गाना ही गाओ।
1: तो जरूर सुनिए उनके साथ की गई ये खास बातचीत बॉम्बे टॉकीज में 19 सितंबर शाम 4:00 सिर्फ विविध भारती पर।
3: विविध भारती से इस वक्त आप सुन रहे हैं प्रोग्राम सदाबहार नगमे।

ରୁଚୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବବାଣୀ।

0: ଆରେ, ଆଜି କଣ ମନ ଦୁଃଖରେ ବସିଛୁ?
1: ଦିଦି, ମୁଁ ଭାବୁଛି ମୁଁ ପୁଣି ଥରେ ସେ ମୋର ପିଲାଦିନକୁ ଫେରି ଯାଇଥାନ୍ତି କି।
0: ଆଚ୍ଛା, ହଁ, ବଡ଼ ହେଲା ପରେ ସମସ୍ତେ ଏମିତି ଭାବନ୍ତି, ଏବଂ ଛୋଟ ଥିଲାବେଳେ ଜଲ୍ଦି ବଡ଼ ହୋଇଗଲେ ଭଲ ହୋଇଥାନ୍ତା ଏମିତି ମନକୁ ଆସେ।
1: ହଁ ଦିଦି, କିନ୍ତୁ ବଡ଼ ହେଲେ ତ ସବୁ ଚିନ୍ତା ବଢ଼ିଯାଏ, ପାଠର ଚିନ୍ତା, ଜବ୍ ଚିନ୍ତା, ପୁଣି ପରିବାରର ଚିନ୍ତା।
0: ଆଚ୍ଛା, ତାହେଲେ ତୁ ଏଥିପାଇଁ କହୁଛୁ ଛୋଟ ହୋଇଗଲେ ଭଲ ହୁଅନ୍ତା ବୋଲି?
1: ହଁ ଦିଦି।
0: ଆରେ ନାହିଁ, ସବୁ ପରିସ୍ଥିତିରେ ଯେତେ ଅସୁବିଧା ଆସିଲେ ବି ପଛକୁ ଫେରି ହୁଏ ନା। ସବୁ ସମୟର ଏକ ନିର୍ଦ୍ଧାରିତ ରୂପ ଥାଏ, ସେହି ସମୟକୁ ଆମେ ହସଖୁସିରେ ଉପଭୋଗ କରିବା ଉଚିତ, ଏବଂ ଦୁଃଖ ଆସିଲେ ଧୈର୍ଯ୍ୟ ରଖି ଆଗକୁ ବଢ଼ିବା ଉଚିତ, କାହିଁକି ନା ସମୟ ସବୁବେଳେ ପରିବର୍ତ୍ତନଶୀଳ।
2: ଆରେ ହଉ, ଚାଲେ ଆଉ କେତେ ମନ ଦୁଃଖରେ ବସିବୁ, ସମୟ ତ ହେଇଗଲାଣି ଆମ କାର୍ଯ୍ୟକ୍ରମଟି ଆରମ୍ଭ କରିବା।
1: ହଉ ଦିଦି, ଚାଲ। ଶୁଭ ସନ୍ଧ୍ୟା ସାଥୀ, ଆପଣମାନଙ୍କ ସହ ପୁଣି ଥରେ ଯୋଡ଼ି ହେବା ପାଇଁ ଆମେ ଆସିଯାଇଛୁ। ଆଜିର ସୁରଭି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ସ୍ମୃତିମୟୀ ପାଣିଗ୍ରାହୀ,
0: ଆଉ ମୁଁ ମେହେକ ମିଶ୍ର।
3: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ନେବା ଏବଂ ଶୁଣିବା ଏକ ସୁନ୍ଦର ବିଚାର। ଜୀବନରେ ଯେତେ ବି ସମସ୍ୟା ଆସୁନା କାହିଁକି ନିଜର ଆତ୍ମବିଶ୍ୱାସ କେବେ ଭାଙ୍ଗିବାକୁ ଦେବ ନାହିଁ, କାରଣ ଆତ୍ମବିଶ୍ୱାସ ଗୋଟେ ଏମିତି ଜିନିଷ ଯାହା ମଣିଷକୁ ସବୁ ଅସୁବିଧାରୁ ମୁକ୍ତ କରିଥାଏ। ବ୍ୟବସାୟ କେବଳ ଲାଭ କରିବାର ଏକ ମାଧ୍ୟମ ନୁହେଁ, ଏହା ନିଜ ପାଇଁ ଏକ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ଦ୍ୱାର ଖୋଲିଥାଏ। ଠିକ୍ ସେହିପରି ଛୋଟ ଏକ ଦୋକାନରୁ ଆରମ୍ଭ କରି ବଡ଼ ଉଦ୍ୟୋଗ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସାୟ ପଛରେ ରହିଥାଏ ଜଣେ ବ୍ୟକ୍ତିଙ୍କର ପରିଶ୍ରମ, ଧୈର୍ଯ୍ୟ, ସାହସ ଓ ସ୍ୱପ୍ନ। ଠିକ୍ ସେହିପରି ଆମ ପାଖରେ ଅଛନ୍ତି ଜଣେ ବ୍ୟବସାୟ, ତାଙ୍କ ନାଁ ହେଉଛି ସୀମାଞ୍ଚଳ ପୁରୋହିତ ଦାସ। ଚାଲନ୍ତୁ ସାଥୀ ତାଙ୍କ ସହ କଥା ହେବା ଆଉ ଜାଣିବା ଗୋଟେ ଛୋଟ ବ୍ୟବସାୟରୁ କିପରି ଆମେ ଆଗକୁ ବଢିପାରିବା। ଭାଇନା କେମିତି ଅଛ?
1: ହଁ ମୁଁ ଭଲ ଅଛି, ଆଉ ତୁମେ କେମିତି ଅଛ?
2: ହଁ ଭାଇନା ମୁଁ ବି ଭଲ ଅଛି। ହେଲେ ଭାଇନା ଆଜି ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଭାଇନା
1: ଆପଣ ସ୍ୱାଗତ ଜଣାଇବାରୁ ବହୁତ ବହୁତ ଧନ୍ୟବାଦ। ମୋର ବହୁତ ଦିନର ମନସ୍କାମନା ଆଜି ପୂର୍ଣ୍ଣ କଲ, ସେଥିପାଇଁ ମୁଁ ବହୁତ ଖୁସିରେ ଅଛି।
2: ହେଲେ ଭାଇନା କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ କହିଦିଅନ୍ତୁ।
1: ନିଶ୍ଚୟ, ମୁଁ ସୀମାଞ୍ଚଳ ପୁରୋହିତ ଦାସ, ଜୟପୁର ବାସିନ୍ଦା, ପାଇଲ ସାହିରେ ଆମ ଘର। ଆଉ ଆଜି ଆପଣଙ୍କର ଏହି କାର୍ଯ୍ୟକ୍ରମରେ ମୋତେ ଇନଭାଇଟ୍ କରିବାରୁ ମୁଁ ବହୁତ ଖୁସି ଅଛି।
2: ହେଲେ ଭାଇନା ଆପଣ କେବେ ଆଉ କାହିଁକି ବ୍ୟବସାୟ ଆରମ୍ଭ କରିଥିଲେ?
1: ମୁଁ ଆଜିକୁ ପ୍ରାୟ 30-32 ବର୍ଷ ହେବ ବ୍ୟବସାୟ ଆରମ୍ଭ କରିଥିଲି। ବ୍ୟବସାୟ ଆରମ୍ଭ କରିବାର ମୋର ପ୍ରାୟ ବାଲ୍ୟକାଳରୁ ମୋର ଗୋଟେ ଥିଲା, ଯୋଉଟାକି ମୁଁ ବଡ଼ ହେଲେ ବ୍ୟବସାୟ କରିବି କିମ୍ବା ଚାକିରି ପ୍ରତି ତ ସେତେ ମୋର ଧ୍ୟାନ ନଥିଲା, ବ୍ୟବସାୟ କରିବି କିମ୍ବା ନହେଲେ ମିଲିଟାରୀ ଯିବା ପାଇଁ ଥିଲା। ଯେହେତୁ ମିଲିଟାରୀ ଯିବା ପାଇଁ ତ ମୁଁ ସକ୍ଷମ ହେଇପାରିଲିନି, ତେଣୁ ବାଧ୍ୟ ହୋଇ ମୁଁ ଦ୍ୱିତୀୟ ଅପସନ୍ ମୋ ବ୍ୟବସାୟକୁ ଗ୍ରହଣ କରିଥିଲି। ଆଉ ବ୍ୟବସାୟ ଗ୍ରହଣ କରି ସିନା ଦେଲି, କିନ୍ତୁ ସେ କ୍ଷେତ୍ରରେ ମୋର ବିଶେଷ ଏକ୍ସପିରିଏନ୍ସ ନଥିଲା। ହେଲେ ସେ ଏକ୍ସପିରିଏନ୍ସ କରିବା ପାଇଁ ମୁଁ ଗୋଟେ ବ୍ୟବସାୟୀଙ୍କ ପାଖରେ ଦୀର୍ଘ 6-7 ବର୍ଷ କାମ କରି ସେଠୁ ଶିଖିଥିଲି ବ୍ୟବସାୟ କି ପ୍ରକାର ଜିନିଷ, ଆଉ ବ୍ୟବସାୟରେ ଲୋକଙ୍କ ସହିତ କଥାବାର୍ତ୍ତା କେମିତି କରାଯାଏ, ବ୍ୟବସାୟକୁ କେମିତି ଆଗକୁ ବଢ଼ାଯାଏ, ଏସବୁ ବିଷୟ ଦୀର୍ଘ 6-7 ବର୍ଷ ରହି ମୁଁ ସେଠୁ ତାଙ୍କଠାରୁ ଏକ୍ସପିରିଏନ୍ସ ନେଲା ପରେ ତାପରେ ମୁଁ ନିଜେ ବ୍ୟବସାୟ ଆରମ୍ଭ କରିଥିଲି।
2: ବହୁତ ସୁନ୍ଦର କଥା କହିଲେ ଭାଇନା। ହେଲେ ଯେତେବେଳେ ଆପଣ ବ୍ୟବସାୟ ଆରମ୍ଭ କଲେ ସେତେବେଳେ ଆପଣଙ୍କ ପଛରେ କାହାର ପ୍ରେରଣା ଥିଲା ନା ଆପଣ ନିଜ ଇଚ୍ଛାରେ ଆରମ୍ଭ କରିଥିଲେ ବ୍ୟବସାୟ?
1: ବ୍ୟବସାୟଟା ତ ମୁଁ ମୋ ନିଜ ଇଚ୍ଛାରେ ଆରମ୍ଭ କରିଥିଲି, କିନ୍ତୁ ତା ପଛରେ ବହୁତ ଜଣଙ୍କ ପ୍ରେରଣା ମଧ୍ୟ ଥିଲା। ଯେପରିକି ମୋର ବ୍ୟବସାୟ ଆରମ୍ଭ କରିବା ପଛରେ ମୋର ପରିବାରର ଏବଂ ମୋର ଅଛନ୍ତି ଜଣେ ସହପାଠୀ, ବିଶେଷ କରି ତାଙ୍କର ତ ବହୁତ ପ୍ରେରଣା ଓ ତାଙ୍କର ବହୁତ ସାହାଯ୍ୟ ଯୋଗୁଁ ଆଜି ମୁଁ ଏହି ସ୍ଥାନରେ ମୁଁ ଆଜି ଛିଡ଼ା ହେଇପାରିଛି। ଆଉ ସେମାନଙ୍କର ସମର୍ଥନ, ସେମାନଙ୍କର ଉତ୍ସାହ, ମୋର କଠିନ ପରିଶ୍ରମ ମଧ୍ୟ ମୋତେ ଆଗକୁ ବଢ଼ିବା ପାଇଁ ବହୁତ ସାହାଯ୍ୟ କରିଛି। ତାହା ସହିତ ସଫଳ ବ୍ୟକ୍ତିମାନଙ୍କ ଜୀବନ ମଧ୍ୟ ମୋତେ ବହୁତ ପ୍ରେରଣା ଦେଇଛି।
2: ହେଲେ ଭାଇନା ଆପଣ ଯୋଉ କହିଲେ ଆପଣଙ୍କର ସାଥୀ ଆପଣଙ୍କୁ ବହୁତ ସାହାଯ୍ୟ କରିଛି, ତ ସେ ବ୍ୟକ୍ତି ଜଣକ ଜାଣିଛନ୍ତି କି ନାହିଁ ଆପଣ ଏବେ ବ୍ୟବସାୟ କରିକି ନିଜ ଗୋଡ଼ରେ ନିଜେ ଠିଆ ହେଇକି କିଛି ଗୋଟେ କମେଇ ପାରୁଛନ୍ତି ବୋଲି?
1: ହଁ, ସେ ବ୍ୟକ୍ତି ହେଉଛନ୍ତି ମୋ ସହ ବ୍ୟବସାୟରେ ମୋ ସହ ଉପଯୁକ୍ତ ଅଛନ୍ତି, ତାଙ୍କ ସହ ମିଶି ମୁଁ ବ୍ୟବସାୟ କରୁଛି। ତାଙ୍କେ ମୋତେ ଯେତିକି ସହଯୋଗ କରୁଛନ୍ତି ମୁଁ ମଧ୍ୟ ମୋର ତରଫରୁ ସେ ବ୍ୟବସାୟ ପାଇଁ ସେତିକି ସହଯୋଗ ଦେଇଛି, ସେତିକି ପରିଶ୍ରମ କରିଛି। ପ୍ରଥମେ ତ ମୋର ବ୍ୟବସାୟ ଆରମ୍ଭ କରିବା ପାଇଁ ମୋ ପାଖରେ ବିଶେଷ ପୁଞ୍ଜି ମଧ୍ୟ ନଥିଲା, ପଇସା ନଥିଲା, ଖାଲି କେବଳ ମୋର ସହପାଠୀ ମାନେ, ସେ ତ ମୋଠୁ ବୟସରେ ବଡ଼ ହେବେ, ସେଥିପାଇଁ ମୁଁ ତାଙ୍କୁ ମଧ୍ୟ ସମ୍ମାନ ଦେଉଛି, ଭାଇନା ଡାକୁଛି। ତ ସେ ହିସାବରେ ଭାଇନାଙ୍କର ବହୁତ ସାହାଯ୍ୟ ମୋତେ ମିଳିଛି, ଆଉ ଅଳ୍ପ ପଇସାରେ, ଯାହାକି ମୋ ପାଖରେ ତ ନଥିଲା, ଅଳ୍ପ ପଇସା କିଛି ମାଙ୍କ ଠୁ ମାଗିକି ମୁଁ ସେଥିରେ ଯାହା ବ୍ୟବସାୟରେ ଲଗେଇଥିଲି, ଲଗେଇକି ଧୀରେ ଧୀରେ ଅଳ୍ପ ବ୍ୟବସାୟରୁ ଧୀରେ

0: ପରିଶ୍ରମ କରି କରି କରି କରି ଆଜି ଗୋଟେ ସଫଳ ବ୍ୟବସାୟୀ ରୂପେ ମୁଁ ଜଣାଶୁଣା ଅଛି।
1: ବହୁତ ବଢିଆ କଥା କହିଲେ ଭାଇନା। ହେଲେ ଆପଣ ଯେତେବେଳେ ପ୍ରାରମ୍ଭିକ ସମୟରେ ଯୋଉ ବ୍ୟବସାୟ ଆରମ୍ଭ କରିଥିଲେ ସେତେବେଳେ ଆପଣଙ୍କୁ କଣ କଣ ସବୁ ସମସ୍ୟା ଦେଖାଯାଇଥିଲା?
0: ହଁ, ମୁଁ ବହୁତ ସମସ୍ୟାର ସମ୍ମୁଖୀନ ହେଇଥିଲି। ସେତେବେଳକୁ କେବଳ ମୋ ପାଖରେ 6-7 ବର୍ଷର କେବଳ ଏକ୍ସପିରିଏନ୍ସ ହେଇଥିଲା, କିନ୍ତୁ ଆଉ କିଛି ନଥିଲା। ନା ହାତରେ ପଇସା ଥିଲା, ନା କୌଣସି ବ୍ୟବସାୟ କରିବା ପାଇଁ ମୋତେ ସୁଯୋଗ ମିଳୁଥିଲା। ମୁଁ ଯାହାକୁ କି ମୋ ସହପାଠୀ ଯେମିତିକି ମୁଁ ଭାଇନା ଡାକୁଛି ତାଙ୍କୁ, ତାଙ୍କ ପରାମର୍ଶରେ ଏବଂ ବ୍ୟବସାୟ କରିବା ପାଇଁ ମଧ୍ୟ ବହୁତ ପରିଶ୍ରମ କରିଛି। ଭାଇନାଙ୍କର ମଧ୍ୟ ସେ ପରିଶ୍ରମର ସହଯୋଗ ଅଛି, ପରିବାରର ମଧ୍ୟ ସହଯୋଗ ଅଛି। ସେମିତିରେ ବହୁତ ପରିଶ୍ରମ ପଡି ପଡିକି ମୁଁ ଅଳ୍ପରେ ଧୀରେ ଧୀରେ ଧୀରେ ମୋତେ ବହୁତ ସମୟ ଲାଗିଯାଇଥିଲା ଯେମିତିକି ଗୋଟେ ମୋର ବ୍ୟବସାୟକୁ ଗୋଟେ ଷ୍ଟାଣ୍ଡାର୍ଡ ବିଜନେସମ୍ୟାନ ଯାହାକୁ କହିବେ କରିବା ପାଇଁ, କିନ୍ତୁ ସେତେବେଳକୁ ମୁଁ ସଫଳତା ପାଇନଥିଲି। କେବଳ ଗୋଟିଏ ଆରମ୍ଭରୁ ଗୋଟେ ଷ୍ଟାଣ୍ଡାର୍ଡ ବିଜନେସମ୍ୟାନ ହେବା ପାଇଁ ମୋତେ କମ୍ସେ କମ୍ 5-6 ବର୍ଷ ଲାଗିଥିଲା। ତାପରେ ଷ୍ଟାଣ୍ଡାର୍ଡ ବ୍ୟବସାୟୀରୁ ତାପରେ ଆଉ ଟିକେ ଉନ୍ନତ ବ୍ୟବସାୟ ହେବା ପାଇଁ ମୋତେ ପୁଣି ପରିଶ୍ରମ କରିବାକୁ ପଡ଼ିଥିଲା। ସେଥିମଧ୍ୟରେ କେତେ ସଫଳତା ପାଇଥିଲି ଆଉ ଗୁଡ଼ାଏ ଜାଗାରେ ବିଫଳତା ମଧ୍ୟ ପାଇଥିଲି, କିନ୍ତୁ ସେ ବିଫଳତାକୁ ଗ୍ରହଣ ନ କରି ନିଜର ଆତ୍ମବିଶ୍ୱାସ, ନିଜର ପରିଶ୍ରମକୁ ମୁଁ ସେଥିରେ ଲଗେଇ ଧୀରେ ଧୀରେ ଧୀରେ ଧୀରେ ବ୍ୟବସାୟକୁ ବଢାଇଥିଲି।
1: ବଢିଆ କଥା କହିଲେ ଭାଇନା। ହେଲେ ଆପଣ ଯୋଉ ବ୍ୟବସାୟ କରୁଛନ୍ତି ସେ ବ୍ୟବସାୟର ବିଶେଷତା କଣ ଭାଇନା?
0: ମୋ ବ୍ୟବସାୟର ସବୁଠାରୁ ବଡ ବିଶେଷତା ହେଉଛି ଗୁଣବତ୍ତା, ସତ୍ୟନିଷ୍ଠା ଓ ଗ୍ରାହକର ସନ୍ତୁଷ୍ଟି। ମୁଁ ସବୁବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ମତାମତକୁ ଗୁରୁତ୍ୱ ଦିଏ। ଭଲ ମାନର ସାମଗ୍ରୀ କିମ୍ବା ସେବା ଦେବା ସହିତ ଗ୍ରାହକଙ୍କ ସହିତ ଭଲ ବ୍ୟବହାର କରିବାକୁ ମଧ୍ୟ ମୁଁ ଗୁରୁତ୍ୱ ଦିଏ। ମୋର ବିଶ୍ୱାସ ଯେ ଲାଭ ଠାରୁ ଗ୍ରାହକଙ୍କ ବିଶ୍ୱାସ ଅଧିକ ମୂଲ୍ୟବାନ।
1: ଠିକ କଥା କହିଲ ଭାଇନା। ଆଜିକାଲିର ଲୋକମାନଙ୍କୁ ଲାଭ ଠାରୁ ଗ୍ରାହକମାନଙ୍କର ବିଶ୍ୱାସ ହିଁ ଅଧିକ ମୂଲ୍ୟବାନ ହୋଇଥାଏ। ଆପଣ ଯୋଉ କହିଲେ ବିଶ୍ୱାସ ଜିତିବା ବୋଲି, ତ ବିଶ୍ୱାସ ଜିତିବା ପାଇଁ ଆପଣ କଣ କରନ୍ତି?
0: ଗ୍ରାହକଙ୍କ ବିଶ୍ୱାସ ଜିତିବା ପାଇଁ ମୁଁ ସର୍ବଦା ସତ୍ୟନିଷ୍ଠା ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦେଉଥିଲି। ଗ୍ରାହକଙ୍କୁ ଠିକ ସୂଚନା ଦେବା, ଭଲ ଗୁଣବତ୍ତାର ସାମଗ୍ରୀ ଦେବା ଏବଂ ଅଭିଯୋଗ ଥିଲେ ତାହାର ସମାଧାନ କରିବା, ଗ୍ରାହକଙ୍କ ସହିତ ସମ୍ମାନର ସହିତ ବ୍ୟବହାରକୁ ମଧ୍ୟ ମୁଁ ଗୁରୁତ୍ୱ ଦିଏ।
1: ହେଲେ ଭାଇନା, ଆପଣ ଯେତେବେଳେ ବ୍ୟବସାୟ ଆରମ୍ଭ କରିଥିଲେ ସେତେବେଳେ ତ ଡିଜିଟାଲ ଯୁଗ ନଥିଲା?
0: ନା, ସେତେବେଳେ ଡିଜିଟାଲ ଯୁଗ ନଥିଲା।
1: ହେଲେ ବର୍ତ୍ତମାନର ଯୋଉ ଡିଜିଟାଲ ଯୁଗ ବ୍ୟବସାୟକୁ କିପରି ପ୍ରଭାବିତ କରୁଛି ଭାଇନା?
0: ବର୍ତ୍ତମାନ ଡିଜିଟାଲ ଯୁଗ ତ ବ୍ୟବସାୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛି। ପୂର୍ବରୁ ବ୍ୟବସାୟ ପାଇଁ କେବଳ ଦୋକାନ ଓ ସ୍ଥାନୀୟ ଗ୍ରାହକଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା, ଏବେ ଇଣ୍ଟରନେଟ୍ ଓ ଡିଜିଟାଲ ମାଧ୍ୟମ ଦ୍ୱାରା ଦୂରରେ ଥିବା ଗ୍ରାହକଙ୍କ ପାଖରେ ମଧ୍ୟ ପହଞ୍ଚି ପାରୁଛୁ। ଅନଲାଇନ୍ ପେମେଣ୍ଟ, ଡିଜିଟାଲ ବିଜ୍ଞାପନ ଓ ସୋସିଆଲ ମିଡିଆ ବ୍ୟବହାର ଅଧିକ ସହଜ ଓ ବ୍ୟାପକ କରିଦେଇଛି।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ହେଲେ ସୋସିଆଲ ମିଡିଆ ଆଉ ଅନଲାଇନ୍ ପ୍ରଚାରକୁ ଆପଣ କିପରି ବ୍ୟବହାର କରୁଛନ୍ତି ଆପଣଙ୍କର ବ୍ୟବସାୟରେ?
0: ଆଜିର ସମୟରେ ସୋସିଆଲ ମିଡିଆ ବ୍ୟବସାୟ ପ୍ରଚାରର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଆମେ ଆମର ସାମଗ୍ରୀ ଓ ସେବା ସମ୍ପର୍କରେ ସୂଚନା, ଫଟୋ, ଭିଡିଓ ଅନଲାଇନ୍ ଦ୍ୱାରା ପ୍ରଚାର କରିପାରୁଛୁ। ଏହା ଦ୍ୱାରା ନୂଆ ଗ୍ରାହକଙ୍କ ପାଖରେ ସହଜରେ ପହଞ୍ଚି ପାରୁଛି। ଏହା ସହିତ ଗ୍ରାହକଙ୍କ ମତାମତ ଓ ପ୍ରଶ୍ନର ମଧ୍ୟ ଶୀଘ୍ର ଉତ୍ତର ଦେଇପାରୁଛୁ।
1: ହେଲେ ଭାଇନା, ଯଦି ଜଣେ ନୂଆ ବ୍ୟବସାୟ ବି କରିବ ତାହେଲେ ତାଙ୍କ ପାଇଁ ସବୁଠାରୁ ଜରୁରୀ ଗୁଣଟା କଣ ରହିଛି?
0: ଜଣେ ନୂଆ ବ୍ୟବସାୟୀଙ୍କ ପାଇଁ ଆତ୍ମବିଶ୍ୱାସ, ପରିଶ୍ରମ, ଧୈର୍ଯ୍ୟ, ସତ୍ୟନିଷ୍ଠା ଓ ନୂଆ କଥା ଶିଖିବାର ମନୋଭାବ ସବୁଠାରୁ ବହୁତ ଜରୁରୀ। ବ୍ୟବସାୟରେ ସବୁବେଳେ ସଫଳତା ମିଳିବ ନାହିଁ, ବେଳେବେଳେ ବିଫଳତା ମଧ୍ୟ ଆସିବ। ସେହି ସମୟରେ ହାର ନ ମାନି ପୁଣି ଥରେ ଚେଷ୍ଟା କରିବା ଦରକାର। ଗ୍ରାହକଙ୍କ ଆବଶ୍ୟକତା ବୁଝିବା ଓ ସମୟ ସହିତ ନିଜକୁ ପରିବର୍ତ୍ତନ କରିବା ମଧ୍ୟ ଜରୁରୀ।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ଯଦି ଜଣେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି ତାହେଲେ ସେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଦରକାର।
0: ହଁ,
1: ହେଲେ ଭାଇନା, ଆପଣ ଯୋଉ କହିଲେ ଧୈର୍ଯ୍ୟ ରଖିବାର ଅଛି, ପରିଶ୍ରମ କରିବାର ଅଛି, ତ ବ୍ୟବସାୟରେ ସଫଳତା ପାଇଁ ପରିଶ୍ରମ ଆଉ ଧୈର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ?
0: ହଁ, ବ୍ୟବସାୟରେ ସଫଳତା ପାଇଁ ପରିଶ୍ରମ ଓ ଧୈର୍ଯ୍ୟର ଭୂମିକା ଅତ୍ୟନ୍ତ ଆବଶ୍ୟକ। କୌଣସି ବ୍ୟବସାୟ ଗୋଟିଏ ଦିନରେ ସଫଳ ହୁଏ ନାହିଁ, ଏଥିପାଇଁ ନିରନ୍ତର ପରିଶ୍ରମ, ଯୋଜନା, ଅନେକ ସମୟରେ ଅପେକ୍ଷା କରିବାର ଧୈର୍ଯ୍ୟ ଆବଶ୍ୟକ। ମୁଁ ମଧ୍ୟ ବିଫଳତାରୁ ଶିଖିଛି, ମୋର ବିଶ୍ୱାସ ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ। ଧୈର୍ଯ୍ୟ ଆମକୁ ସଠିକ୍ ସମୟ ପର୍ଯ୍ୟନ୍ତ ଅଟକି ରହିବାର ଶକ୍ତି ଦିଏ।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ହେଲେ ଭବିଷ୍ୟତରେ ଆପଣ ବ୍ୟବସାୟକୁ ନେଇ କଣ ଯୋଜନା ରଖିଛନ୍ତି?
0: ହଁ, ଭବିଷ୍ୟତରେ ମୋ ବ୍ୟବସାୟକୁ ମୁଁ ଆହୁରି ବଡ଼ କରିବା ମୋର ଲକ୍ଷ୍ୟ। ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବା, ନୂଆ ପ୍ରଯୁକ୍ତିର ବ୍ୟବହାର କରିବା ଓ ଉନ୍ନତ ମାନର ସେବା ଦେବା ପାଇଁ ମୁଁ ଯୋଜନା କରୁଛି। ଭବିଷ୍ୟତରେ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ଦେବା ମଧ୍ୟ ମୋର ଇଚ୍ଛା। ମୋର ଲକ୍ଷ୍ୟ କେବଳ ଲାଭ କରିବା ନୁହେଁ, ବରଂ ସମାଜ ପାଇଁ ମଧ୍ୟ କିଛି ଭଲ କାମ କରିବା।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ହେଲେ ଭାଇନା, ଆପଣଙ୍କ ଯୋଉ ବ୍ୟବସାୟ କରୁଥିଲେ ସେ ବ୍ୟବସାୟ ଯାତ୍ରାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତଟା କଣ ଭାଇନା?
0: ମୋର ବ୍ୟବସାୟ

0: ଅଯୋଧ୍ୟା ଯାତ୍ରାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ହେଉଛି ଯେତେବେଳେ ପ୍ରଥମ ଥର ପାଇଁ ଜଣେ ଗ୍ରାହକ ମୋର କାମକୁ ପ୍ରଶଂସା କରିଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ମୋର ବ୍ୟବସାୟ ବିଷୟରେ କହିଥିଲେ। ସେହି ଘଟଣା ମୋତେ ଅଧିକ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା। ଏହା ସହିତ ବ୍ୟବସାୟର ପ୍ରଥମ ବଡ଼ ସଫଳତା ଓ ଗ୍ରାହକଙ୍କ ବିଶ୍ୱାସ ମିଳିବାର ମୁହୂର୍ତ୍ତ ଗୁଡ଼ିକ ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ।
1: ହେଲେ ଭାଇନା, ଆପଣ ବ୍ୟବସାୟ ଆଉ ପରିବାର ମଧ୍ୟରେ ସମୟର ସନ୍ତୁଳନ କିପରି ରଖୁଛନ୍ତି?
0: ବ୍ୟବସାୟ ସହିତ ପରିବାରକୁ ସମୟ ଦେବା ମଧ୍ୟ ମୋର ପାଇଁ ଅତ୍ୟନ୍ତ ଜରୁରୀ। ଏଥିପାଇଁ ମୁଁ ନିଜର କାର୍ଯ୍ୟକୁ ଯୋଜନାବଦ୍ଧ ଭାବରେ କରିବାକୁ ଚେଷ୍ଟା କରେ। କାର୍ଯ୍ୟ ସମୟରେ ବ୍ୟବସାୟ ଉପରେ ଧ୍ୟାନ ଦେବା ସହିତ ପରିବାର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ରଖେ। ପରିବାରର ସମର୍ଥନ ଓ ଭଲ ସମ୍ପର୍କ ମଣିଷକୁ ମାନସିକ ଭାବେ ଶକ୍ତି ଦିଏ। ତେଣୁ ମୋ ମତରେ ବ୍ୟବସାୟ ଓ ପରିବାର ଉଭୟ ସମାନ ଗୁରୁତ୍ୱ ଦେବା ଦରକାର।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ହେଲେ ଆପଣ ଆମ ଯୁବପିଢ଼ି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଲେ ଆପଣ କଣ ପରାମର୍ଶ ଦେଇପାରିବେ ଆମ ଯୁବପିଢ଼ିଙ୍କୁ?
0: ମୁଁ ଏତିକି କହିବାକୁ ଚାହିଁବି ଯେ ଯୁବପିଢ଼ି କହିବେ ଯେ ପ୍ରଥମେ ନିଜର ରୁଚି, ଦକ୍ଷତା ଓ ବଜାରର ଆବଶ୍ୟକତାକୁ ଭଲ ଭାବରେ ବୁଝନ୍ତୁ। କେବଳ ଅନ୍ୟକୁ ଦେଖି ବ୍ୟବସାୟ ଆରମ୍ଭ ନ କରି ଭଲ ଯୋଜନା ପ୍ରସ୍ତୁତ କରନ୍ତୁ। ଛୋଟରୁ ଆରମ୍ଭ କରି ଧୀରେ ଧୀରେ ବ୍ୟବସାୟକୁ ବଢ଼ାଇ ପାରିବେ। ବିଫଳତା ଆସିଲେ ଭୟଭୀତ ନ ହୋଇ ସେଥିରୁ ଶିକ୍ଷା ପାଆନ୍ତୁ। ପରିଶ୍ରମ, ଧୈର୍ଯ୍ୟ, ସତ୍ୟନିଷ୍ଠା ଓ ଆତ୍ମବିଶ୍ୱାସକୁ ସାଥି ରଖି ଆଗକୁ ବଢ଼ିଲେ ନିଶ୍ଚୟ ଭାବେ ସଫଳତା ପାଇବେ।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ହେଲେ ଭାଇନା, ଶେଷରେ ଆପଣଙ୍କ ଅନୁଭୂତିରୁ ଆମ ଶ୍ରୋତାମାନଙ୍କୁ କିଛି ପ୍ରେରଣାଦାୟକ ବାର୍ତ୍ତା ଦେଇପାରିବେ କି?
0: ହଁ, ବାଧ୍ୟରେ। ମୋର ଛୋଟ ଅନୁଭୂତିରୁ ମୁଁ ଏତିକି କହିବି, ଜୀବନରେ ସଫଳ ହେବା ପାଇଁ ପ୍ରଥମେ ନିଜ ଉପରେ ବିଶ୍ୱାସ ରଖନ୍ତୁ। ସଫଳ ପାଇବାର ରାସ୍ତାରେ ଅନେକ ବାଧା ଓ ବିଫଳତା ଆସିପାରେ, କିନ୍ତୁ ସେଥିପାଇଁ ନିଜର ଲକ୍ଷ୍ୟ ଛାଡ଼ିବା ଉଚିତ ନୁହେଁ। ଛୋଟ ସୁଯୋଗ ମଧ୍ୟ ଠିକ୍ ଭାବରେ ବ୍ୟବହାର କରନ୍ତୁ। ନିରନ୍ତର ଶିଖନ୍ତୁ ଏବଂ ପରିଶ୍ରମ କରନ୍ତୁ। ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସ୍ୱପ୍ନକୁ ସତ କରିବା ପାଇଁ ପରିଶ୍ରମ, ଧୈର୍ଯ୍ୟ ଓ ଦୃଢ ସଂକଳ୍ପର ଆବଶ୍ୟକ ରହିଛି।
1: ବହୁତ ସୁନ୍ଦର କଥା କହିଲେ ଭାଇନା। ଯଦି ଗୋଟେ ବ୍ୟକ୍ତି ନିଜର ବ୍ୟବସାୟକୁ ଆରମ୍ଭ କରିବାକୁ ଯାଉଛି କିମ୍ବା ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛି, ତାହେଲେ ତାର ଧୈର୍ଯ୍ୟ ଆଉ ପରିଶ୍ରମ ଆଉ ଦୃଢ ସଂକଳ୍ପ ହିଁ ଦିନେ ନା ଦିନେ ତାହାକୁ ଗୋଟେ ଭଲ ମଣିଷ କରାଇ ପାରିବ। ହେଲେ ଭାଇନା, ଆପଣଙ୍କର କିଛି ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇନା।
0: ମୁଁ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଦେଉଛି।
1: ହେଲେ ପୁଣି ଥରେ କେବେ କଥା ହେବା ଭାଇନା। ରହିଲି, ନମସ୍କାର।
0: ନମସ୍କାର।

0: ବର୍ତ୍ତମାନ ଶୁଣିବା ଆପଣମାନେ ପଠେଇଥିବା ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍ର ପ୍ରତି ଉତ୍ତର।
1: ଆମ ପାଖକୁ ପ୍ରଥମ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରୀ ଭାଇ ସୁନାରୀ ଷ୍ଟ୍ରିଟ 7/9/2026। ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ତନୁଜା ଖଡ଼ଗ୍ରାଏ ଆଉ ଅସ୍ମିତା ଷଡ଼ଙ୍ଗୀ। ସେ ପ୍ରଥମେ ଭାଷା ଉପରେ ଓଡ଼ିଆ ମାତୃଭାଷା ଉପରେ କହିଥିଲେ, ତାପରେ ନେଇ ଆସିଥିଲେ ଗୋଟିଏ ସୁନ୍ଦର ଆଲୋଚନା ସମୟ ବଡ଼ ବଳବାନ। ସତପତି ଭାଇଙ୍କ ସହ କଥା ହୋଇ ବହୁତ ସୁନ୍ଦର ଲାଗିଲା, ଆଲୋଚନାଟି ଶୁଣିକି ବହୁତ ଭଲ ଲାଗିଥିଲା। ରେଗିଂ ଉପରେ ଆଲୋଚନାଟି ହୋଇଥିଲା ମହାବିଦ୍ୟାଳୟ ବିଦ୍ୟାଳୟ ଆଡମିନିଷ୍ଟ୍ରେସନ ଏଣ୍ଡ ସଚେତନ ଆଉ ୱେର୍ନେସ୍ ଉପରେ ଆଲୋଚନାଟି ଶୁଣିକି ଭଲ ଲାଗିଥିଲା। ଦୁହିଁଙ୍କର ଉପସ୍ଥାପନାଟି ବହୁତ ଭଲ ଲାଗିଲା। ତେଣୁ ତନୁଜା ଖଡ଼ଗ୍ରାଇ ଆଉ ଅସ୍ମିତା ଷଡ଼ଙ୍ଗୀ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ।
0: ସେ ପୁଣି ଥରେ ମେସେଜ କରିଛନ୍ତି 8/9/2026। ଆଜିର ଯୁବବାଣୀ ପ୍ରୋଗ୍ରାମ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ କେ ସାଇଶ୍ରୁତି ଆଚାରୀ ଏବଂ ସ୍ମୃତି ପାଢ଼ୀ। ଉଭୟଙ୍କର ଉପସ୍ଥାପନାଟି ଶୁଣିକି ବହୁତ ଭଲ ଲାଗିଲା, ଆଜିର ବିଚାର ବହୁତ ଭଲ ଲାଗିଲା, ସାକ୍ଷାତକାର ଉପରେ ଆଲୋଚନାଟି ଶୁଣିଲି ଭଲ ଲାଗିଲା, ଉଭୟଙ୍କର ଉପସ୍ଥାପନା ଭଲ ଥିଲା, ଭଲ ଭଲ ବିଷୟରେ ସବୁ ଶୁଣିବାକୁ ମିଳିଲା। ସାକ୍ଷାତକାରଟି ନେଇ ଆସିଥିଲେ ଶ୍ରୁତି ଆଚାରୀ, ଖେଳ ପରିକ୍ରମା ଉପରେ ଶୁଣିଲି ବହୁତ ଭଲ ଲାଗିଲା। ତେଣୁ ଦୁହିଁଙ୍କର ଉପସ୍ଥାପନା ବହୁତ ଭଲ ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ସେ ପୁଣି ମେସେଜ କରିଛନ୍ତି 9/9/2026। ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ପ୍ରିୟଙ୍କା ଆଉ ନରେନ୍ଦ୍ର ଭାଇ। ଉଭୟଙ୍କର ଉପସ୍ଥାପନାଟି ଭଲ ହୋଇଥିଲା, ପ୍ରୋଗ୍ରାମ ମାଧ୍ୟମରେ ଥିବା ପ୍ରେମ ସମ୍ପର୍କରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା ହୋଇଥିଲା। ନରେନ୍ଦ୍ର ଭାଇ ସାକ୍ଷାତକାରଟି ଆଣିଥିଲେ ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବମାନେ କିପରି ସମ୍ମୁଖୀନ ହେବେ। ଏହି ସାକ୍ଷାତକାରଟି ଶୁଣିକି ବହୁତ ଭଲ ଲାଗିଲା। ସୋସିଆଲ ମିଡିଆ ଏଣ୍ଡ ଅଦର ବିଷୟରେ ଭଲ ଟପିକ୍ସ ଉପରେ ଆଲୋଚନାଟି ଶୁଣିକି ଭଲ ଲାଗିଲା। ତେବେ ଉପସ୍ଥାପନାରେ ଥିବା ପ୍ରିୟଙ୍କା ପାତ୍ର ଆଉ ନରେନ୍ଦ୍ର ଭାଇଙ୍କୁ ମୋର ଶୁଭେଚ୍ଛା ଆଉ ଧନ୍ୟବାଦ ଜଣାଇଦେବେ।
0: ସେ ପୁଣି ଥରେ ମେସେଜ କରିଛନ୍ତି 10

0: 9 2026। ଆଜିର ଯୁବବାଣୀ ପ୍ରୋଗ୍ରାମଟି ସ୍ପନ୍ଦନ ଅଗଣାକୁ ନେଇ ଆସିଥିଲେ ପୁଷ୍ପାଞ୍ଜଳି ଏବଂ ରେଶ୍ମା ମହାରଣା। ଉଭୟଙ୍କର ଉପସ୍ଥାପନା ଶୁଣିକି ବହୁତ ଭଲ ଲାଗିଲା। ପ୍ରତିକ୍ରିୟାରେ ସମସ୍ୟାର ସମାଧାନ ଆତ୍ମହତ୍ୟା କି, ଏହିସବୁ ବିଷୟରେ ଜାଣିକି ବହୁତ ଭଲ ଲାଗିଲା। ସମସ୍ତଙ୍କର ଏଡଭାଇସ୍ ଗୁଡ଼ିକ ବହୁତ ଭଲ ଲାଗିଥିଲା। ତେଣୁ ପୁଷ୍ପାଞ୍ଜଳି ଏବଂ ରେଶ୍ମା ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ।
1: ସେ ପୁଣି ମେସେଜ କରିଛନ୍ତି 12/9/2026। ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତି ପ୍ରଜ୍ଞା ପାତ୍ର ଆଉ ସାଇ ସ୍ୱସ୍ତିକ ପାଢ଼ୀ। ୱାର୍ଲଡ ଫାଷ୍ଟ ଏଡ୍ ଡେ, ଏହି ବିଷୟରେ କହୁଥିଲେ ସାଇ ସ୍ୱସ୍ତିକ। ଆଉ ଫାଷ୍ଟ ଏଡ୍ ବିଷୟରେ ଏମର୍ଜେନ୍ସି ଏଣ୍ଡ ଫାଷ୍ଟ ଏଡ୍ ଉପରେ ସଚେତନତା, ଆଉ ୟୁଥ ଭାଇମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଉପରେ ଭଲ ଭାବରେ କହିଥିଲେ। ଜାଗୃତି ସିଷ୍ଟର ଉତ୍କର୍ଷ ଯୋଜନା ବିଷୟରେ ବୁଝେଇଥିଲେ। ସାଇ ସ୍ୱସ୍ତିକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆଉ ମୁଖ୍ୟମନ୍ତ୍ରୀ କଳାକର ସହାୟତା ଯୋଜନା, ଏହିସବୁ ଶୁଣିକି ବହୁତ ଭଲ ଲାଗିଥିଲା। ତେଣୁ ସ୍ମୃତି ପ୍ରଜ୍ଞା ପାତ୍ର ଆଉ ସାଇ ସ୍ୱସ୍ତିକ ଭାଇଙ୍କୁ ମୋର ଶୁଭେଚ୍ଛା ଆଉ ଧନ୍ୟବାଦ।
0: ଧନ୍ୟବାଦ କେ ମୋହନ ରାଓ ଆଚାରୀ ଭାଇ, ଆମକୁ ଏମିତି ମେସେଜ କରି ଆମ ଉତ୍ସାହ ବଢାଉଥାନ୍ତୁ।
1: ତେବେ ସାଥୀ, ଶୁଣୁଥିଲେ ତ ଆପଣମାନେ ପଠେଇଥିବା ମେସେଜର ପ୍ରତ୍ୟୁତ୍ତର। ବର୍ତ୍ତମାନ ଶୁଣିବା କିଛି ଭଏସ୍ ଏସ୍ଏମ୍ଏସ୍।
2: ନମସ୍କାର, 6 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ବହୁତ ସରସ ସୁନ୍ଦର ଭାବରେ ଶୁଣିଲେ। ସନ୍ଧ୍ୟା କୁନି ଆସିଥିଲେ ଶ୍ରିୟା ପଟ୍ଟନାୟକ, ବର୍ଷାରାଣୀ ପଟ୍ଟନାୟକ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା, କିଛି ଜାଣିବା କଥା ଶୁଣିଥିଲେ, ଜାଣିବା କଥା ଥିଲେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ବିଶେଷ କରି ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ଏସ୍ଏନ୍ଏସ୍, ତା ସହିତ ସିମ୍ କାର୍ଡ, ତା ସହିତ ଏଟିଏମ୍, ଏ ସୁନ୍ଦର ବିଷୟବସ୍ତୁରୁ ଅନେକ କିଛି କଥା ଶିକ୍ଷା ଲାଭ ପାଇଛି ଯୁଗବାଣୀ ବିଭାଗରୁ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। କିଛି ହସ ବସା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ଆମ ଅତିଥି କ୍ରମରେ ନିୟମିତ ଶ୍ରୋତା ରମେଶ ସାନ୍ତରା ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ଉପସ୍ଥାପିକା ଶ୍ରିୟା ପଟ୍ଟନାୟକ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣା ଦେବେ। ରମେଶ ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ଏବଂ ସୁନ୍ଦର ଭାବରେ କୁଶ୍ରୀ ଉପଚାରିଥିଲେ ଶ୍ରିୟା ପଟ୍ଟନାୟକ, ଏବଂ ସୁନ୍ଦର କୁଶ୍ରୀଙ୍କ ଉତ୍ତର ଦେଇଥିଲେ ରମେଶ ଭାଇ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଯଦି ରମେଶ ଭାଇ ଯଦି ଗୋଟେ ସୁନ୍ଦର ଗୀତରେ ଯଦି ଗାଇଥାନ୍ତେ ତାହେଲେ ଟିକେ କାର୍ଯ୍ୟକ୍ରମ ଟି ଚାନ୍ଦ ଚାନ୍ଦ ଲଗିଥାନ୍ତା, ଯେହେତୁ ଏତେ ସୁନ୍ଦର ଆଲବମ୍ ଗୀତ ଗୁଡିକ କହନ୍ତି। ଯୋଉ ଗୀତ ଗାଇଲେ ବି ବାବୁ ସୁପ୍ରିୟ କଣ୍ଠ ଶୁଭିବ, ଯୋଉ ଗୀତ ଗାଇଲେ ବି ବାବୁ ସୁପ୍ରିୟଙ୍କର ସୁର ଶୁଭିବ, ସେଥିପାଇଁ ମୁଁ ରିକ୍ୱେଷ୍ଟ କରୁଛି ଯେ ଆଉ ଯଦି ଭବିଷ୍ୟତରେ କେବେ ଯଦି ସମ୍ଭବ ମିଳେ, ଯଦି ରମେଶ ଭାଇଙ୍କ ସହ ସାକ୍ଷାତ କରାଯାଇଥାନ୍ତା, କି ଆପଣ ଯୋଉ ସମୟରେ ରମେଶ ଭାଇଙ୍କ ସହ ସାକ୍ଷାତ କରିବେ ଭବିଷ୍ୟତରେ, ନିହାତି ଭାବରେ ଗୋଟେ ସୁନ୍ଦର ଗୀତଟେ ଗାଇଦେଲେ ଆଉ ଟିକେ ନିହାତି କାର୍ଯ୍ୟକ୍ରମଟି ଚାନ୍ଦ ଚାନ୍ଦ ଲଗେଇଦେବ, ଏଇଟା ଆମର ଛୋଟିଆ ରିକ୍ୱେଷ୍ଟ। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 8 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ କେ ସାଇ ଶ୍ରୁତି ଆଚାର୍ଯ୍ୟ ଶ୍ରୁତି ପାଣି, ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ସମ୍ପାଦକ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ନିରକ୍ଷରତା ଏକ ସାମାଜିକ କଳଙ୍କ କି, ଏହି ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଖେଳ ହିଁ ଜୀବନ, ଏହି ସୁନ୍ଦର ବିଷୟବସ୍ତୁ ଉପରେ ନିରଞ୍ଜନ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ କେ ସାଇଶ୍ରୁତି ଆଚାରୀ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ପ୍ରତା ଜଣାଇ ଦେବେ। ଖେଳ ହିଁ ଜୀବନ, ଏ ସୁନ୍ଦର ବିଷୟବସ୍ତୁ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। କିଛି ଖେଳ ପରିକ୍ରମା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ବିଶ୍ୱ ସାକ୍ଷରତା ଦିବସ, ଆଜିର ବିଶ୍ୱସତ ସମ୍ପର୍କ ସୁନ୍ଦର ବିଷୟବସ୍ତୁଟି ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 9 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ନରେନ୍ଦ୍ର ହରିଜନ ଓ ପ୍ରିୟଙ୍କା ପାତ୍ର, ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ପରୀକ୍ଷା ଓ ପ୍ରତିଯୋଗିତାର ଚାପ, ଯୁବପିଢ଼ି କେମିତି ସମ୍ମୁଖୀନ ହେବେ, ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ନରେନ୍ଦ୍ର ହରିଜନ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇ ଦେବେ। ପରୀକ୍ଷା ଓ ଚାପ ମୁକ୍ତକୁ ନେଇକି ଅନେକ କିଛି କଥା ସେ ଭଉଣୀଙ୍କ ପାଖରୁ ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋର ପ୍ରିୟ କାର୍ଯ୍ୟକ୍ରମ ଗୀତ ସୁରେ ମଧୁଜରେ ଶୁଣିଥିଲି, ଯେଉଁ ବିଷୟବସ୍ତୁ ଉପରେ ଆପଣମାନେ ଆଲୋଚନା କରିଥିଲେ, ଏବଂ ସୁନ୍ଦର ସୁନ୍ଦର ଆଲବମ୍ ଏବଂ ଚଳଚ୍ଚିତ୍ର ଗୀତ ଗୁଡ଼ିକ ଆପଣମାନେ ପ୍ରଚାର ପ୍ରସାର କରିଥିଲେ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏ ସମ୍ଭାର କାର୍ଯ୍ୟକ୍ରମ ପାଇଁ ମୋର ଛୋଟିଆ ରିକ୍ୱେଷ୍ଟ ଅଛି, ମୁଁ ମଝିରେ ଆପଣଙ୍କୁ ରିକ୍ୱେଷ୍ଟ କରିଥିଲି କି ଯେ ଯେଉଁ ସମୟରେ ଆପଣମାନେ ଗୀତ ସୁରେ ମଧୁଜରେ ପ୍ରଚାର କରୁଛନ୍ତି, କିଛି ପୁରୁଣା ଚଳଚ୍ଚିତ୍ର ଗୀତ, କିଛି ନୂଆ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତି ବୋଲି, କେବଳ ଆପଣମାନେ କ'ଣ କରୁଛନ୍ତି, ନୂଆ ନୂଆ ଗୀତ ପ୍ରଚାର କରୁଛନ୍ତି, କି ଯଦି ପ୍ରଚାର କରୁଛନ୍ତି କେବଳ ଆଲବମ୍ ଗୀତ ଗୁଡ଼ିକ ପ୍ରଚାର କରୁଛନ୍ତି, ଯଦି ନୂଆ ପୁରୁଣା ଦୁଇଟା ମିଶାଇକି ଯଦି ଗୋଟେ କାର୍ଯ୍ୟକ୍ରମ

0: ପ୍ରଚାର ପ୍ରସାର କରତେ, ତାହେଲେ ଆର୍ଟିକେ ଶୁଣିବାକୁ ବହୁତ ଖୁସି ଲାଗନ୍ତା। ହଁ, କେତେବେଳେ ଖାଲି ନୂଆ ନୂଆ ଖାଲି ପ୍ରଚାର କରୁଛନ୍ତି, କେତେବେଳେ ଖାଲି ପୁରୁଣା ପୁରୁଣା ପ୍ରଚାର କରୁଛନ୍ତି, ସେଥିପାଇଁ କାର୍ଯ୍ୟକ୍ରମ ମୋତେ ଭଲ ଲାଗୁନାହିଁ। ଆଉ ଯଦି ମୋର ମତାମତକୁ ଯଦି ଆପଣମାନେ ରକ୍ଷା କରିକି ଯଦି କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିବେ, ତାହେଲେ ନିହାତି ଆଉ ଶୁଣିବାକୁ ଟିକେ ବହୁତ ଖୁସି ଲାଗିବ। ଆପଣ ନୂଆ ପୁରୁଣା ମିଶେଇକିରି ଫିଲ୍ମ ଗୀତ ହଉ କି ଆଲବମ୍ ଗୀତ ହଉ କି ଯେକୌଣସି ଗୀତ ହଉ, ଆପଣମାନେ ମିଶେଇ ମିଶେଇକିରି ଯେଉଁ ସମୟରେ ଗୀତ ସ୍ୱରେ ମଧୁର ଦେଉଛନ୍ତି, କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି, ଯେଉଁ ସମୟରେ ଆପଣମାନେ ଗୀତ କଥା ଦେଉଛନ୍ତି କି ଅଥବା କିଛି କଥା କିଛି ଗୀତ କରୁଛନ୍ତି କି ଯେକୌଣସି କାର୍ଯ୍ୟକ୍ରମ ଆପଣ କରୁଛନ୍ତି, ନୂଆ ପୁରୁଣା ମିଶ୍ର କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରନ୍ତୁ, ତା ନିହାତି ଭାବେ ଟିକେ ଶୁଣିବାକୁ ଖୁସି ଲାଗିବ। ଏ ମତାମତକୁ ନିହାତି ଭାବରେ କାର୍ଯ୍ୟକାରୀ କରିବାର ଆଶା ବିଶ୍ୱାସ କରୁଛି ଏବଂ ଏହାର ସଠିକ ଉତ୍ତର ଦେବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ମୋଟାମୋଟି କହିବାକୁ ଲାଗେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 10 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରିଶ୍ମା ମହାରଣା, ପୁଷ୍ପାଞ୍ଜଳି ଗୌଡ଼ା, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱ ଆତ୍ମହତ୍ୟା ଦିବସ, ଏହି ସୁନ୍ଦର ବିଷୟବସ୍ତୁ ପ୍ରତି କିଛି କଥା ଜାଣିବାକୁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ ଆଜିର ବିଶେଷତା ସମ୍ପର୍କରେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସୁନ୍ଦର ଆଲୋଚନାଟେ ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ସମସ୍ୟାର ସମାଧାନ ଆତ୍ମହତ୍ୟା କି। ଏହି ସୁନ୍ଦର ବିଷୟବସ୍ତୁରେ ଅନେକ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ ଏବଂ ଅନେକ ଉପସ୍ଥାପକ ଉପସ୍ଥାପିକା କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିଲେ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଉ ଯେଉଁ ବିଷୟବସ୍ତୁ ଉପରେ ଆଜି ଆଲୋଚନା କରାଗଲା ଏବଂ ଯେଉଁ ବିଷୟବସ୍ତୁ ଉପରେ ଆପଣମାନେ ଆଜିକା କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିବେ ଆତ୍ମହତ୍ୟାକୁ ନେଇକିରି, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏବଂ ମୁଁ ସିଧାସଳଖ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରୁଛି ମୁଁ ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ଯେ ଯେଉଁଦିନ ଯେଉଁ ଭଲ ଭଲ ବିଷୟବସ୍ତୁ ପଡ଼ୁଛି, ଯେଉଁଦିନ ଯେଉଁ ଭଲ ଭଲ ଡେ ଆସୁଛି, ଏଇ ଡେ ଉପଲକ୍ଷେ କିରି ଆପଣମାନେ ଏକ ସୁନ୍ଦର ଆଲୋଚନା ମାନେ ରଖନ୍ତୁ କି ତଥା ଏମିତି ଭାବରେ ସାକ୍ଷାତକାର ମାନେ କରନ୍ତୁ, ତାହା ଶୁଣିବାକୁ ବହୁତ ଖୁସି ଲାଗିବ। ମୋଟାମୋଟି କହିବାକୁ ଆଜି ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ବହୁତ ଖୁସି ଲାଗିଛି, ସେଥିପାଇଁ ସୁନ୍ଦର ଉପସ୍ଥାପନ କରିଥିବା ଉପସ୍ଥାପକ ଉପସ୍ଥାପିକା ଏବଂ କାର୍ଯ୍ୟକ୍ରମ ମୁଖ୍ୟ ଦାୟିତ୍ୱ ରଞ୍ଜନ ସାର୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। 11 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟାଙ୍କା ପାତ୍ର, ସେଲିମ ଖାନ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ଶୁଣିଥିଲେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡି ଲାଞ୍ଚଡ ଭୋଇ କହୁଛି ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ, ଆଜି ପାଇଁ ରହୁଛି, ନମସ୍କାର।
1: ଧନ୍ୟବାଦ ନୀଳାଞ୍ଚଳ ଭାଇ ଭାଇ, ଆମକୁ ପ୍ରତିଦିନ ଏପରି ଭଏସ୍ SMS ପଠାଇ ଆମକୁ ଏହିପରି ଉତ୍ସାହିତ କରନ୍ତୁ।
2: ବର୍ତ୍ତମାନ ତ ଶୁଣିଲେ ସାଥୀ କିଛି SMS ଏବଂ ଭଏସ୍ SMS। ବର୍ତ୍ତମାନ ଶୁଣିବା ସାଥୀ ହସ ପସରା, ଏରେ ଏରେ ସ୍କୁଲକୁ ଗଧ ଧରିକି କଣ ଆସିଛୁ?
3: ଦିଦି ଆପଣ ତ ସେଦିନ କହୁଥିଲେ ନା ମୁଇଁ ବଡ଼ ବଡ଼ ଗଧକୁ ପୁଣି ମଣିଷ କରିକି ଛାଡ଼ି ଦେଇଛି ବୋଲିକି ନା, ସେଥିପାଇଁ ଗଧକୁ ଧରିକି ଆସିଛି, ତାକୁ ବି ମଣିଷ କରିକି ନା ଛାଡ଼ିବି ବୋଲିକି ନା।
2: ହେ କଣ କହିଲୁ ତୁ, ମୁଁ ସେମିତି କହିଦେଲି ବୋଲି ତୁ ଗଧକୁ ଧରି ପଳେଇ ଆସିବୁ?
3: ହଁ,
2: ବାଡି କୁଆଡେ ଗଲା କି?
3: ନାଇଁ ନାଇଁ ନାଇଁ, ପଳେଇ ଯାଉଛି ପଳେଇ ଯାଉଛି।
2: ଏରେ ସ୍ମୃତି, ଗୋଟେ କଥା ଶୁଣିଲୁ?
3: କଣ ଦିଦି?
2: ଆରେ ଆମେ ପ୍ଲାନ କରିଛୁ ପରା, ଆମ ସବୁ ଟ୍ୟୁସନ ପିଲାମାନେ ସବୁ ଟ୍ରିପ୍ ଯିବା ବୋଲି।
3: ଟ୍ରିପ୍ ଯିବା? ବଢିଆ କଥା ତ, ହେଲେ କୁଆଡେ ଯିବା ଦିଦି ଟ୍ରିପ୍?
2: ସମ୍ବଲପୁର ଟିକେ ଯାଇଥାନ୍ତେ।
3: ହଁ ଦିଦି, ମତେ ତ ଏ କୋରାପୁଟ ଘାଟି ଛାଡୁନାହାନ୍ତି, ମତେ ସମ୍ବଲପୁର ଛାଡ଼ିବେ କି ଦିଦି? ନାଇଁ ନାଇଁ, ଥାଉ ମୁଁ ଆଇବି ନାହିଁ।
2: କି କଥା କହୁଛୁ?
1: ଶୁଣୁଥିଲେ ତ ସାଥୀ ହସ ପସରା, ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା ବିଷୟରେ।
2: ପ୍ରଥମେ ଶୁଣିବା ସାଥୀ ଆମ ସମ୍ବିଧାନ। ଭାରତର ସମ୍ବିଧାନ ହେଉଛି ଦେଶର ସର୍ବୋଚ୍ଚ ଆଇନ ଏବଂ ଭାରତୀୟ ଗଣତନ୍ତ୍ରର ଆଧାର। ଏହା ଏକ ଲିଖିତ ଦସ୍ତାବେଜ ଯାହା ଦେଶର ରାଜନୈତିକ ସିଦ୍ଧାନ୍ତ, ସରକାରୀ ଗଠନର ରୂପରେଖ ପ୍ରକ୍ରିୟା ଏବଂ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ କରିଥାଏ। ଏହା ନଭେମ୍ବର 26, 1949 ଗୃହୀତ ହୋଇଥିଲା ଏବଂ ଜାନୁଆରୀ 26, 1950 ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସମ୍ବିଧାନ ଲେଖିବା ପାଇଁ ପ୍ରାୟ 2 ବର୍ଷ 11 ମାସ 17 ଦିନ ସମୟ ଲାଗିଥିଲା। ଡକ୍ଟର B.R. ଆମ୍ବେଦକର ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ଥିଲେ। ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ୱାଧୀନତା, ସମତା ଓ ଭାଇଚାରାର ମୂଲ୍ୟବୋଧ ଶିଖାଏ। ଏହା ନାଗରିକଙ୍କୁ ମୌଳିକ ଅଧିକାର ଦେବା ସହିତ ଦେଶ ଓ ସମାଜ ପ୍ରତି ଆମର କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନ କରାଏ। ତେଣୁ ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଏହା ଆମ ଗଣତନ୍ତ୍ରର ମୂଳ ଆଧାର।
3: ତାପରେ ଶୁଣିବା ସାଥୀ ଆମ ବିଧାନସଭା। ଗଣତନ୍ତ୍ରରେ ଲୋକମାନଙ୍କର ମତ ଓ ସ୍ୱରକୁ ଗୁରୁତ୍ୱ ଦିଆଯାଏ। ଆମ ରାଜ୍ୟର ଲୋକମାନେ ନିଜ ଅଞ୍ଚଳର ପ୍ରତିନିଧିମାନଙ୍କୁ ଭୋଟ ଦେଇ ବିଧାନସଭା

0: ପଠାନ୍ତି। ଏହି ନିର୍ବାଚିତ ପ୍ରତିନିଧିମାନେ ହେଉଛନ୍ତି ବିଧାୟକ ବା ଏମ୍ଏଲ୍ଏ। ବିଧାନସଭା ହେଉଛି ଆମ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନକାରୀ ସଂସ୍ଥା। ଏଠାରେ ରାଜ୍ୟର ବିଭିନ୍ନ ସମସ୍ୟା, ଲୋକଙ୍କର ଆବଶ୍ୟକତା ଓ ବିକାଶ ସମ୍ପର୍କରେ ଆଲୋଚନା ହୁଏ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାସ୍ତାଘାଟ, ନିଯୁକ୍ତି ଭଳି ଅନେକ ବିଷୟ ସମ୍ବିଧାନରେ ଉଠିଥାଏ। ବିଧାନସଭାରେ ସରକାରଙ୍କର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ମଧ୍ୟ ପଚରାଯାଏ। ବିରୋଧୀ ଦଳ ବିଭିନ୍ନ ଲୋକ ସମସ୍ୟାକୁ ଉଠାଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରନ୍ତି। ଏହି ଆଲୋଚନା ଓ ତର୍କ ବିତର୍କ ମାଧ୍ୟମରେ ଗଣତନ୍ତ୍ର ଆହୁରି ସୁଦୃଢ଼ ହୁଏ। ତେଣୁ ବିଧାନସଭା କେବଳ ଏକ ଭବନ ନୁହେଁ, ଏହା ହେଉଛି ଜନସାଧାରଣଙ୍କର ସ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ।
1: ଶୁଣିଲେ ସାଥୀ, ଜାଣିବା କଥା, ବର୍ତ୍ତମାନ ତ ସମୟ ସରିଆସିଲାଣି, ଯିବା ପୂର୍ବରୁ ଜାଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ସାଥୀ, ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟ, ଯାହାର ବିଷୟ ରହିଛି ରାଷ୍ଟ୍ରଭାଷା ହିନ୍ଦୀ, ଏବଂ ଗପସପରେ ଶୁଣିବେ ଏକ ସାକ୍ଷାତକାର ଯୁବକବିଙ୍କ ଉପରେ, ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା ବିଷୟରେ।

0: ସାଙ୍ଗସାଥୀ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇବାକୁ ଯେପରି ନ ଭୁଲନ୍ତି। ଆମ ପାଖକୁ ମେସେଜ ଭଏସ୍ ମେସେଜ ପଠାଇବା ପାଇଁ ଆମ ନମ୍ବରଟି ହେଉଛି
1: 9438268568।
0: ଆଉ ମେଲ୍ ମାଧ୍ୟମରେ ପଠାଇବା ପାଇଁ ଆମ ମେଲ୍ ଆଇଡିଟି ହେଉଛି
1: airjoypur@gmail.com।
0: ତେବେ ସାଥୀ, ସମୟ ତ ଇସାରା ଦେଲାଣି, ପୁଣି ଥରେ ଭେଟିବୁ ଏକ ନିଆରା ସନ୍ଧ୍ୟାରେ। ଆଜିର ସୁରଭି କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆଉ ମୁଁ ମେହେକ ମିଶ୍ର।
0: ରହିଲୁ ସାଥୀ, ନମସ୍କାର।
2: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଚୈତିଜନ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଉପସ୍ଥାପନା କରିଛନ୍ତି ସୁଧୀର କୁମାର ଦାସ ଏବଂ ରାଜକୁମାର ମହାନ୍ତି, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଏବଂ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପେନୋ ମାଝି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ଏବେ ଯୋଗ୍ୟ ହୋଇଗଲା ଅଛ, ବୟସ ହେଲା ଅଛେ, 18 ବର୍ଷ ହେଲେ ଆମର ଦେବାର ଯୋଗ୍ୟ ଅଛେ, ହେଲେ ପ୍ରଧାନମନ୍ତ୍ରୀ ଯୋଜନା ତାନେ ମିଶା ତାକେ ଆବେଦନ ତ ଏବେ ସରିଗଲା, ଏବେ ଆମର ଯଦି ନ୍ୟାୟ ତାର ନାଁ ଲିଷ୍ଟ ତାନେ ନାହିଁ ବୋଲେ ଏବେ ଫର୍ମ ଗୋଟେ ବ୍ଲକ ତାନେ ମିଲ୍ସି,
1: ଆଜ୍ଞା
0: ସେଇ ଫର୍ମ ଆବେଦନ କରିକିରି ଲେଖାଲେଖି କରି ତାର ଆଧାର କାର୍ଡ ଆରି ତାର ବ୍ୟାଙ୍କ ପାସବହି ସବୁ ଧରିକିରି ଆମର ସିପି ବୋଲିକିରି ବ୍ଲକ କମ୍ପ୍ୟୁଟର ବାବୁ ଅଛେ, ପ୍ରଥମ ବ୍ଲକ ବିଡିଓ
1: ଆଜ୍ଞା
0: କେ ଦେଖା କରି ସେଟା ସିପି କେ ବିଡିଓ ଦେଲେ ସେଟା ଚଗାଇ
1: ଆଉ
0: ଦେବେ
1: ଏଟା ଅନଲାଇନ୍ ରେ ଆପ୍ଲାଏ କରିହେବ?
0: ଅନଲାଇନ୍। ନିଆ ଆଜ୍ଞା ଏବେ ସରିଗଲା ବି ଅନଲାଇନ୍, ଏବେ ବ୍ଲକ ତାନେ ଏକା ଯିବାର ଅଛେ, ବ୍ଲକ ଭିତର
1: ଆଜ୍ଞା
0: ବୋଲେ ଆରି ମ୍ୟୁନିସିପାଲିଟି ବୋଲେ ମ୍ୟୁନିସିପାଲିଟି ଭିତରେ ଯିବାର ଅଛେ।
1: ଆଜ୍ଞା
0: ଆଜ୍ଞା ହେଲେ ବାବୁ,
1: ରହୁଛି, ଧନ୍ୟବାଦ, ନମସ୍କାର, ଜୁହାର
0: ଆଜ୍ଞା,
2: ଜୁହାର
0: ଜୁହାର
2: ଜୁହାର।
0: ଜୁହାର
2: ହେଲେ ବାବୁ, ଏବେ ଦେଖା ତମେ କହିଲା ସେ ଜନ ସେ ବସ୍ତି ଲଗରେ ହେଲେ ତହସିଲଦାର ବାବୁକେ ଯିବା ଯାଇକରି କହିବାର ଅଛେ ବୋଲି,
0: କହିବାର
2: ହେଲେ ଏବେ ଜନ ଆମେ ଗ୍ରାମ ପଞ୍ଚାୟତ ଲଗେ କରଲୁନି, ଆମର ଘରେ 4ଟା ପିଲା ଅଛତ, 4ଟା ପିଲା ଥାନ ଗୋଟେ ପିଲାକେ ବିକଳାଙ୍ଗ ହେଲା ଅଛେ।
0: ଉଠାଇ ଦିଅନ୍ତୁ।
2: ହ୍ୟାଲୋ ରେଡିଓ କେ ପଚାରୁ।
3: ହ୍ୟାଲୋ ଦିଦି, ଜୁହାର ଲାଗୁ।
2: ଜୁହାର ଜୁହାର ଦିଦି, କେନ୍ତା ରା ଚାଷ? ହ୍ୟାଲୋ
0: ସ୍ୱର୍ଣ୍ଣପ୍ରଭା ମ୍ୟାଡାମ, କେନ୍ତା ରା ଚାଷ? କିଏ କହିଲାସନି? କୁନ୍ ଦିନ କହିଲାସନି? ଜୁହାର ଜୁହାର ଜୁହାର।
3: ବରଗଡ଼ ସ୍ୱର୍ଣ୍ଣପ୍ରଭା
0: ଆଲେ ଆଜିର ପର୍ସନ କାଇଟା ଅଛେ ଆଜ୍ଞା, ଆମ ବସଲା ଅଛ ପାତାରାବେ।
3: ହଁ ମାମା ଆଜ୍ଞା ନମସ୍କାର।
0: ନମସ୍କାର ନମସ୍କାର
3: ଆଜ୍ଞା, ମୋର ପ୍ରଶ୍ନ ହେଲା, ଆମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇ ସାରିଛୁ ମାଙ୍କ ଘରେ, ଆଉ ଛାତ ଘର କରିଛୁ, ଆଉ ଅଧା ଆମର ଆହୁରି ମାଟି ଘର ଅଛି, ତ ଆମେ 2ଟା ଭଉଣୀ ଅନମ୍ୟାରେଜ୍ ଅଛି, ତ ଆମକୁ ବି ଆଉ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା କଲେ ଆଜ୍ଞା।
0: ଅଲପ ଶୁଣିଲା ପରା କହିଲେ ଏଇଟା ମ୍ୟାଡମ ସୁନିତ ନା ଆଇଲାନି,
2: ଭଲ କରି ଶୁଭଲାନି ନା ଶୁଭଲାନି ବୋଲି କରି କହିଲେ ଆଇନି
3: ନା?
0: ନାଇଁ ନାଇଁ, ଭଲ କରି ଖଣ୍ଡେ କୁହା, କିଲେର ଶୁଭେ ନାଇଁ ବୋଇଲେନି, ଶୁନେ ନାଇଁ।
3: ହଁ ହେଲା, ଏବେ
0: ହଁ ହଁ ହଁ କୁହା ସମାନ।
3: ହଁ ଆଜ୍ଞା ନମସ୍କାର, ପ୍ରଶ୍ନ ହେଲା, ଆମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଗରୁ ପାଇ ସାରିଛୁ ମୋ ମାର ନାମରେ, ତ ତାଙ୍କ ନାଁରେ ଘର ଆସିଲା ଚାରି ପଡ଼ିଛି ହାତ ଘର, ଆଉ ଅଧା ମାଟି ଆମର ଅଛି, ଆଉ ଆମେ 2ଟା ଭଉଣୀ ଆମ ମ୍ୟାରେଜ୍ ଅଛି, ତ ଆମ ନାମରେ ଆପ୍ଲାଏ କଲେ ଆମ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଆମେ ପାଇପାରିବୁ କି?
0: ମ୍ୟାଡମ ଏବେ ଅନ୍ତୋଦୟ କାର୍ଡ ଯଦି ରେସି 2 ଭଉଣୀ ଭିତରେ କି ମାର ଥାନେ ବୋଲେ ଅନ୍ତୋଦୟ କାର୍ଡ ରେ ଗୋଟେ ଲୋକେ ଦେଇକି ଆସି, ମ୍ୟାଡମ ଅନ୍ତୋଦୟ କାର୍ଡ ନା ରହିଲେ ନା ଆଏ, ଯଦି ଅବିବାହିତ ଅଛ ସେ ସାର୍ଟିଫିକେଟ ମାନ ଦେବାକୁ ପଡ଼ସି ଯେ ଏତିକି ବରଷ ଅଛେ, ଆମେ ଏତିକି ବରଷ ହେଲା ବେ ଆମେ ଆଜି ଯାକ ବିବାହ ନା ହଉ ବୋଲିକି, ତମ ପେନସନ ମିଳିଲାନି କି ମ୍ୟାଡମ? ପେନସନ ଅବିବାହିତ ଅବିବାହିତ କେ ପେନସନ ଟା ମିଶା ଦେବୁଛୁ ଆମେ? ନାଇଁ ମା କେ ନାଇଁ, ତମ ମନ କେ ମିଳିଲାନି କି ନାଇଁ? ମିଳିଲାନି ହେଲେ ସେଇ ହିସାବେ ତମେ ଗୋଟେ ଲୋକ ଆପ୍ଲାଏ କରକେ ପାରାସ, ଯେ ଆମେ 2 ଭଉଣୀ ଅଛୁ ଆରି ମାର ଘରେ ତ ସାନ ଭଉଣୀ କି ବଡ ଭଉଣୀ ରେସି, ଆରି ମୋକେ ଘର ଦୁଆର ନାଇଁ, ମୋକେ ଗୋଟେ ଘର ଦେବାର ଅଛେ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାନେ ଆବେଦନ କରବାର ଅଛେ। ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ବୋଲେ ଅନ୍ତୋଦୟ କାର୍ଡ ରହିଲେ ଏକା ସେଟା ନିହାତି ନିଡ଼ି ପର୍ସନ, ନିଡ଼ି ପର୍ସନ ବୋଲେ ଆମର ବିକଳାଙ୍ଗ ବିଧବା ମା ମାନକେ ଦେଇକି ଅଛି ସେଟା ମାନ।
3: ଆଜ୍ଞା
0: ସେ ଫୋନ କରିଥିଲୁ, ଧନ୍ୟବାଦ ଲାଗ, ଜୁହାର ଲାଗ,
3: ଧନ୍ୟବାଦ।
0: ଜୁହାର ଜୁହାର।
2: ହେଲେ ବାବୁ, ମୁଇଁ ପଚାରିଦେଲି ଏବେ ଯେନ୍ ବସ୍ତି ଲଗର କାତା ତ କହିଲା, ଏବେ ଯେ ଗ୍ରାମ ପଞ୍ଚାୟତ ଲଗେ ଗୋଟେ ଘରେ 4ଟା ଭାଇ ଅଛତ, ଯେ ଗୋଟେ ପିଲା ବିକଳାଙ୍ଗ ଅଛେ, ହେଲେ ସେମିତି ଲୋକର ଜାଗା ଆଗତୁ ତ ପ୍ରଧାନମନ୍ତ୍ରୀ ଥାନେ ମିଳିଲା ଅଛେ, ହେଲେ ବାକି ଯେନ୍ ପିଲାମାନେ ଅଛ ଜାଗା ମୂଷା ନାହିଁ, ସେଟା କେମିତି କରବାର ହେଇସି?
0: ଏବେ ଯେନ୍ 4 ଲୋକ ଯଦି 4 ଭାଇ କି 3 ଭାଇର ଭାଇ କି 2 ଭାଇ ମିଶାର ଭାଇ ଗୋଟେ ଘର ତ ମିଳିଲା ଅଛେ, ଆରି ଗୋଟେ ତ ବିବାହ ହେଲେ ତାକେ ଘର ଦ୍ୱାର ଦରକାର ଏକା, ହେଲେ ସେ ତାର ଯଦି ଏବର ଆମର ଯେଉଁ ସର୍ଭେ ହେଲା ସେଠି ଯଦି ଆବେଦନ ଲିଷ୍ଟ ରେସି ନା ଯଦି ମଞ୍ଜୁର ହେଲା ଅଛେ ବୋଲେ ସିଏ ଗୋଟେ ଲେଖିକିରି ଦେସି ତହସିଲଦାର କେ, ଆଜ୍ଞା ମୋର ନାଁ ଥାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଞ୍ଜୁର ହେଲା ଅଛେ, ମୋକେ ଘର କରବାକ ଯେ ଜାଗା ନିଆଇ ବୋଲିକିରି ଲେଖିକିରି ଦେଲେ ତହସିଲଦାର ବାବୁ ଆରଆଇ ବାବୁକେ ଅର୍ଡର କରସି ଯେ ଏକ୍ଚୁଆଲି ଆମର ଗାଁ ବସ୍ତି ଜାଗା ଅଛେ କି ନାଇଁ, ଅଲପ 2 ସେଣ୍ଟ କି 3 ସେଣ୍ଟ କି 4 ସେଣ୍ଟ।

0: ତାକେ ଯେଉଁ ହିସାବ ସରକାରୀ ହିସାବ ଦେବାର ଅଛି ସେଇ ହିସାବରେ ସେମାନେ ଗାଁ ବସ୍ତି ଭିତରେ ଖୋଜିକରି ଆର୍ଆଇ ରେଡି କଲେ ସେଟାକେ ତହସିଲଦାରକେ ସବମିଟ୍ କରବାଇ ବୋଲେ ଦେବାଇ ଇ ଜାଗା ଅଛେ ଆର୍ ଇଟା ଏକା ଖାଲି ଅଛି ଦୁଇ ସେଣ୍ଟ ବୋଲେ ସେଟା ତହସିଲଦାର ସେଇ ହିସାବରେ ତାକେ ଅର୍ଡର କରସି ଯେ ଗାଁ ବସ୍ତି ଇ ଜାଗା ତାନେ ତୁଇ ଘର କରିବିସ ବୋଲି ତାକେ ମ୍ୟାପ୍ ଟ୍ରେସ୍ ମ୍ୟାପ୍ ଆର୍ ତାର ନାଁ ଗାଁ କରିକିରି ତାକେ ଦେବାଇ
1: ବୋଲେ ଏତେ ସୁବିଧା ଆମର ସରକାର ଏଇଟା ଏବେ ଯେଉଁଟା କହିଲା ସେଟା ଅନ୍ତର୍ଜୟ କାର୍ଡ ଥାନେ ହେଇସି କି ପ୍ରଧାନମନ୍ତ୍ରୀ ଯୋଜନା ଥାନେ
0: ଯୋଡ଼େକ ଯୋଜନା ଥାନେ ମିଶାଇଛି ଏବେ ମୁଖ୍ୟମନ୍ତ୍ରୀ ଆମର ଯେଉଁ ଆବାସ ଯୋଜନା ଥାନେ ମିଶାଇଛି ପ୍ରଧାନମନ୍ତ୍ରୀ ଆବାସ

0: ଆପ୍ଲାଏ କରି ପାରିଛ ସେଟା କେ ଦେଖି କରି ତମର ପୁରା ଲୋକ ମନ ଯାଇ କରି ସେଟା ବୁଝି କରି ଦେଖି କରି ସେଟା କେ ଦେଖି ଲେଖି କରି ଦେବା
1: ଲେଖି କରି ଦେବାର ଅଛି ଦେଲେ ସେଟା ନିମାନ ଲୋକେ ପ୍ରକୃତରେ ପାଇଛି କି ନାଇଁ କି ନା ପାଏ କି ଆଗତୁ ପାଇଲା ଅଛେ କି ତାର ଘର ଦ୍ୱାର ଅଛେ ସବୁ ପୁରା ଦେଖିକିରି ଆମେ ବିଡିଓ ବାବୁକୁ ରିପୋର୍ଟ ଦେଲେ ବିଡିଓ ବାବୁ ସେ ହିସାବରେ
0: ହେଲେ ବାବୁ ଏବେ କାଇଟା ବୋଲେ ତମେ ଏବେ ତମର ଏବେ ଯେତିକି ରେଲା କାଇ କାଇ କନ୍ତି କନ୍ତି ଲୋକମାନଙ୍କେ କେତେ ପ୍ରୟାକ ତମେ କରଲାସ
1: ଏବେ ତ ଜନ ରହିଲା ଆମର ସର୍ଭେ ପ୍ରଥମ ସର୍ଭେ ଜନ ସର୍ଭେ ସରି ଯାଇଥିଲା ସେ ଲିଷ୍ଟ ତ ଆମେ ଦେଲୁ ଅଛୁ ବ୍ଲକ ତାନେ ଗୋଟେ ଲିଷ୍ଟ କଟିଗଲା ଏବେ ସେଥି ତାନୁ କେତେ ଲୋକ କଟିଯାଇଛି ଆହୁରି ଗୋଟେ ଜନ ଲିଷ୍ଟ ବାହାରିଛି ସେ ଲିଷ୍ଟ ତାନେ ଲୋକମାନେ ଯାଇକି
2: ବେଲ ମିଶା ହେଇଗଲାବେ ଆର୍ ତମେ କୋଟି କୋଟି ଜୁହାର ଲାଗ ଆର୍ ଧନ୍ୟବାଦ ଲାଗ ଏମିତି ଡାକଲେ ଆଇତେ ଆସିକରି ଆମର ଭାଇ ଭାଇ ମାନକେ ବୁଝାଇ ଦେଇଥିବା ଆଲେ ତମେ ଯିବେ ବେଲ ହେଇଗଲା
0: ଜୁହାର ଆଜ୍ଞା ଜୁହାର।

0: ଶୁଣିଲେ ଚୈତିଚହ୍ନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡିକୁ 100 ମାର୍କରୁ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
4: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
3: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।

0: ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 5:05। ଆଜି ଏଥିରେ ସୀତାରେ ଧୁନ୍ ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଫୁଲ୍ଲ କୁମାର ରାଉତରାୟ ଏବଂ ଭୀମସେନ ମହାରଣା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ପ୍ରଚାର କରିବୁ ଦିନ 5:20। ଏଥିରେ ଶୁଣିବେ ପ୍ରଥମେ ଗଣେଶ ପୂଜା, ପରେ ପରେ ରହିଛି ଅନନ୍ୟ କାର୍ଯ୍ୟକ୍ରମ। ଅପରାହ୍ନ 5:00 ଯୁବବାଣୀ, ଏଥିରେ ସୃଜନୀ କ୍ରମରେ ଗପସପରେ ଶୁଣିବେ ଏକ ଯୁବ କବିଙ୍କ ସହ ସାକ୍ଷାତକାର। ପରେ ଜାଣିବା କଥାରେ ରହିଛି କଳିଙ୍ଗ ଯୁଦ୍ଧ, ବକ୍ସାର ୱାର ଯୁଦ୍ଧ, ହୁମାୟୁନଙ୍କ ସମ୍ପର୍କରେ। ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଛହ୍ନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଗଣେଶ ପୂଜା ସମ୍ପର୍କରେ। ଭେଟଘାଟରେ ରହିଛି ବେଡ଼ାପାଟା କେନ୍ତାର ମିଲ୍ସି। ପରେ ଶୁଣିବେ କୁକୁଡ଼ା ଚାଷ ସମ୍ପର୍କରେ ଏକ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇକ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 6:00। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଆଲୋଚନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ। ଉପସ୍ଥାପନ କରିଛନ୍ତି ସୁବ୍ରତ କୁମାର ବିଶ୍ୱାସ ରାୟ ଏବଂ ଅରୁଣ ସିଂ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଥାଉ ଥାଉ ସେଠି ସେତିକି ସେତିକି ଥାଉ ସେତିକି ଥାଉ ସେଠି ହଁ ସେ ପତକା ମାନେ ଲଗେଇ ଦେଇଥିବ ଝେଣ୍ଡା ମାନେ ଥାଉ ସେ ରଙ୍ଗ କାଗଜ ମିଶା ଭଲ ଅଛି ହଁ ଥାଉ ଏଠି ତ କାଲି ସମାନ ହବ ଏ କିଏ ଆଇଲା ଜୁହାର ଜୁହାର ଟିକେ ଡେରି କରୁଥିଲୁ ଦେଖ କେଡେ ସୁନ୍ଦର କାମ ହେଇଛି
1: ସବୁ ଲାଗିଛ କି
0: ହଁ ଲାଗିଛୁ ନା ବୈଠକରେ ଚୂନ ମରା ହେଲା କାଲି ଆଜି ଏଠି ରଙ୍ଗ ବେରଙ୍ଗ କଲର ମରା ହେଇଛି ସବୁ ଧୂପ ଦୀପ ସବୁ ଆଣି ରଖା ହେଲା ପୂଜା ପାଇଁ କାଲି ବେଳାବେଗି ସକାଳୁ ପୂଜା କରିବା ନା ଆଉ
1: ବର୍ଷକୁ ଥରେ ଗଣେଶ ପୂଜା
0: ପୂଜା
1: ସବୁଆଡେ ତ ଏବେ ଗହଳି ଚାଲିଛି ସେଟା ପାଇଁ ଆଜି ବଜାର ମିଶା ଏମିତି ଗହଳି ଯାହାର କହ ନାଇଁ
0: ଫଳମୂଳ ମିଳୁନାହିଁ ଯେମିତି ଚାହିଦା ହେଇଛି ଫୁଲ ମିଶା ମିଳୁନାହିଁ ବୁଝିଲୁ ନା ନାହିଁ ସେଟା ସବୁ ହେଇଟି ଆମର ବାଡିଆଡୁ ଯେତିକି ହେଇଥିଲା ସବୁ ଜାଗା ଆଣି ତୁଳି ଆଣି ନହେଲେ ରାତି ପାଇଲେ କିଏ ନେଇଯିବ
1: ମାତ୍ର ଏଠି ଚାଷୀ ଭାଇ ଭଉଣୀ ପାଇଁ ଏଇଟା ଗୋଟେ ଖୁସିର କଥା ଏବେ କିଏ ଫୁଲ ଚାଷ କରୁଛି କିଏ ଫଳ ଚାଷ କରୁଛି ଏ ଟାଇମରେ ଯୋଉ ଡିମାଣ୍ଡ ହଉଛି କି ନାଇଁ ଏମିତି ପର୍ବପର୍ବାଣି ଆଇଲା ବୋଲେ ଦୁଇ ପଇସା ଚାଷୀ କମଉଛି କି ନାଇଁ
0: କମଉଛି ନା ସେଟା ସତ କଥା ସେଟା

0: ଯେ ଆଉ ଗୋଟେ କଥା ବାଟରେ ଦେଖିଲୁ କି ନା ତୁଇ
1: ଚିଷ୍ଟା
0: ଆସିଲା ବେଳକୁ ପିଲାମାନେ ଦୌଡ଼ି ବାନ୍ଧି ଛେକିଥିଲେ କି
1: ବାଟରେ ଧରିଦେଇଥିଲେ ଭାଇ କହନା ନାଇଁ ରେ ବାବୁ କିଛି ମୁଇଁ ଧରି ନାଇଁ ରେ ବୋଲି ମିଶା ଶୁଣୁନାହାନ୍ତି ଆହୁରି
0: ଯେ ଖୁସିରେ ଗୋଟେ 10 ଟଙ୍କା ଗୋଟେ ଦେଇଦେଇଥିବା କଥା ନା
1: ଦେଲି ହ ଦେଲି ଯେ ସେମାନେ 50 ଟଙ୍କା ଦେବାର ବୁଝୁଛନ୍ତି
0: ନାଇଁ ସେଟା ଭଲ ନାହିଁ ସେଟା ଭଲ ନାହିଁ ମାଗିବାର ନାହିଁ ଯିଏ ଯେତିକି ଖୁସିରେ ଦେଲା ସେତିକି
1: ସେଟା ବୁଝେଇକି ହରିରେ ବାବୁ ତମେ ପୂଜା କରୁଛ ଯେ ଶ୍ରଦ୍ଧାରେ ପୂଜା କରୁଛ ଯେତିକି ଶକ୍ତି ସେତିକି ଭକ୍ତି କର ତ ବୁଝାବୁଝି କଲାରୁ ବୁଝିଲେ ପିଲାମାନେ ମାତ୍ର କେତେଟା ଜାଗାରେ ମୁଁ ଦେଖୁଛି ଏମିତି ଜବରଦସ୍ତି କରିକିନା ନ ଦେଲେ ହବ ନା ଆଜ୍ଞା କିନ୍ତି ଦେବେ ନା ଆଜ୍ଞା ଏମିତି କଥା ମାନେ କହିବେ ଯେ ଆଉ କହ ନା
0: ନାଇଁ ସେ ସବୁ ନାହିଁ ଯିଏ ଦଉ ନାହିଁ ବୋଲେ ତାକୁ ମନ ଉଣା ମିଶା କରିବାର ନାହିଁ ପୂଜା ସମସ୍ତଙ୍କର ତୁ କହିଲା ଭଳିଆ ଶକ୍ତିକୁ ଧରିକି ଭକ୍ତି
1: ଆହୁରି
0: ଯତ୍ନ
1: ନାହିଁ କିଷ୍ଟା ହଉ ବ୍ୟାଗରେ ଧରୁଛୁ
0: ବ୍ୟାଗରେ ହେଇଟି ଏଇ କାଲିର ପୂଜା ଜିନିଷ ମାନେ କେତେଟା ଧରୁଛି ଆଉ
1: ନାଇଁ ପନିପରିବା ବ୍ୟାଗ ଗୋଟେ ଅଛି ପୁରା
0: ଅଛି ନା ଏଇଟା ବଜାର ବାଟେ ଯାଇଥିଲି ତ ସେଟା ଟିକେ ଆମର ସବୁଦିନିଆ ପରିବା ଏଇଟା ନୀତିଦିନିଆ ପରିବା
1: ଆଳୁ ମିଶାର କିଣିଛୁ
0: ଆଳୁ ତ ଉପରେ ଦୁଶ୍ଚି ଆଉ ଆଳୁ ଆଳୁ ନଥିଲେ ହବ କି ଆଳୁ ତ ସବୁରେ ମିଶିବା ପରିବା ସେଟା
1: ରଜା
0: ସେଟା
1: ମାତ୍ର ଗୋଟେ ଖୁସି କଥା କି ଜାଣିଛୁ ନା
0: କି କଥା
1: ଏବେ କୃଷି ବୈଜ୍ଞାନିକ ମାନେ ଯୋଉ ନୂଆ ନୂଆ ପଦ୍ଧତି ମାନେ ଆବିଷ୍କାର କଲେଣି ନୂଆ ନୂଆ ଚାଷ ପଦ୍ଧତି ନୂଆ ନୂଆ ଚାଷ କୌଶଳ ମାନେ ସବୁ ବାହାର କଲେଣି ଯୋଉ ଚାଷ ଯୋଉ ଟାଇମରେ ହଉଥିଲା ଆଗ ଆମେ ସେଇ ଟାଇମ କୁ ଏକା ଜଗୁଥିଲୁ ଏବେ ଦେଖ ଆଳୁ ଆଳୁ ବୋଇଲେ ଆମେ ଶୀତ ଦିନ ଏକା ଚାଷ କରୁଥିଲୁ
0: ନାଇଁ
1: କି ମାତ୍ର ଏବେ ବର୍ଷା ଦିନ ମିଶା ଆଳୁ ଚାଷ କରିହଉଛି କି ନାଇଁ
0: ବିଜ୍ଞାନର କୌଶଳ ସେଟା
1: ଆର ଖୁସିର କଥା ହଉଛି ଆମର ଏଇ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ମିଶାରେ ଏବେ ଆଳୁ ଚାଷ ବର୍ଷା ଦିନେ
0: କରିପାରୁଛନ୍ତି
1: ନାଇଁ
0: କି ଜଳବାୟୁଟା ଭଲ ହଉଛି ଆଳୁ ଚାଷ ପାଇଁ ଆଉ
1: କିଛି ବୋଇଲେ ଆମର ମାଟି କେମିତି ରକମର ମାଟି ଅଛି ସେଠି କୋଉ ରକମର ଚାଷ ହବ ଆହୁରି ମାଟି ପରୀକ୍ଷା ଟିକେ ଯୋଉ ମଝିରେ ମଝିରେ ଆମେ କରୁଛୁ ନାଇଁ ସେଟା କଲେ ଏକା ଭଲ ଯେ ଆମେ ଚାଷ କୋଉଟା ନେଇପାରିବ ହାତକୁ ତାର ସାଙ୍ଗରେ ଆମେ ସାର କୋଉଟା ଦେଲେ ଠିକ ରହିବ ନାଇଁ କି କୋଉଟା ଉଣା ଅଧିକ ଅଛି ଆମେ ଜାଣିପାରିବା
0: ଏବେ ତୁଇ କହିଲା ଭଳିଆ ଯଦି ଆମେ ଉଦାହରଣ ସ୍ୱରୂପ ଯଦି ଆମେ ଆଳୁ ଚାଷକୁ ନବା ବୋଇଲେ ଆଳୁ ଚାଷ କରିବା ପାଇଁ ହେଲେ ଆମର ମାଟି ପରୀକ୍ଷା ଟିକେ ନିହାତି କରିଦେବା ଦରକାର ମାଟି ପରୀକ୍ଷା ଧରିକି ତାପରେ କୋଉ କିସମଟା କେମିତି କଲେ ହବ ଆଳୁକୁ କୋଉ ପ୍ରକାର ଜଳବାୟୁ ଦରକାର କେତେ ପରିମାଣର ପାଣି ଦରକାର କୋଉ କୋଉ ପ୍ରକାର ସାର ଦରକାର ଆଉ ଏସବୁ ବାବଦରେ ଯଦି ଆମେ ଯୋଗାଯୋଗ ଟିକେ କରିବା କୃଷି ବିଭାଗ ସହିତ ବୋଇଲେ ଆଉ ଟିକେ ମତେ ଉନ୍ନତ ଉପାୟରେ ଆମେ ଆଳୁ ଚାଷ କରିପାରିବା
1: ସତ କଥା ଏକା ଏବେ ଆମର ବାଟେ ଯୋଉ ଯୋଉ ଫସଲ ମାନେ ହଉନଥିଲା ଏବେ ନୂଆ ନୂଆ ଫସଲ ମାନେ ସବୁ ହଉଛି ଦେଖନି ଏବେ କେତେ ଜାଗାରେ ଆମେ ଦେଖୁଛୁ ସେ ଯୋଉ ଷ୍ଟ୍ରବେରୀ ଫଳ ତାକୁ ମିଶାରୁ ଚାଷ କଲେଣି ଆଗ ଆମର ବାଟେ ହଉନଥିଲା ମାତ୍ର ଦେଖିଲେ ଯେ ଏଠାର ଜଳବାୟୁ ସୁଟ କରୁଛି ନୁହେଁ କି ତ ଏମିତି ଏକା ଆମେ ଯଦି ନୂଆ ନୂଆ ଚାଷ ପଦ୍ଧତିକୁ ଧରିବା ନୂଆ ନୂଆ ଚାଷକୁ ଧରିବା ବୋଇଲେ ଆମକୁ 2 ପଇସା ଅଧିକ ରୋଜଗାର ହବ ନୁହେଁ କି ଯେ ଭାଇ ଆମେ ତ ବୈଠକରେ ସବୁଦିନ ଗୋଟେ କୁହ ଚାଷବାସ ବିଷୟରେ କଥାବାର୍ତ୍ତା ଶୁଣୁଛୁ ଆଜି ମିଶା ଗୋଟେ ବ୍ୟବସ୍ଥା ହେଇଛି ବଢିଆ ଚାଷ ଉପରେ
0: ହେଲେ ଆଉ ଡେରି କରିବା ଆରମ୍ଭ କରିବା ହେଲେ
1: ଏଇ ଚାଷୀଙ୍କୁ 2 ପଦ କଥାରେ ଶୁଣିବା ହେଲେ
0: ଆଉ
1: ଆଜ୍ଞା ନମସ୍କାର
2: ନମସ୍କାର
1: ପ୍ରଥମେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦେବେ ଆଜ୍ଞା
2: ମୋର ନାଁ ହଉଛି କିଶୋର ଚନ୍ଦ୍ର ଦ୍ୱିବେଦୀ ମୁଁ ବର୍ତ୍ତମାନ ବ୍ଲକ କୃଷି ଅଧିକାରୀ ରେଢ଼ାଖୋଲ ସମ୍ବଲପୁର ଜିଲ୍ଲାରେ ଅଛି
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆଜି ଯୋଉ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଆଜ୍ଞା ଯେ ଖରିଫ ଧାନ ଫସଲର ଯତ୍ନ ସମ୍ପର୍କରେ ଯୋଉ ଚାଷୀ ଭାଇ ଭଉଣୀମାନେ ବର୍ତ୍ତମାନ ସମୟରେ ଧାନ ଫସଲ ଚାଷ କରୁଛନ୍ତି କଣ ସବୁ ବର୍ତ୍ତମାନ ଧାନ ଫସଲର ଯତ୍ନ କେମିତି କଣ ସେମାନେ ନେବେ ତା ବିଷୟରେ ଟିକେ କହିବେ
2: ପ୍ରଥମ ଜିନିଷ ହେଲା ଏବେ ପ୍ରାୟ ରୁଆ କାମ ସରିଯାଇଛି ରୁଆ ସରିବାର 18 ରୁ 21 ଦିନ ଭିତରେ
1: ଆଜ୍ଞା
2: ଚାଷୀମାନଙ୍କୁ ପିଲ ସାର ଦେବା ନିହାତି ଦରକାର ସେମାନେ ଯେତିକି ବିଳମ୍ବ କରିବେ
1: ଆଜ୍ଞା
2: ପିଲ ମାତ୍ରା ସେତିକି କମିଯିବ
1: ତ ଏଇ ସମୟରେ କେତେ କଣ ଖତ ସାର ଦେବାକୁ ପଡିବ
2: ତେଣୁ ଏଇ ସମୟରେ ଆମର ଏକରକୁ ମାତ୍ର 35 କେଜି ୟୁରିଆ ଲାଗେ ଏଇ ଆମର ଯୋଉ ମଧ୍ୟମ କିସମ ଧାନରେ ଆମର 35 କେଜି ୟୁରିଆ କିମ୍ବା ଯୋଉ ଆମର ଟିକେ ବଡ ଧାନ ଯୋଉ ପୂଜା ଟାଇପ୍ ର ଧାନରେ 42 କେଜି ୟୁରିଆ ଦରକାର
1: ଆଜ୍ଞା
2: ପିଲ ସାର ହିସାବରେ ପିଲ ସାରଟା ଯଦି ଠିକ ସମୟରେ ନଦେଲେ ପିଲ କମିଯିବ ପିଲ କମିଗଲା ମାନେ ଅମଳ ବି କମିଯାଏ
1: ଆଜ୍ଞା
2: ତେଣୁ ପ୍ରଥମ ଜିନିଷ ଚାଷୀଙ୍କୁ ପିଲ ସାର ସମୟଟା ଦେଖିବା କଥା ଯେ 18 ରୁ 21 ଦିନ ଭିତରେ ପିଲ ସାର ପ୍ରୟୋଗ କରିବା କଥା ନିହାତି କରିବା କଥା
1: ଆଜ୍ଞା
2: ଏଇଟା ଗୋଟିଏ ଫାର୍ଷ୍ଟ ଚାଷୀମାନେ ଧ୍ୟାନ ଦେବା କଥା ଦ୍ୱିତୀୟ ଜିନିଷ ହେଲା ଚାଷୀମାନେ ବର୍ତ୍ତମାନ ଆମର କଣ ପିଲ ସାର ପ୍ରୟୋଗ କଲା ପରେ ପରେ ବିଭିନ୍ନ ପ୍ରକାର ରୋଗ ପୋକ ଲାଗିବାର ସମ୍ଭାବନା ଅଛି
1: ଆଜ୍ଞା
2: ରୋଗ କହିଲେ ଆମର ସାଧାରଣତଃ ଏବେ 2ଟା ରୋଗ ଦେଖାଦେବ ଗୋଟେ ହେଉଛି ମଇଁଷା ରୋଗ ଏବଂ ଆଉ ଗୋଟେ ହେଲା ପତ୍ର ପୋଡା ରୋଗ
1: ଆଜ୍ଞା
2: ଏ 2ଟା ରୋଗ ସାଧାରଣତଃ ଏବେ ପିଲ ସାର ପରେ

0: ଲାଗେ ସେ ଦିଟା ପ୍ରତି ଚାଷୀ ମାନେ ଯତ୍ନବାନ ହେବା କଥା। କାହିଁକି ସେମାନେ ଯଦି ଚାଷୀ ନିଜେ ଚିହ୍ନି ନ ପାରିବେ ତାହେଲେ ତାଙ୍କର ନିକଟସ୍ଥ କୃଷି ଅଧିକାରୀଙ୍କୁ ପଚାରିକି ସେ ରୋଗ ବିଷୟରେ ସେମାନେ କଣ ଔଷଧ ଦେବେ କଣ କରିବେ ସେମାନେ ତାଙ୍କର ପରାମର୍ଶ ନେଇପାରିବେ। ଦ୍ୱିତୀୟ ଜିନିଷ ହେଲା ପୋକ କଥା। ଏବେ ଦେଖନ୍ତୁ ଯଦି ବର୍ଷା ଲାଗି ରହିଲେ ସାଧାରଣତଃ କାଣ୍ଡବିନ୍ଧା ପୋକ ପତ୍ରମୋଡ଼ା ପୋକ ଏବଂ ବଙ୍କି ପୋକ ବା ନଳୀ ପୋକ କହନ୍ତି ତାକୁ ଏଇ ତିନୋଟି ପୋକ ସାଧାରଣତଃ ଲାଗନ୍ତି ଏଇ ସମୟରେ ଆମର ବିଲ ଦେବା ସମୟରେ।
1: ଆଜ୍ଞା
0: ତେଣୁ ଚାଷୀମାନଙ୍କୁ ବି ସେଟାକୁ ବି ସତର୍କ ରହିବାକୁ ପଡିବ। କାହିଁକି ସତର୍କ ଯଦି ନ ରହିବେ ଏଇଟା ହଉଛି ଭିଜିଲାନ୍ସ ବା ସର୍ଭିଲାନ୍ସ ଡ୍ୟୁଟି ବୋଲି କହନ୍ତି ତାଙ୍କୁ ପର୍ଯ୍ୟବେକ୍ଷଣ କରିବାକୁ ପଡିବ। ଆମର ଯୋଉ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ରହୁଛନ୍ତି ସବୁ ଗ୍ରାମ୍ୟ ସ୍ତରରେ ପଞ୍ଚାୟତ ସ୍ତରରେ ସେମାନେ ସବୁ ପ୍ରତ୍ୟେକ ପଞ୍ଚାୟତରେ ସେମାନେ ସର୍ଭେ କରୁଛନ୍ତି କଣ ରୋଗ ଲାଗିଲା କଣ ପୋକ ଲାଗିଲା କୋଉ ରୋଗ ପୋକ ଲାଗି କଣ ଔଷଧ ଦେବେ। ସରକାରଙ୍କ ତରଫରୁ ବି ସେମାନଙ୍କୁ ଔଷଧରେ ରିହାତି ବ୍ୟବସ୍ଥା ବି ଅଛି। ତେଣୁ ସେମାନଙ୍କର ସେଇ ସୁବିଧାଟା ନିଜେ ସେମାନେ ଆମର ଯୋଉ ଗୁଡାକ ପଞ୍ଜୀକୃତ ଦୋକାନରୁ ଚାଷୀମାନେ ଔଷଧ କିଣିଲେ ସେମାନେ ସବସିଡି ପାଇପାରିବେ।
1: ଆଚ୍ଛା
0: ତେଣୁ ଏହା ପ୍ରତି ବି ଚାଷୀମାନେ ସଜାଗ ରହିବା କଥା। ଏବଂ ଆମର ଯୋଉ ତୃଣମୂଳ ସ୍ତରରେ ଯୋଉ କର୍ମଚାରୀ ମାନେ ଅଛନ୍ତି ସେମାନଙ୍କର ବି ସେମାନେ ସାହାଯ୍ୟ ନେଇପାରନ୍ତି।
1: ଆଜ୍ଞା ଇଏ ତ ଗଲା ରୋଗ ପୋକ କଥା କହିଲେ ଆଜ୍ଞା, ଆଉ ସାର ପରିଚାଳନା କଥା ବି କହିଲେ, ଆଉ କୋଉ କୋଉ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ ଆଜ୍ଞା ଧାନ ଚାଷୀଙ୍କୁ?
0: ଆଉ ଗୋଟିଏ ଜିନିଷ ହେଲା ଚାଷୀମାନେ ବର୍ତ୍ତମାନ ତାଙ୍କର ଜଳ ପରିଚାଳନା ପ୍ରତି ଗୁରୁତ୍ୱ ଦେବା କଥା ଯେ ଜଳ ତାଙ୍କର କୋଉ ଜାଗାରେ ରୁଆ କାମ ସରିଗଲା ସାର ପ୍ରୟୋଗ ସରିଗଲା ତାକୁ ବି ଯୋଉ ଜାଗାରେ ପାଣି ସେମାନଙ୍କୁ ପୁରାପୁରି ପଳେଇ ଯାଉଛି ସେ ଜାଗାରେ ସେମାନେ ପାଣିକୁ ବାନ୍ଧିକି ରଖିବା ବ୍ୟବସ୍ଥା ବି କରିବା ଉଚିତ। ନହେଲେ କଣ ହଉଛି ଯଦି ବେଶୀ ଦିନ ଯଦି ପାଣି ଛାଡିଯିବ ତାହେଲେ ତାଙ୍କର ଘାସ ସେ ଜମିରେ ବଢିଯିବାର ବହୁତ ସମ୍ଭାବନା ଅଛି।
1: ଆଜ୍ଞା
0: ଜଳସେଚନ ପ୍ରତି ବି ସେମାନଙ୍କୁ ଗୁରୁତ୍ୱ ଦେବାକୁ ପଡିବ ବା ଧ୍ୟାନ ଦେବାକୁ ପଡିବ। ଚାଷୀମାନଙ୍କୁ
1: ସାଧାରଣତଃ କେତେ ପାଣି ରଖିବାକୁ ପଡିବ ଆଜ୍ଞା ଜମିରେ?
0: ସାଧାରଣତଃ ଏବେ 2-3 ଇଞ୍ଚ ପାଣି ବାନ୍ଧିକି ରଖିଛ ଚାଷୀମାନେ ବେଶୀ ପାଣି ବାନ୍ଧିବାର ଦରକାର ନାହିଁ। ଯେତେବେଳେ ପିଲ ସାର ଦେଇଦେବେ ପିଲ ସାର ଦେବାର 2-3 ଦିନ ପରେ ସେମାନଙ୍କୁ 2-3 ଇଞ୍ଚ ପାଣି ବାନ୍ଧିକି ରଖିବାକୁ ପଡିବ ବେଶୀ ବି ଦରକାର ନାହିଁ। ଯଦି ପାଣି ଠିକ ଅଛି ତାହେଲେ ପାଣି ବାନ୍ଧିକି ରଖିବେ ପୁଣି କିଛି ପାଣି କିଛି ଦିନ ପୁରା ଛାଡିଦେବେ ଏମିତି ଯଦି ଶୁଖା କରିବେ ବାନ୍ଧି ରଖିବେ ଯଦି ସୁବିଧା ଅଛି।
1: ଆଜ୍ଞା
0: ତାମାନେ ପାଣିକି ବାନ୍ଧିବେ ଛାଡିବେ ଏମିତି କଲେ ରୋଗ ପୋକ ବି କମ ଲାଗିବ ଏବଂ ଜମିଟା ବି ଠିକ ରହିବ।
1: ତାପରେ ପରବର୍ତ୍ତୀ କାଳରେ ଆଉ କଣ କଣ ସବୁ ପଦକ୍ଷେପ ନେବେ ଆଜ୍ଞା ଧାନ ଚାଷୀମାନେ?
0: ପରବର୍ତ୍ତୀ ସମୟରେ ଆଜ୍ଞା ଆମର ମେନ୍ ଜିନିଷ ଯେତେବେଳେ ଆମର ଧାନ ୟା ପରେ ଆମର ଆସିଯିବ ଥୋଡ ଅବସ୍ଥା ମାନେ ଯୋଉ କେଣ୍ଡା ବାହାରିବା ପୂର୍ବ ଅବସ୍ଥା
1: ଆଜ୍ଞା
0: ସେଇ ସମୟରେ ବି ଚାଷୀମାନଙ୍କୁ ଆମର ତାକୁ ଗଣ୍ଠି ଛାଡିବା କହନ୍ତି ବା ଥୋଡ ଅବସ୍ଥା କହନ୍ତି କେଣ୍ଡା ବାହାରିବାର ସେଟା ପୂର୍ବ ଅବସ୍ଥା।
1: ଆଜ୍ଞା
0: ସେଇ ଅବସ୍ଥାରେ ଗୋଟେ ଧାନର ସଙ୍କଟ କାଳ କାହିଁକି ସେଇ ସମୟରେ ଆମକୁ ୟୁରିଆ ସାର ବା ନାଇଟ୍ରୋଜେନ ସାର ନିହାତି ଦରକାର। ଏବେ ଯେମିତି ପିଲ ସମୟରେ ମୁଁ କହିଲି ଆପଣଙ୍କୁ 35 କେଜି ଦେବେ ମୋର ମଧ୍ୟମ ଧାନରେ କିମ୍ବା ଟିକେ ବଡ ଧାନରେ 42 କେଜି ସେମିତି ସେଇ ସମୟରେ ଯେତେବେଳେ ଆପଣଙ୍କର କେଣ୍ଡା ବାହାରିବାର ପୂର୍ବ ଅବସ୍ଥାରେ 15 କେଜି ୟୁରିଆ ସାର ପ୍ରୟୋଗ କରିବାକୁ ପଡିବ ଚାଷୀମାନଙ୍କୁ ଏକରକୁ।
1: ଆଜ୍ଞା
0: ଏବଂ ତା ସହିତ ପଟାସ ସାର 5 କେଜି ଦେବେ। ପଟାସ ସାରଟା ଆମେ କାହିଁକି କହୁ ସେଇ ସମୟରେ ଯଦି ପଟାସ ସାରଟା ଦେଲେ ଆମର ଦାନାଟା ହୃଷ୍ଟପୃଷ୍ଟ ହବ ଏବଂ ରୋଗ ପୋକ ଟିକେ କମ୍ ଆସିବ ଏବଂ ଗଛଟା ଟିକେ ରୋଗ ପୋକ ସହଣ ଶକ୍ତି ବଢିବ ପଟାସ ସାର ଦେଲେ ସେଇ ସମୟରେ। ଏବଂ ଆପଣଙ୍କର ଯୋଉ କେଣ୍ଡାଟା ବି ବାହାରିବ ଭଲ ସୁସ୍ଥ ସବଳ କେଣ୍ଡା ବାହାରିବ ସେଟା ସେଇଥିପାଇଁ ଆମେ ୟୁରିଆ ସାର ଦେବା ପାଇଁ କହୁ ମାତ୍ର 15 କେଜି ଏକରକୁ। ଏହା ପ୍ରତି ବି ଚାଷୀମାନଙ୍କୁ ଧ୍ୟାନ ଦେବାକୁ ପଡିବ ଏଇ ଦିଟା ଷ୍ଟେଜ୍ ଆପଣଙ୍କର ପିଲ ସମୟରେ ଯୋଉ ସାର ଦେବେ ଏବଂ ଧାନର ଖେଡ଼ ବାହାରିବାର ପୂର୍ବ ଅବସ୍ଥାରେ ବି ସାର ଦେବେ ଥୋଡ ସାର କେଣ୍ଡା ବାହାରିଲା ପରେ ପ୍ରାୟ ଚାଷୀ ଦିଅନ୍ତି ଯୋଉଟାକି କ୍ଷତି କରେ ବର ଲାଭ ମିଳେ ନାହିଁ। ଚାଷୀମାନଙ୍କୁ ଏଇଟା ବି ଗୁରୁତ୍ୱ ଦେବାକୁ ପଡିବ ଯେ ଧାନଟା କେଣ୍ଡା ବାହାରିବାର ପୂର୍ବ ଅବସ୍ଥାରେ ଦେବାକୁ ପଡିବ ସାରଟା ୟା ଉପରେ ଯଦି ଧ୍ୟାନ ଦେବେ ତାହେଲେ ନିଶ୍ଚିତ ରୂପେ ଧାନ ଅମଳ ଭଲ ହବ ଏବଂ ଚାଷୀକି ବେଶୀ ଆଉ ହଇରାଣ ହେବାକୁ
1: ପଡିବନି। ଆଜ୍ଞା ଆଉ ଗୋଟେ କଥା ଆଜ୍ଞା ଆମର ଯୋଉ ଚାଷୀ ଭାଇ ମାନେ

0: ଶ୍ରୀ ପଦ୍ଧତିରେ ଧାନ ଚାଷ କରୁଥିବେ ସେମାନେ କେମିତି କଣ ସଜାଗ ରହିବେ? ଆଜ୍ଞା,
1: ଯୋଉମାନେ ଶ୍ରୀ ପଦ୍ଧତିରେ ଧାନ ଚାଷ କରୁଛନ୍ତି, ଶ୍ରୀ ପଦ୍ଧତି କହିଲେ ଇଏ ହଉଛି ସଧନ ପ୍ରଣାଳୀରେ ଆଜ୍ଞା ଧାନ ଚାଷ, ଇଏ ଇ ଧାନ ଚାଷଠୁ ଇଏ ଟିକେ ସମ୍ପୂର୍ଣ୍ଣ ଅଲଗା। ଆମର ସାଧାରଣ ଧାନ ଚାଷରେ ଏକରକୁ 20 କେଜି ବିହନ ଲାଗେ, କିନ୍ତୁ ଶ୍ରୀ ପଦ୍ଧତିରେ ମାତ୍ର 2 କେଜି ବିହନ ଲାଗେ, 12-14 ଦିନର ତଳି ସେଇଠି ଲଗାଯାଏ, ଏଇଟା ବଡ ଜିନିଷ, ଏବଂ ଗୋଟିଏ ଜାଗାରେ ଗୋଟିଏ ଗୋଟିଏ ତଳି ଲଗାଯାଏ।
0: ସେମାନେ ତ ବର୍ତ୍ତମାନ ଏସବୁ ଆମର ଚାଷୀ ଭାଇ ମାନେ କରିସାରିଥିବେଣି, ତ ବର୍ତ୍ତମାନ ସମୟରେ ସେମାନେ କଣ ପଦକ୍ଷେପ ନେବେ? ଆଜ୍ଞା,
1: ବର୍ତ୍ତମାନ ସେମାନଙ୍କୁ ଆଜ୍ଞା ଧାନ ଲଗେଇ ସାରିବାର 10 ଦିନ ପରେ ସେମାନଙ୍କୁ କନୋ ୱିଡର ବା ମାଣ୍ଡୁଆ ୱିଡର ଚଲେଇବାକୁ ପଡିବ।
0: ଆଚ୍ଛା,
1: 10 ଦିନ ପରେ, ଏଇଟା ହଉଛି ପୁରା ହାର୍ଡ ଆଣ୍ଡ ଫାଷ୍ଟ ନିୟମ। କାହିଁକି କନୋ ୱିଡର ନ ଚଲେଇଲେ ଶ୍ରୀ ପ୍ରଣାଳୀରେ ଧାନ ଚାଷ କରିକି କୌଣସି ଲାଭ ନାହିଁ, ତେଣୁ କନୋ ୱିଡର ବା ମାଣ୍ଡୁଆ ୱିଡର 10-10 ଦିନ ଅନ୍ତରରେ 3 ଥର ଯଦି ଚଲେଇବେ ଘାସ ହେବ ନାହିଁ, ବିଲ ଅଧିକା ଦେବ ଏବଂ ଅମଳ ଅଧିକା ଦେବ।
0: ଆଜ୍ଞା,
1: ନିଶ୍ଚିତ ରୂପେ। ଏବଂ ଯେହେତୁ 10-25 ସେଣ୍ଟିମିଟର ଦୂରତାରେ ଲଗା ହେଉଛି ଧାନ ଗଛ, ଏଇଠି ରୋଗ ପୋକ ବି ସାଧାରଣତଃ ଆଜ୍ଞା କମ୍ ଲାଗେ। ଶ୍ରୀ ପ୍ରଣାଳୀରେ ଧାନ ଲଗେଇଲେ
0: ଆଜ୍ଞା
1: ରୋଗ ପୋକ କମ୍ ଲାଗେ, ବିଲ ଅଧିକା ଦିଏ, ଚେରଟା ବେଶୀ ସଂଖ୍ୟାରେ ଚେର ହୁଏ, ଚେର ହେବା ଯୋଗୁଁ ଅଧିକ ବିଲ ଦିଏ, ବିଲ ଅଧିକ ଦେଲେ ଅମଳ ବି ଅଧିକା ଦିଏ।
0: ଆଜ୍ଞା,
1: ଇଏ ହେଲା ଶ୍ରୀ ପ୍ରଣାଳୀର ଆମର ଉପକାରିତା।
0: ଆପଣ ଯୋଉ କହୁଥିଲେ ଆଜ୍ଞା, ଆମେ ଯୋଉ ପିଲ ସାର ହିସାବରେ ଯୋଉ ସାର ଯେତେ ପରିମାଣରେ ଦେବା କଥା ଆମର ସାଧାରଣ ଧାନ ଚାଷରେ, ଶ୍ରୀ ପଦ୍ଧତିରେ କଲେ ମଧ୍ୟ ସେତିକି ହିଁ ଦେବା ନା?
1: ସାଧାରଣତଃ ଆଜ୍ଞା ଶ୍ରୀ ପଦ୍ଧତିରେ ଆମେ ସାର କମ୍ ଦେବା ଲାଗି ବା ମୋଟେ ନ ଦେବା ଲାଗି ପରାମର୍ଶ ଦଉ। ଯେହେତୁ ପ୍ରଥମେ ଆମେ ସ୍ତ୍ରୀ ପ୍ରଣାଳୀରେ ଆମର ଚାଷୀ ଭାଇମାନେ ଜୈବିକ ସାର ପୁରା ପ୍ରୟୋଗ କରିପାରୁନାହାନ୍ତି, ଆମେ ବାଧ୍ୟ ହେଇକି ସେମାନଙ୍କୁ କହୁଛୁ ଯେ ଅଧା ରାସାୟନିକ ସାର ଏବଂ ଅଧା ଜୈବିକ ସାର ଦେଇକିରି ସ୍ତ୍ରୀ ପ୍ରଣାଳୀରେ କରନ୍ତୁ। ଧରନ୍ତୁ ଯୋଉଠି 35 କେଜି ୟୁରିଆ ଲାଗୁଛି, ଆମେ ତାଙ୍କୁ 15-16 କେଜି ୟୁରିଆ କହୁଛୁ, ତା ସହିତ ଜିଆ ଖତ ବା ଗୋବର ଖତ ବା ହାଣ୍ଡି ଖତ ଆମେ ପ୍ରୟୋଗ କରିବା ନେଇ କହୁଛୁ। ଜୈବିକ ସାର ଦୁଇଟା ଅଧା ଅଧା ଦେଲେ ପୁରା ସୁଫଳ ମିଳିବ, କାହିଁକି ଶ୍ରୀ ପ୍ରଣାଳୀ ବା ସଘନ ପ୍ରଣାଳୀ ଧାନ ଚାଷରେ ରାସାୟନିକ ସାର ଟୋଟାଲି ପ୍ରୟୋଗ କରିବା ପାଇଁ ମନା।
0: ଆଚ୍ଛା,
1: କିନ୍ତୁ ଯେହେତୁ ଚାଷୀମାନେ ପ୍ରଥମେ ଆରମ୍ଭ କରୁଛନ୍ତି ଶ୍ରୀ ପ୍ରଣାଳୀରେ ଧାନ ଚାଷ, ସେମାନଙ୍କୁ ଯଦି ଆମେ ସାଙ୍ଗେ ସାଙ୍ଗେ ରାସାୟନିକ ସାର ମନା କରିଦେବୁ ଅମଳ କମିଯିବ, ତାହେଲେ ସେମାନେ ଆଉ ସେ ଚାଷ ପ୍ରତି ଆଗ୍ରହ ଦେଖେଇଲେନି। ସେଇଥିଲାଗି ଆମେ ସେମାନଙ୍କୁ କହୁ ଯେ ଅଧା ଜୈବିକ ସାର ଏବଂ ଅଧା ରାସାୟନିକ ସାର ପ୍ରୟୋଗ କରିବା ଉଚିତ।
0: ଆଜ୍ଞା,
1: ଏବଂ ଅମଳ ନିଶ୍ଚିତ ରୂପେ ସାଧାରଣ ପ୍ରଣାଳୀ ଠାରୁ ଅଧିକା ପାଇବେ।
0: ଆଜ୍ଞା,
1: ଏଟା ପୁରା ନିଶ୍ଚିତ ଯୋଜନା।
0: ଯାହା ହଉ ଆଜ୍ଞା, ଆଜି ଆପଣଙ୍କର ମୂଲ୍ୟବାନ ସମୟ ଦେଇକି ଆମ ଧାନ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆପଣ ବହୁତ କିଛି ପରାମର୍ଶ ଦେଲେ ଧାନ ଚାଷ ଉପରେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମ ଚାଷୀ ଭାଇ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା।
1: ନମସ୍କାର।
2: ବାହ,
3: ହେଲା କି
2: ବଢିଆ ବଢିଆ ରକମ ରକମ କଥା ମାନେ ସବୁ ଜାଗା ଶୁଣିବାର ଜାଣିବାର ହେଲା
3: ନାଇକି? ଏମିତି ଏକା ବୈଠକ ଆଇଲେ ଆମେ ଦୁଇ କଥା ଶିଖିବା ଜାଣିବା, ଆଉ ତାକୁ ଯଦି ଆମେ କାମରେ ଲଗେଇବା ବୋଲେ ଦୁଇ ପଇସା ପାଇବା
2: ପାଇବା ମିଶା ନା ଆଉ
3: ନାଇକି?
2: ଦେଖେ, ଚାଷକୁ ଯଦି ଆମେ ବ୍ୟବସାୟିକ ଭିତ୍ତିରେ ଚାଷକୁ ଯଦି ଶିଳ୍ପ ପରା ଯଦି ଆମେ କରିବା, ଟିକେ ଯଦି ମନ ଧ୍ୟାନ ଧରିକି ଯଦି ଆମେ ତାକୁ ବଜାର ଭିତ୍ତିକ ଯଦି ଧ୍ୟାନ ନବା, ବୋଲେ ନିଶ୍ଚୟ ଭାବେ ଆମେ ଚାଷରୁ ଅଧିକ ଲାଭ ପାଇପାରିବା, ଆଉ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିକି ମଧ୍ୟ ଆମେ ଥଇଥାନ ହେଇପାରିବା।
3: ଦେଖରେ ଭାଇ, ଆଗ ଆମର ପାଖରେ ଜମି ବେଶ ଥିଲା, ଲୋକ କମ ଥିଲେ, ଲୋକ ମିଶା ଅପରବଳ ମିଳୁଥିଲେ କାମ କରିବା ପାଇଁ
2: ମିଳୁଥିଲେ,
3: ନେଇକି ଯାହାକୁ ଡାକିଲେ ଆସିକିରି କାମଟା ନିପଟେଇ ଦଉଥିଲେ ନେଇକି? ମାତ୍ର ଆଜିକାଲି ଉଲ୍ଟା ହେଇଗଲା, ଜମି କମିଗଲା, ଇବାଟେ ଖାଇବା ଲୋକ ବେଶୀ ହେଇଗଲେ ନେଇକି?
2: ତାକୁ ଧରିକିରି ଆମର ଯନ୍ତ୍ରପାତିର ମିଶା ଉଦ୍ଭାବନ ଆବିଷ୍କାର ମିଶା ହେଲାଣି, ତାକୁ ମଧ୍ୟ ଆମର ଏଠୁ ଚାଷୀ ମାନେ ବହୁଳ ଭାବରେ ବ୍ୟବହାର କଲେ, ଶିଖିଗଲେ ମଜା
3: ସେଟା ଏକା ପରା। ଏବେ ଆମେ ସବୁବେଳେ ଚେଷ୍ଟା କରବାର ଅଛି ଇ କମ ଜମିରେ ଆମେ ଅଧିକ ପାଚି କେମିତି କରିବା,
2: କେମିତି କରିବା। ଯେ ଶୁଣେ, ଏ ପାଚି କଥା ହଉଥିବା, ଏଠି ଗୋଟେ ବଢିଆ ଗୀତ ଗୋଟେ ଶୁଣିବା।
3: ହଇ ହ, ମୋର ମନର କଥା କହିଲୁ।

0: ଆବା ବଢିଆ ଲାଗିଲା ହୋ
1: ଚମକି ଗଲୁ ଗୀତ ଶୁଣିକିରି
0: ସେମିତି ଗୀତ ମିଶା ହେଇଛି ଯେ ଯା ହଉ ବଢିଆ ଲାଗିଲା ଶୁଣିକିନା
1: ଶୁଣ ଆମେ ଏଠି ଯୋଉ କଥାବାର୍ତ୍ତା ହଉଥିଲେ ନା କି ଏ ଯୋଉ କୃଷି ଯନ୍ତ୍ରପାତି କେମିତି ଉଦ୍ଭାବନ ହଉଛି ଆବିଷ୍କାର ହଉଛି ଏବେ ତାଙ୍କ ଡ୍ରୋନ୍ ଦିଦି ବୋଲି ମିଶା କହୁଛନ୍ତି କାଇଁ କହୁଛନ୍ତି ବୋଲେ ଦିଦି ମାନେ ଶିଖିଲେଣି କୃଷି ବିଭାଗ ତରଫରୁ ତାଙ୍କମାନେ ତାଲିମ ନେଲେଣି ଡ୍ରୋନ୍ ମାଧ୍ୟମରେ ଆମେ ଚାଷର ଆମର ଯେତିକି ଜମିର କଣ ସବୁ ରୋଗ ପକଟୁ ଆରମ୍ଭ କରି ତାର ଔଷଧ ସିଞ୍ଚନ ବ୍ୟବସ୍ଥା ସବୁ କିଛି ଜାଣିପାରିଲେଣି ତାର ଅର୍ଥ କଣ କୃଷିର ଅଗ୍ରଗତି ହେଲାଣି ଉନ୍ନତି ହେଲାଣି ସେମିତି ଆମର ଚାଷୀ ଭାଇମାନେ ପରମ୍ପରା ଜିନିଷକୁ ଛାଡ଼ିକି ଆମେ ନୂତନ ଚାଷ କରିବା ତାର ସହିତ ଆମ ପାରମ୍ପରିକ ଚାଷକୁ ମଧ୍ୟ ଧ୍ୟାନ ଦେବାର
0: ବୋଇଲେ ଏବେ ଯୋଉ ଆମେ ରାସାୟନିକ ସାର ମାନେ ମାରିକିନା ଆମର ପରିବେଶକୁ ନଷ୍ଟ କରୁଛୁ ଆମର ମାଟିକୁ ଦୂଷିତ କରି କରି ଚାଲିଛୁ ତାକୁ ଆମେ କେମିତି ରଖିପାରିବା ତାର ପାଇଁ ଆମକୁ ଚିନ୍ତା କରିବାକୁ ପଡ଼ିବ
1: ଆଧୁନିକ ଉପକରଣ ବ୍ୟବହାର କରିବା ତାର ସହିତ କିନ୍ତୁ ଆମର ମାଟିର ସ୍ୱାସ୍ଥ୍ୟ ଯେମିତି ଭଲ ରହିବ ସେ ଜିନିଷ ମଧ୍ୟ ଆମେ ଧ୍ୟାନ
0: ଦେବାକୁ ପଡିବ
1: ତାହେଲେ ସେ ଜାଗା ଉନ୍ନତ ଚାଷୀ ହେଇପାରିବ
0: ସତ କଥା ଆଗା ମାଟି ଯଦି ଭଲ ରହିବ ତେବେ ଯାଇକରି ତ ଆମେ ଦୁଇ ପଇସା ଭଲ କମେଇ ପାରିବା ଆହୁରି ଆମେ ସେଠୁ ଯୋଉ ପାଚି ପାଇବା ସେଟା ମିଶା ଟିକେ ସୁଆଦିଆ ରହିବ
1: ମୂଳ ରୋଗା ଯଦି ଆମେ ଯୋଜନା କରିବା ବୋଲେ ସବୁକିଛି ସୁରୁଖୁରୁରେ ହେଇପାରିବ
0: ହେଲେ ମାଟିର ସ୍ୱାସ୍ଥ୍ୟ ରଖିବା ପାଇଁ ହେଲେ ଆମକୁ କିସ କରିବାକୁ ପଡିବ ବୋଲେ ଏଇ ଯୋଉ ବିଭିନ୍ନ ପ୍ରକାର ଆମର ଜୈବିକ ସାର ମାନ ଅଛି ତାକୁ ବ୍ୟବହାର କରିବାର ଅଛି ନାଇଁ କି
1: ତାକୁ ଧରିକିରି ଗା ଗୋଟେ ବଢିଆ ଚାଷୀ ଭାଇ ସହିତ ଭେଟଘାଟ ହେଇଛି ଚାଷକୁ ନେଇକିରି ହେଲେ ଚାଷୀ ଭାଇର କଣ ସବୁ ଅନୁଭୂତି ଅଭିଜ୍ଞତା ଟିକେ ଶୁଣିବା ନା
0: ଶୁଣିବା
1: ହେଲେ
2: ଆଜ୍ଞା ନମସ୍କାର
3: ଆଜ୍ଞା ନମସ୍କାର ଆଜ୍ଞା
2: ତୁମ ନାଁ କଣ
3: ମୋର ନାଁ ଦେବରାଜ ଗୌଡ଼ ଆଜ୍ଞା
2: ଘର
3: ସିନ୍ଦିଗୁଡ଼ା ନବରଙ୍ଗପୁର ଜିଲ୍ଲା ବାୟା ମିରଗାନଗୁଡ଼ା

0: ବୋଲ ନନ୍ଦାହାଣ୍ଡି
1: ତୁମକୁ କେତେ ବର୍ଷ ହବ?
0: ମୋର ହେଲାନି ଆଜ୍ଞା 60।
1: ଦେହ ପା ଭଲ ଅଛି?
0: ଦେହ ଟିକେ ଭଲ ଅଛି।
1: ହଉ, କଣ ଚାଷବାସ କରୁଛ?
0: ମୋର ଅଛି ଆଜ୍ଞା ଆକୁ ପିଲା ଚାଲିଲା ଅଛି, ମକା ବି ଅଛି।
1: କେତେ ଗ୍ରା ପରା ଚାଷ କରୁଛ?
0: ମୁଇଁ ଧାନ ଚାଷ 20 ଏକରା, ଆକୁ ଗୋଟେ 5 ଏକରା,
1: ମକା
0: 4 ଏକରା ଆଜ୍ଞା।
1: ଏ ଯୋଉ ଆଖୁ ଚାଷ କଲ, ଆଖୁ ଚାଷରେ 2 ପଇସା ଅଧିକ
0: ଅଧିକ ଆଜ୍ଞା।
1: ନୂଆ କରି ଆଖୁ ଚାଷ କଲାବେଳକୁ କେମିତି କଣ, କୋଉଠୁ ଚାରା ଆଣିଲ, ବିହନ ଆଣିଲ, କାହାର ସହିତ ଯୋଗାଯୋଗ କରିଥିଲ?
0: ଆଗେ ଆମେ ଉତ୍ତରା ଆଖୁ କରିଥିଲୁ ଆଜ୍ଞା, ସେଟା ବେମାରୀ କରି ମରିଗଲା ସବୁ ଯାକ।
1: ଦେଶୀ ବିହନ
0: ସେଟା ହାଇବ୍ରିଡ୍ ବିହନ ସେ ଆଖୁ ଭଲଟା, ସେଟା କେତେ ବର୍ଷ ଛାଡ଼ିଦେଲୁ, ଏବେ ନୟନା କରୁଛୁ
1: ନୟନା
0: ହଏ ଏ ବର୍ଷେ ଆଜ୍ଞା। ଏଗ୍ରିକଲଚର ଆଜ୍ଞା ଆମ ଖଟପାଡ଼ ବିହନ ଦେଲା ଅଛି, ନୂଆରେ କରିଲୁ ନି ସବୁ।
1: ପାଣି ତାର କେମିତି ମଡ଼ବାର ବ୍ୟବସ୍ଥା ଅଛି?
0: ପାଣି ଏଲ୍ଆଇ ପଏଣ୍ଟ ଅଛି ଆଜ୍ଞା,
1: ଅଛି
0: ହଇ ଏଲ୍ଆଇ ପଏଣ୍ଟ ଅଛି, ଡିଜେଲ ମୋଟର ବି ଅଛି, ସିଟି ମଡ଼େଇ ବି ଅଛି। ଆମର ହେଲାନି ହଙ୍କରି ହଙ୍କରି କରି କୋଡ଼କା ଚାଲିଲାନି ଆଜ୍ଞା।
1: ଯୋଉ ଆଖୁ ଚାଷ କରୁଛ, ସେ କେତେ ଦିନର ଅମଳ ହେଉଛି?
0: ସେଇଟା 12 ମାସ,
1: 12 ମାସ
0: ବର୍ଷେ ବର୍ଷେ ହେଲେ ତାକୁ ଫିଲ୍ଡ ଆରମ୍ଭ କରିବୁ।
1: ହେଲେ ତମେ ତାକୁ ଘଣା ବସେଇଛ, ପେଡ଼ାଉଛ?
0: ହଇ ଘଣା ବସେଇ କରି ସେ ପାୱାର ଟିଲର ସେଟିଂ କରିଲି ଅଛି ମୁଇଁ, ନହେଲେ ବଲକାଲ ହଲରେ ପିଲୁଆ ଅଛି।
1: ହେଲେ ଆଖୁ ଗୁଡ଼ କରିକି ବିକୁଛ?
0: ହଇ ଗୁଡ଼ କରିକି ବିକୁ ଅଛେ।
1: ଆହୁରି ଗୋଟେ କଥା କହିଲ ଯେ ମକା ମିଶା ଚାଷ କରୁଛ ବୋଲି, ନବରଙ୍ଗପୁର ଅଞ୍ଚଳ ତ ଜବର ମକା ଚାଷ କରିବେ,
0: ହଇ
1: ମକା କେମିତି ବ୍ୟବସ୍ଥା?
0: ମକା ଗଲା ବର୍ଷେ ପୋଗରକୁ ବେଶୀ ହେଇଗଲା ଆଜ୍ଞା, ସବୁ ମକା ଚାଷ ବଢ଼ିଗଲୁ, ଏ ବର୍ଷେ ଫାଇନାଲ କରୁଛୁ।
1: ଏବେ ତାର ଅବସ୍ଥା କଣ ଅଛି?
0: ଟିକେ ଭଗବାନ ଦୟାରୁ ଟିକେ ଭଲ ଅଛି, ଗୋଟା ରସ ପିରିଂ କରିଲୁନି।
1: ମକାକୁ କି ବେମାର ବେଶୀ ଧରୁଛି?
0: ସେ ପୋକ ଆଜ୍ଞା, ସେଟା ଲେଡ଼ା ପୋକ କିଷ୍ଟା ହେଲେ ବଡ଼ ବଡ଼ କିଡ଼ା ମାନେ କିସ୍ ପୋକ ଭଲ ବୋଲେ ତାକୁ ପତର କଣା କରିକିରି ସେ ଗାଭୀ ଭିତରେ ପଶି ଯିବା ଅଛି।
1: ସେଟା ପତର ତଳେ ଥିବେ ନା ଉପରେ ଥିବେ?
0: ଭିତରେ ଥିବେ ଆଜ୍ଞା, ପତର ଭିତରେ ହଇ।
1: ରାତି ଖାଇଦେବେ କି?
0: ରାତି ଖାଇଦେବା ଅଛି।
1: ତାକୁ ଦେଖେଇଲ ନାଇଁ ଆମର କୃଷି ବିଭାଗର ବାବୁ ମାନଙ୍କୁ ଦେଖେଇଲେ ତ ତାଙ୍କେ ଜାଣିବେ କାହିଁକି ହେଲା କଣ ହେଲା ବୋଲି?
0: ଆଜ୍ଞା ପଚାରିଲା କି ସବୁ ପିରିଂ କର ଭଲ ନାହିଁ,
1: କମିଛି ହେଲା ଏବେ
0: ଭଲ ଟିକେ କମଲା।
1: ତମେ ଯୋଉ ଏତେ ବର୍ଷ ହେଲା ଆଖୁ ଚାଷ କରୁଛ, ମକା ଚାଷ କରୁଛ, ଧାନ ଚାଷ କରୁଛ, ମଝିରେ ମଝିରେ ମାଟି ପରୀକ୍ଷା କରୁଛ କି ନାହିଁ?
0: କରୁଛୁ ଆଜ୍ଞା,
1: କରୁଛ
0: ଆଜ୍ଞା, ଆସିକରି ମାଟି ପରୀକ୍ଷା କରିକି ନେବା ଅଛି।
1: ଏଇ ଯୋଉ ମାଟି ପରୀକ୍ଷା କଲା ପରେ ଯୋଉ ଚାଷ କରୁଛ, ଯୋଉ ଫସଲ ହେଉଛି, ତାହେଲେ ଟିକେ ଅଧିକ ଅମଳ ଆସୁଛି ନା କେମିତି?
0: ଏବେ ହାଇବ୍ରିଡ୍ ଚାଷ କରିଲେ ଟିକେ ଅମଳ ଅଧିକ ଆସି ଅଛି, ଆଗେ ଦେଶିଆ ଧାନ ମାନ ଆସୁନଥିଲା,
1: ଏବେ ଟିକେ ଆସୁଛି,
0: ଏବେ ଅଧିକ ଆସି ଅଛି।
1: ଆଉ ଗୋଟେ ବାବୁ ଆମେ ଶୁଣୁଛୁ ଯେ ଆଜିକାଲି ବେଶୀ ଯୋଉ ରାସାୟନିକ ଔଷଧ ମାନେ ସ୍ପ୍ରେ କରୁଛନ୍ତି କି, କାହିଁକିନା ମାଟିର ଅମଳ ଗୁଣା ହେଇଯାଉଛି ବୋଲିକିରି, ତମେ ଟିକେ ଦେଶୀ ଖତ କଣ ଦଉଛ ନା?
0: ଆମେ ଗୋବର ଖତ ଦେବୁ ଅଛି ଆଜ୍ଞା, ଗୋବର ଖତ ଦେବୁ ଅଛି, ଆର୍ ୟୁରିଆ ପଟାସ ଡିଓପି ଦେବୁ ଅଛି। ଆଗକୁତି ବୋଲେ ଆମେ ଡିଓପି ପଟାସ ଜିଙ୍କ ଦେଇକରି ଆମେ ଲଗାଇବୁ ଅଛି, ଲଗାଇକରି ସେ ପାଣି ମଡ଼େଇ କରି କଷା କୁଡ଼କା ସରିଲା ବୋଲେ ଗଛ ଟିକେ ପିଲ ଦେଲା ବୋଲେ ୟୁରିଆ ପଟାସ ଆର ଥରେ ଦେବୁ ଅଛି।
1: ହେଲେ ତମର ପରିବାର କିଏ କିଏ ଅଛନ୍ତି?
0: ଆମର ଅଛୁ ଆଜ୍ଞା 10 ଜଣ ଅଛୁ,
1: ପିଲାମାନେ ସବୁ ଚାଷବାସ?
0: ହଁ ସବୁ ଚାଷ, 10 ଲୋକ ପୁରା ଚାଷ ଭିତରେ ଲାଗଲୁ,
1: ସେଟା ତ ଭଲ କଥା, ସମସ୍ତେ ଚାଷବାସ, ତାହିଁରେ ଗାଁରେ ଥିବା ଲୋକ ସାହାଯ୍ୟ କଲା। ହେଲେ ଘରେ କଣ କଣ ଯନ୍ତ୍ରପାତି ରଖୁଛ? ଟ୍ରାକ୍ଟର ଅଛି କି?
0: ଟ୍ରାକ୍ଟର ନାହିଁ, ପାୱାର ଟିଲର ଗୋଟେ ଅଛି, ଆହୁରି ମୋଟର ଗୋଟେ ଅଛି, କାହିଁ ମିଲ୍ ଗୋଟେ ସାନଟା ବନେଇଲି।
1: ଲିଫ୍ଟ ପଏଣ୍ଟ ପାଇଁ ମୋଟର ଫୋଟର ରଖିନ କି? ବୋରୱେଲ କରୁନ?
0: ବୋରୱେଲ ନାହିଁ ଆଜ୍ଞା, ଗଭର୍ଣ୍ଣମେଣ୍ଟ ଏଲ୍ଏ ପଏଣ୍ଟ ଦେଲା ଅଛି,
1: ପାଣି ସୁବିଧା ହେଇଯାଉଛି,
0: ପାଣି ସୁବିଧା ହେଇଛି ଅଛି, ଆର ଆମର ମୋଟର ଗୋଟେ ଅଛି।
1: କେବେ କୃଷି ଋଣ ନେଇଛ?
0: ହଁ ନେଲି ଅଛି ଆଜ୍ଞା।
1: ସୁଝିଦେଲ?
0: ସୁଧିଲାର ନାହିଁ, ଏବେ ଡିଫିକଲ୍ଟ ଦେଖିକରି ନହେଲେ ସୁଝି ଦେଇରେ ଥିବି, ଡାବୁ ପାସ୍ବୁକ୍ ରଖିଦେଲି ତାଙ୍କର ଲଗେଇ ଏକା, ସୁଝିଲାର ନାହିଁ ଛାଡ଼ବାଇ ବୋଲତେ।
1: ହେଲେ ଚାଷବାସ କରି ଖୁସି ଅଛ?
0: ଖୁସି ଅଛି ଟିକେ ଏଇ ବର୍ଷେ। ହଇ ଆଜ୍ଞା
1: ଧନ୍ୟବାଦ।
2: ବାହ ବଢିଆ, ହୋ ବଡ଼ ନିମାନ ଚାଷୀ ଏଟା।
1: ନିମାନ ଚାଷୀ ବୋଲେ କହିଲି ପରା, ଚାଷୀ ମିଶା ଗୋଟେ ବୈଜ୍ଞାନିକ କି ନାହିଁ?
2: ହଇ ହଇ,
1: ସିଏ ତାର କ୍ଷେତ୍ର କଣ ସୁବିଧା ଅଛି, କଣ ଅସୁବିଧା ଅଛି, କୋଉ ରୋଗ ହେଲେ କଣ ଔଷଧ ଦେବାର, ସିଏ ନିଜେ ତାର ଅଭିଜ୍ଞତାର ସେ ଜାଣିପାରୁଛି।
2: ସତେ ଏକା, ଯେ ଆମେ ଯେତେବେଳେ ଭୁଲ ଭଟକା କିଷ୍ଟା ମିଶା କରୁଛୁ ବୋଇଲେ ତାହିଁରୁ ଶିକ୍ଷା ନେବାର ଅଛି, ନାଇଁ କି
1: ନେବାର ଅଛି ନା?
2: ଆର ଗୋଟେ ଥର ଭୁଲ ହେଲା ତାକୁ ବାରମ୍ବାର ଭୁଲ କରିବା ବୋଲେ ନାଇଁ, ହଁ ଆରେ ଇଚ୍ଛା ନାହିଁ ମତେ ଭଲ ଲାଗୁନି ଚାଷରେ ଲସ୍ ହଉଛି ବୋଲିକିନା ଚାଷ ଛାଡ଼ିଦେଲେ ହବ କି?
1: ନାଇଁ ସେମିତି କିନ୍ତି ହବ, ସେଟା ଅନୁଭୂତି ଅଭିଜ୍ଞତା ପରା।
2: ସେଟା ପାଇଁ ଆମେ ସବୁବେଳେ ଟିକେ ଆମର ଏଇ ଯୋଉ କୃଷି ବିଭାଗର ଅଧିକାରୀ ମାନେ ଅଛନ୍ତି କି ନାହିଁ, ତାଙ୍କମାନଙ୍କ ସାଙ୍ଗେ ଯଦି ଯୋଗାଯୋଗ ରଖୁଥିବା ବୋଇଲେ ଏମିତି ସବୁ ସୁବିଧା ଅସୁବିଧା ମାନେ ଆମେ ସବୁ ଜାଣିପାରିବା। ଆହୁରି ଆମର ଦ୍ୱାରା ଭୁଲ ଭଟକା ମିଶାର କମ ହବ, ଆଉ ଭୁଲ

ଶୁଣିଲେ କୃଷି ଓ କୃଷକ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଅସଲି ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ, ସ୍ମାର୍ଟ ବନ, କୁଲ ରୁହ।
4: ପିଲାଟା ପାଣିଆ ଝାଡା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ। ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ। ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ, ଉଦ୍ଯାପନୀ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ୟୁଏଇ ଗସ୍ତ କାଳରେ ରାଜ୍ୟକୁ 2,43,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା। ସୃଷ୍ଟି ହେବ 9,00,000 ନିଯୁକ୍ତି ସୁଯୋଗ। ସେବା ସଂକଳ୍ପକୁ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ। ଏବଂ ଜାପାନ ଇଣ୍ଟରନ୍ୟାସନାଲ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣପଦକ। ବ୍ରିକ୍ସ ସମ୍ମିଳନୀରେ ନିଆଯାଇଥିବା ସମସ୍ତ ନିଷ୍ପଭିକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ସମାବେଶୀ ବିକାଶର ଭବିଷ୍ୟତ ନିର୍ମାଣ ପାଇଁ ସହନଶୀଳତା, ନବସୃଜନ, ସମନ୍ୱୟ ଓ ନିରନ୍ତର ବିକାଶ ସମ୍ପର୍କରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି, ବ୍ରିକ୍ସ କେବଳ କେତେକ ଦେଶର ସମୂହ ନୁହେଁ, ବରଂ ଏହା ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ। ବ୍ରିକ୍ସ ସମ୍ମିଳନୀରେ ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଦୂରଦୃଷ୍ଟି ଏବଂ ଭବିଷ୍ୟତର ସହଯୋଗ ପାଇଁ ସ୍ୱଷ୍ଟ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବ୍ରିକ୍ସ କେବଳ ଦେଶୋଁ କା ସମୂହ ନହିଁ, ସଲ୍ୟୁସନ୍ସ କା ଏକ ଇକୋସିଷ୍ଟମ ହେ। ଇସ୍ ସମିଟ୍ ସେ ଆଡପ୍ଟ किया गया न्यू दिल्ली डिक्लेरेशन हमारे शेयर्ड विजन और फ्यूचर कोऑपरेशन को स्पष्ट दिशा देगा। हमारे फ्रेमवर्क फाइल से आगे बढ़कर रियल लाइफ में इम्पैक्ट पैदा करे, इसके लिए हम सब मिलकर काम करेंगे।
0: ମହାମାରୀ ଏବଂ ଜଳବାୟୁ ବିପର୍ଯ୍ୟୟ ଭଳି ବୈଶ୍ୱିକ ସଂକଟର ମୁକାବିଲା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ଥିରତା ଓ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଏକ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି। ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର ଭାବେ ବ୍ୟବହାର ନ କରି ଏହାର ସମାବେଶୀ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥିସହ ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ, ଅର୍ବାନ୍ ମୋବିଲିଟି ହବ୍, ଡିଜିଟାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ଏବଂ ଚାଷୀଙ୍କ ପାଇଁ ଡିଜିଟାଲ କୃଷି ନେଟୱାର୍କ ଭଳି ପ୍ରସ୍ତାବ ଦିଆଯାଇଛି। ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ନେତୃବୃନ୍ଦଙ୍କ ସମେତ ମାଲେସିଆ, ଭିଏତନାମ, ସାଉଦି ଆରବ ଏବଂ ଜାତିସଂଘ ମହାସଚିବଙ୍କ ସମେତ 10 ସହଭାଗୀ ଦେଶର ନେତାମାନେ ଯୋଗ ଦେଇଥିଲେ। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଅର୍ପଣ କରିବା ସହ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ

0: ଚୀନ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଉଦ୍ଯାପନୀ ଦିବସରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଶେଷ କରି ଗଣମାଧ୍ୟମକୁ ନିଜ ବିବୃତ୍ତିରେ ଶ୍ରୀ ମାଝୀ କହିଛନ୍ତି, ୟୁଏଇ ଗସ୍ତ କାଳରେ ଓଡ଼ିଶା ସରକାରଙ୍କ ସହ ମୋଟ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ 16 ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟକୁ 2,43,162 କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହା ମାଧ୍ୟମରେ ମୋଟ 9 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ହାସଲ ହୋଇଥିବା 20 କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 22,05,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ପୁରା ବଡ଼ ଫୋକସ୍ କରିଛୁ। ଆମର ସମୃଦ୍ଧ ଓଡ଼ିଶା ଗଠନ କରିବାରେ ପ୍ରତିଷ୍ଠିତ ହୋଇପାରିବ। ଆମର ଯେଉଁ ଶିଳ୍ପାୟନ ଏବଂ ନିବେଶକୁ ଆମେ ଅଧିକ ଗୁରୁତ୍ୱ ଦେଇଛୁ। ଏ ଗସ୍ତ ଭିତରେ 52 ବିଜନେସ୍ ମିଟିଂ କରିଛି, 6 ହେଉଛି ରାଉଣ୍ଡ ଟେବୁଲ ବୈଠକ ହୋଇଛି, 46 1-to-1 ରୋଡ୍ ଶୋରେ ଆମେ ବିଭିନ୍ନ ନିବେଶକାରୀଙ୍କ ସହିତ ଭେଟ କରିଛୁ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଓ ଆସନ୍ତା 10 ମଧ୍ୟରେ ରାଜ୍ୟକୁ 500 ବିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଏକ ଦଳ ଗତ 9-11 ତାରିଖ ପର୍ଯ୍ୟନ୍ତ ଆବୁଧାବି ଓ ଦୁବାଇରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସଂସ୍ଥା ଓ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲା। ବରିଷ୍ଠ ନାଗରିକମାନଙ୍କ ସମ୍ମାନଜନକ ଜୀବନ ଅତିବାହିତ ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ଥ କହିଛନ୍ତି, ଦେଶର 2,88,000 ଅଧିକ ବରିଷ୍ଠ ନାଗରିକ ଆଶ୍ରୟ, ପୁଷ୍ଟିକର ଖାଦ୍ୟ, ଚିକିତ୍ସା, ଫିଜିଓଥେରାପି ଏବଂ ମନୋରଞ୍ଜନ ଭଳି ଜରୁରୀ ସୁବିଧା ଦ୍ୱାରା ଉପକୃତ ହୋଇଛନ୍ତି। ବୃଦ୍ଧ ଓ ବୃଦ୍ଧାମାନଙ୍କ ଯତ୍ନ ପାଇଁ ଭିଭିଭୂମିକୁ ସୁଦୃଢ଼ କରିବାକୁ ଦେଶର ବିଭିନ୍ନ ସ୍ଥାନରେ 142 ନୂତନ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀକୁ ମଞ୍ଜୁର କରାଯାଇଛି। ସ୍ୱାଧୀନ ଜୀବନଯାପନ ପାଇଁ 200 ଅଧିକ ଶିବିର ଆୟୋଜନ କରାଯାଇ 4,90,000 ଅଧିକ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକମାନଙ୍କୁ 23,93,000 ସହାୟକ ଉପକରଣ ବଣ୍ଟନ କରାଯାଇଥିବା ନେଇ ସଚିବ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ସାର୍ବଜନୀନ ଜୀବନ ଓ ଜନସେବାରୁ ପ୍ରେରଣା ନେଇ ଦେଶବ୍ୟାପୀ ଆରମ୍ଭ ହେଉଥିବା ସେବା ସଂକଳ୍ପ ଅଭିଯାନକୁ ରାଜ୍ୟରେ ବ୍ୟାପକ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍ତି। ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜନସେବା ସହ ଯୋଡ଼ିବା ଏହି ଅଭିଯାନର ଲକ୍ଷ୍ୟ। ଆସନ୍ତା 17 ଅକ୍ଟୋବର 17 ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଶ୍ରମଦାନ, ଚାରାରୋପଣ, ଜନସଚେତନତା ଓ ବିଭିନ୍ନ ସାମାଜିକ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ଯୁବଶକ୍ତିକୁ ଅଭିଯାନର ଏକ ପ୍ରମୁଖ ଅଂଶ ବୋଲି ଅଭିହିତ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ମହିଳା ସଶକ୍ତିକରଣ, ଚାଷୀଙ୍କ ସମୃଦ୍ଧି, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଗରିବଙ୍କ କଲ୍ୟାଣ ଓ ଜନଜାତି ସମାଜର ଉନ୍ନତିକୁ ମଧ୍ୟ ଅଭିଯାନର ସେବାମୂଳକ ଦୃଷ୍ଟିକୋଣ ସହ ଯୋଡ଼ାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚାଇବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ସେବାରୁ ସଂକଳ୍ପ, ସଂକଳ୍ପରୁ ବିକାଶ ଏବଂ ବିକାଶରୁ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ଡକ୍ଟର ମହାପାତ୍ର ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନର ସଫଳ ରୂପାୟନ ଏବଂ ଅଭିଯାନକୁ ଜନମୁଖୀ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଯୋଗଦେଇ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେଉଛି। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳା କ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କନିଷ୍ଠ ମହିଳା ହକି ଦଳ ଏସିଆ

0: କପ୍ ବିଜୟୀ ହୋଇଛି। ଚୀନ୍ର ମୋକିଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଭାରତ ଚୀନ୍କୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ମ୍ୟାଚ୍ର 17ତମ ମିନିଟ୍ରେ ଦଳ ପକ୍ଷରୁ ସାନିକା ଚନ୍ଦ୍ରକାନ୍ତ ମାନେ ଏକ ଗୋଲ୍ ସ୍କୋର କରି ଭାରତକୁ ଏହି ବିଜୟ ଦେଇଛନ୍ତି। ଏଥିସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ କନିଷ୍ଠ ଏସିଆ କପ୍ ଟାଇଟଲ୍ ହାସଲ କରିଛି। ଏଥିପୂର୍ବରୁ ଦଳ 2023 ଏବଂ 2024 ମସିହାରେ ଏସିଆ କପ୍ ଜିତିଥିଲା। ଜାପାନ ଇଣ୍ଟରନ୍ୟାସନାଲ୍ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ଓଡ଼ିଶାର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶ୍ରୀ ଭଗତ ଏହା ବ୍ୟତୀତ ପୁରୁଷ ଡବଲ୍ସରେ ସାଥୀ ଖେଳାଳି ସୁକାନ୍ତ କଦମଙ୍କ ସହ ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସିଙ୍ଗଲ୍ସ ଫାଇନାଲ୍ରେ ଚମତ୍କାର ପ୍ରଦର୍ଶନ କରିବା ସହ ସ୍ୱଦେଶ ଖେଳାଳି ଉମେଶ କୁମାରଙ୍କୁ 21-16 21-8 ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବ୍ରିକ୍ସ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ, ଉଦ୍ଯାପନୀ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ୟୁଏଇ ଗସ୍ତ କାଳରେ ରାଜ୍ୟକୁ 2,43,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା। ସୃଷ୍ଟି ହେବ 9 ଲକ୍ଷ ନିଯୁକ୍ତି ସୁଯୋଗ। ସେବା ସଂକଳ୍ପକୁ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ। ଏବଂ ଜାପାନ ଇଣ୍ଟରନ୍ୟାସନାଲ୍ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ। ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଅଗ୍ରପୂଜ୍ୟ ଦେବତା ଶ୍ରୀ ଗଣେଶ, ସ୍ଥୂଳତନୁ ଗଜେନ୍ଦ୍ର ବଦନ, ଏକଦନ୍ତ ଲମ୍ବୋଦର କିନ୍ତୁ ସେ ସୁନ୍ଦର, ବିଦ୍ୟା ବୁଦ୍ଧି ସିଦ୍ଧିଦାତା, ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ପ୍ରଥମେ ସ୍କରଣ ନ କଲେ ବିଘ୍ନ ବିନାଶ ହୁଏ ନାହିଁ। ସ୍ୱାଧୀନତା ଆନ୍ଦୋଳନ ସମୟରେ ବି ଭାରତବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶଭକ୍ତିର ଭାବନା ଜାଗ୍ରତ କରି ରଖିବା ଲାଗି ମହାନ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଆରମ୍ଭ କରିଥିଲେ ମହାରାଷ୍ଟ୍ରର ଲୋକପ୍ରିୟ ଗଣେଶ ପର୍ବ। ଏବେ ଗଜାନନଙ୍କ ସ୍ୱାଗତ ପାଇଁ ପ୍ରକୃତି ସହିତ ମଣିଷ ବି ପ୍ରସ୍ତୁତ। ଗଣପତିଙ୍କ ପୂଜାରୁ ପ୍ରାରମ୍ଭ ହୁଏ ପାର୍ବଣର ଋତୁ। ଆସନ୍ତାକାଲି ଗଣପତିଙ୍କ ଆରାଧନାର ତିଥି ଅବସରରେ ଦେଶ ବିଦେଶରେ ଗଜାନନଙ୍କର ବିଭିନ୍ନ ସ୍ୱରୂପ ସମ୍ପର୍କରେ ଆସନ୍ତୁ ଜାଣିବା। ଗଣେଶଙ୍କର ଗଜାନନ ସ୍ୱରୂପକୁ ଆମେ ପୂଜା କରିଥାଉ। ତାଙ୍କ ଦେହରେ ହାତୀ ମୁଣ୍ଡ ଲାଗିବା ସମ୍ପର୍କରେ ପୌରାଣିକ କାହାଣୀ ମଧ୍ୟ ରହିଛି। ତେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଗଣେଶଙ୍କର ନରମୁଖଧାରୀ ପ୍ରତିମା ପୂଜା କରାଯାଇଥାଏ। ତାମିଲନାଡୁର ତିରୁବରୁର ଜିଲ୍ଲା ଅନ୍ତର୍ଗତ କୁଥାନୁରଠାରୁ 3 କିଲୋମିଟର ଦୂରରେ ତିଳତର୍ପଣ ପୁରୀ ରହିଛି। ସେଠାରେ ଆଦିବିନାୟକଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ସମ୍ପୂର୍ଣ୍ଣ ମାନବୀୟ ରୂପରେ ଭଗବାନ ଗଣେଶ ପୂଜା ପାଉଛନ୍ତି। ଏହି ମନ୍ଦିର ମୁକ୍ତିକ୍ଷେତ୍ର ନାମରେ ପରିଚିତ ଥିବାବେଳେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଶାନ୍ତି ପାଇଁ ଏଠାକୁ ପୂଜା କରିବାକୁ ଆସିଥାନ୍ତି। କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀରାମ ଏଠାରେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ବିଧିବିଧାନରେ ପୂଜା କରାଇଥିଲେ। ସେବେଠାରୁ ଏହି ବ୍ୟବସ୍ଥା ପ୍ରଚଳିତ ରହିଆସିଛି। ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। କେତେଜଣ ନିଜ ଇଚ୍ଛାରେ ସାଥୀଟିଏ ବାଛିଥିଲେ ବି ସେମାନଙ୍କର ବିବାହ ପାଇଁ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସି ପହଞ୍ଚେ। ଏମିତି ଯୋଡ଼ିଙ୍କ ମନସ୍କାମନା ପୂରଣ ଲାଗି ମଧ୍ୟପ୍ରଦେଶର ଗ୍ୱାଲିୟରରେ ଅବସ୍ଥାପିତ ବିଘ୍ନରାଜ ବେଶ୍ ପ୍ରସିଦ୍ଧ। ବିବାହ ପାଇଁ ଇଚ୍ଛୁକ ଯୋଡ଼ି ଏଠାକୁ ଆସି ମାନସିକ କରିବା ସହିତ ପୂରଣ ହେବା ପରେ ଏହି ମାନସିକ ଉତ୍ତାରିବା ଲାଗି ବିଶେଷ ପୂଜା କରିବାକୁ ହୋଇଥାଏ। ସହରର ସିନ୍ଦେ କ୍ୟାଣ୍ଟ ଅଞ୍ଚଳରେ 250 ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଗଣପତି ବିରାଜମାନ କରିଛନ୍ତି। ଅର୍ଜିୱାଲେ ଗଣପତି ଭାବେ ସେ ପରିଚିତ। ଏହି ଗଣପତିଙ୍କ ପାଖକୁ ସବୁ ଶ୍ରେଣୀର ଭକ୍ତ ଆସୁଥିଲେ ମଧ୍ୟ ବାହାଘର ନିର୍ବିବାଦରେ କରାଇଦେବା ଲାଗି ପ୍ରାୟତଃ ପ୍ରେମୀ ଯୁଗଳ ଆସିଥାନ୍ତି। ବାହାଘର ହୋଇଯିବା ପରେ ସେମାନେ ଏଠାକୁ ଆସି ଗଣପତିଙ୍କୁ ଧନ୍ୟବାଦ ଦେବା ସହିତ ବିଶେଷ ପୂଜାର୍ଚ୍ଚନା କରାଇଥାନ୍ତି। ଗଣପତିଙ୍କୁ ଦୁବରେ ପୂଜା କରି ଲଡୁ ଭୋଗ କରାଯାଏ। ପ୍ରତ୍ୟେକ ବୁଧବାର ସେଠାରେ ଭଣ୍ଡାରା ଆୟୋଜିତ ହୁଏ। ଏଥିରେ ଏଭଳି ନବଦମ୍ପତିଙ୍କ ଦାନ ବ୍ୟତୀତ ଆଉ କୌଣସି ଚାନ୍ଦା ନିଆଯାଏ ନାହିଁ। ଗଣପତିଙ୍କର ସର୍ବୋଚ୍ଚ ପ୍ରତିମା ଥାଇଲାଣ୍ଡର ଖ୍ଲୋଙ୍ଗ୍କ୍ୱେନ୍ଠାରେ ରହିଛି। ଚାକୁଏଙ୍ଗ୍ ସାଓ ରାଜ୍ୟରେ ଖ୍ଲୋଙ୍ଗ୍କ୍ୱେନ୍ ଗଣେଶ ଇଣ୍ଟରନ୍ୟାସନାଲ୍ ପାର୍କରେ ଗଣପତିଙ୍କର ଏହି 39 ମିଟର ବା ପ୍ରାୟ 128 ଫୁଟ ଉଚ୍ଚ କାଂସ୍ୟ ପ୍ରତିମା

ପ୍ରତିଷ୍ଠିତ। 854 କାଂସଖଣ୍ଡ ମିଶି ହୋଇଥିବା ଏହି ପ୍ରତିମା ପ୍ରାୟ 12 ମହଲା ଅଟ୍ଟାଳିକାର ଉଚ୍ଚତା ସହିତ ସମାନ। ଏହି ଗଣପତି ସେଠାରେ ଫ୍ରା ଫିକାନେତ୍ ନାମରେ ପରିଚିତ। 2008ରୁ ଆରମ୍ଭ ହୋଇଥିବା ଏହି ଉଦ୍ୟାନର କାର୍ଯ୍ୟ 2012 ଶେଷ ହୋଇଥିଲା। ଥାଇଲାଣ୍ଡରେ ପଣସ, ଆମ୍ବ, ଆଖୁ ଓ କଦଳୀ ପରି ଯେଉଁ 4 ଫଳ ପବିତ୍ର କାର୍ଯ୍ୟରେ ଲାଗିଥାଏ ସେସବୁ ଗଣପତିଙ୍କ ହାତରେ ରଖାଯାଇଛି। ଗଣପତିଙ୍କ ପେଟରେ ଏକ ସାପ ଗୁଡ଼ାଇ ହୋଇ ରହିଥିବା ବେଳେ ଶୁଣ୍ଢରେ ଲଡୁ ରହିଛି ଏବଂ ପାଦ ପାଖରେ ମୂଷା ବସିଛି। ଥାଇଲାଣ୍ଡରେ ଗଣପତି ଜ୍ଞାନର ଦେବତା ଭାବେ ମାନ୍ୟତା ପାଇଛନ୍ତି। ସେଠାକାର ଖ୍ୟାତନାମା ଶିଳ୍ପୀ

ବିଭିନ୍ନ ରୂପ ଦେଖିବାକୁ ମିଳେ। ଏହି ଉଦ୍ୟାନଟି ସମ୍ପୂର୍ଣ୍ଣ ରୂପେ ଗଣେଶଙ୍କୁ ସମର୍ପିତ କହିଲେ ଭୁଲ ହେବନି। ସଙ୍ଗୀତ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ଏଠାରେ ଭଗବାନ ଗଣେଶଙ୍କର ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିବା ଭଙ୍ଗୀରେ ଆଠଟି ମୂର୍ତ୍ତି ରହିଛି। ବୀଣାବାଦକ ଗଣେଶଙ୍କ ପାଦ ପାଖରେ ମୂଷା ଥିବା ମୂର୍ତ୍ତି ସହ ଗଣେଶ ପଢ଼ୁଥିବାର ମୂର୍ତ୍ତି ବେଶ୍ ଆକର୍ଷଣୀୟ। ଏହି ଉଦ୍ୟାନଟି 22 ଏକର ପରିବ୍ୟାପ୍ତ। ରାଉଣ୍ଡ ଉଡ୍ଠାରେ ଥିବା ଭିକ୍ଟର ସ୍ୱେ ନାମକ ଏହି ଉଦ୍ୟାନର ଗଣେଶ ମୂର୍ତ୍ତିଗୁଡ଼ିକ ଗ୍ରାନାଇଟ୍ ପଥରରେ ତିଆରି ହୋଇଥିବା ବେଳେ ଏଗୁଡ଼ିକ ମହାବଳୀପୁରମ୍ର ଶିଳ୍ପୀମାନେ ନିର୍ମାଣ କରିଛନ୍ତି। ଏବେ ଅବଶ୍ୟ ଉଦ୍ୟାନଟିକୁ ସର୍ବସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ ଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜୈନ ଗୀତ ରଚନା ଦେବଦାସ ଛୋଟରୟ ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର

ପରବର୍ତ୍ତୀ ଗୀତଟି ପ୍ରେମରେ ପ୍ରେମରେ ଚଳଚ୍ଚିତ୍ରରୁ, ଶିଳ୍ପୀ ସୌରେନ ଭଟ୍ଟ ଏବଂ ନିବେଦିତା, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ପରବର୍ତ୍ତୀ ଗୀତଟି ମୁଁ ଦିୱାନା ତୋ ପାଇଁ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଅନ୍ତରା, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଉଦ୍ଯାପିତ ହେଲା 18 ବ୍ରିକ୍ସ ଶିଖର ସମ୍ମିଳନୀ। ବ୍ରିକ୍ସ ରାଷ୍ଟ୍ରସମୂହ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ। ମୁମ୍ବାଇଠାରେ ଆସନ୍ତାକାଲି 6 ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇଣ୍ଡୋନେସିଆରେ ଜାହାଜ ବୁଡ଼ି ଘଟଣାରେ 6 ମୃତ୍ୟୁ, 130 ନିଖୋଜ। ଏବଂ କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ବିଜୟୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା 18 ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବ୍ରିକ୍ସର ବିବିଧତା, ତା'ର ପରିଚୟ, ସହଯୋଗରେ ପ୍ରେରଣାକୁ ବଜାୟ ରଖିବା ଉଚିତ। ଦୁଇଦିନିଆ ଶିଖର ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିକ୍ସ କେବଳ ରାଷ୍ଟ୍ରଗୁଡ଼ିକର ସମୂହ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ। ଗତ 2 ଧରି ଚାଲିଥିବା ଆଲୋଚନା ଏହି ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଶ୍ରୀ ମୋଦି କହିଛନ୍ତି, ଶିଖର ସମ୍ମିଳନୀରେ ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ଭବିଷ୍ୟତ ସହଯୋଗ ପାଇଁ ଦିଗ୍ଦର୍ଶନ ଦେବ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସମବେତ ଭାବେ କାର୍ଯ୍ୟ କରି ବ୍ରିକ୍ସ ଢାଞ୍ଚାକୁ ଆଗେଇ ନେବା ଦିଗରେ ସହାୟକ ହେବେ।
2: ହମ୍ ଆଶା କରତେ ହେଁ ଇସ୍ ସମିଟ୍ ସେ ଉସମେଁ ଆଡପ୍ଟ କିଆ ଗୟା ନ୍ୟୁ ଦିଲ୍ଲୀ ଡିକ୍ଲେରେସନ ହମାରେ ଶେୟର୍ଡ ଭିଜନ ଅର୍ ଫ୍ୟୁଚର କୋପରେସନ କୋ ସ୍ପଷ୍ଟ ଦିଶା ଦେଗା। ହମେ ସଭି ଆଉଟକମ୍ସ କୋ ସମୟବଦ୍ଧ ଆକ୍ସନ ଅର୍ ଲାଷ୍ଟ ମାଇଲ ଇମ୍ପାକ୍ଟ ସେ ଯୋଡ଼ନା ହୋଗା। ହମାରେ ଫ୍ରେମୱର୍କ ଫାଇଲ ସେ ଆଗେ ବଢ଼କର ରିଅଲ ଲାଇଫ ମେ ଇମ୍ପାକ୍ଟ ପୈଦା କରେ, ଇସ୍କେ ଲିଏ ହମ୍ ସବ୍ ମିଲକର କାମ କରେଙ୍ଗେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦର୍ଶାଇଛି ଯେ ପରସ୍କର ସଂଯୁକ୍ତ ବିଶ୍ୱରେ କୌଣସି ସଂକଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହେ ନାହିଁ। ବ୍ରିକ୍ସ ରାଷ୍ଟ୍ରସମୂହଙ୍କ ମଧ୍ୟରେ ସ୍ଥିରତା ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କାଜାଖସ୍ତାନ ରାଷ୍ଟ୍ରପତି କାସିମ୍ ଜୋମାଟ୍ ଟୋକାୟେଭ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଅଗ୍ରଗତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କାଜାଖସ୍ତାନ ସହ ଭାରତର ପୁରାତନ ସଭ୍ୟତାଗତ ସମ୍ପର୍କ ରହିଥିବା ବର୍ଷ୍ଣନା କରିଥିବାବେଳେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଥିବା କହିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଜନୀତି, ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଯୋଗାଯୋଗ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଉଭୟଙ୍କ ମଧ୍ୟରେ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ବିକାଶ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଇଜିପ୍ଟର ରାଷ୍ଟ୍ରପତି ଅବଦଲ ଫତେହା ଏଲ୍ ସିସିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଉଭୟ ନେତା ଆଞ୍ଚଳିକ ବିକାଶମୂଳକ ପ୍ରସଙ୍ଗ ଏବଂ ଭାରତ ଇଜିପ୍ଟ ଭାଗିଦାରିତା ସମ୍ପର୍କ ନେଇ ଆଲୋଚନା କରିଛନ୍ତି, ଯାହାକି ସାମ୍ପ୍ରତିକ ସମୟରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ସହାୟକ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବନ୍ତ ସୁବିଆନ୍ତଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ରହିଥିବା ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଜାରି ରଖିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି

ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ଶ୍ରୀ ମୋଦି ସ୍ୱାଗତ ଜଣାଇଛନ୍ତି। ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସହମତି ପ୍ରକାଶ କରିଛନ୍ତି। ଉଭୟ ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ମହାକାଶ, ରେଳ ଭିତ୍ତିଭୂମି, ଫିନ୍ଟେକ୍, ଶିକ୍ଷା, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସମନ୍ୱୟ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଗାଣ୍ଡାର ଉପରାଷ୍ଟ୍ରପତି ଜେସିକା ରୋଜ୍ ଏପେଲ୍ ଆଲୁପୋ, ଦକ୍ଷିଣ ଆଫ୍ରିକା ଓ ବୁରୁଣ୍ଡିର ରାଷ୍ଟ୍ରପତି ଏବଂ ନାଇଜେରିଆ ଉପରାଷ୍ଟ୍ରପତିଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉଜ୍ବେକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଜାମସିଦ୍ କୁଚକାରୋଭ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଆଲୋଚନା କାଳରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ସୁଦୃଢ଼ କରିବା ନେଇ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଉଭୟ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ମୁମ୍ବାଇଠାରେ ହିନ୍ଦୀ ଦିବସର ଉଦ୍ଘାଟନୀ ଅଧିବେଶନ ଏବଂ ଷଷ୍ଠ ଭାରତୀୟ ରାଜଭାଷା ସମ୍ମିଳନୀରେ ଉଦ୍ବୋଧନ ଦେବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ସରକାରୀ ଭାଷା ବିଭାଗ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବହୁସଂଖ୍ୟକ ଶିକ୍ଷାବିତ୍, ସାହିତ୍ୟିକ, ବିଦ୍ୟାର୍ଥୀ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଯୋଗଦେବେ। କାର୍ଯ୍ୟକ୍ରମରେ ହିନ୍ଦୀ ଭାଷାକୁ ପ୍ରୋହାହିତ କରିବା ଏବଂ ଏହାକୁ ଭାରତର ଅନ୍ୟାନ୍ୟ ଭାଷା ସହ ସମନ୍ୱୟ ରଖିବାର ପ୍ରୟାସ କରିବା ଲାଗି ଆଲୋଚନା ହେବ। ଉଦ୍ଘାଟନୀ ଅଧିବେଶନରେ ଶ୍ରୀ ଶାହା 2025-26 ବର୍ଷ ଲାଗି ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ହିନ୍ଦୀ ଭାଷାର ପ୍ରୋତ୍ସାହନ ଏବଂ କାର୍ଯ୍ୟକାରୀ କ୍ଷେତ୍ରରେ ଅନନ୍ୟ ଅବଦାନ ଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ୱତନ୍ତ୍ର ଅଧିବେଶନରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାନ କରାଯିବ। ସମ୍ମିଳନୀରେ ବନ୍ଦେ ମାତରମ୍କୁ ନେଇ ରାଜଭାଷା ଭାରତୀ ସ୍ୱତନ୍ତ୍ର ସଂଖ୍ୟା ସମେତ ବହୁସଂଖ୍ୟକ ପୁସ୍ତକ ମଧ୍ୟ ଉନ୍ମୋଚିତ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମଗ୍ର ଦେଶରେ ଆସନ୍ତା 17 ତାରିଖରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି କର୍ମୀ, ଏନ୍ଡିଏ ଅଂଶୀଦାର ଦଳ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସେବା ସଂକଳ୍ପ ଅଭିଯାନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ମୁମ୍ବାଇଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଲାଗି ଏହି ଅଭିଯାନର ଲକ୍ଷ୍ୟ ରହିଛି। ସେପ୍ଟେମ୍ବର 17 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ହୋଇଥିବାବେଳେ ଅକ୍ଟୋବର ମାସ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ଜନସେବା କ୍ଷେତ୍ରରେ 25 ବର୍ଷ ପୂରଣ ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ଭାରତୀୟ ରତ୍ନ ଏବଂ ଅଳଙ୍କାର ଶିଳ୍ପକୁ ଆହ୍ୱାନ ଦେଇ କହିଛନ୍ତି, ପ୍ରୟୋଗଶାଳାରୁ ଉତ୍ପାଦିତ ହେଉଥିବା ହୀରାର ବିନିର୍ମାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ଭାରତୀୟଙ୍କ ନିକଟରେ ରହିଛି। ମୁମ୍ବାଇରେ 52ତମ ଭାରତୀୟ ରତ୍ନ ଏବଂ ଅଳଙ୍କାର ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ପ୍ରୟୋଗଶାଳାରେ ଉତ୍ପାଦିତ ହେଉଥିବା ହୀରାରେ ବ୍ୟବସାୟିକ ସ୍ୱରୂପ ପରିବର୍ତ୍ତିତ ହେଉଛି। ଏହା ଭାରତ ପାଇଁ ଏକ ପର୍ଯ୍ୟାପ୍ତ ସୁଯୋଗ ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଭାରତ ନିକଟରେ ଥିବା ଭିତ୍ତିଭୂମି, କ୍ଷମତା, ପୁଞ୍ଜି, ଉଦ୍ୟମିତା ପ୍ରତିଭାକୁ ଉପଯୁକ୍ତ ସୁଯୋଗ ପ୍ରଦାନର ଆବଶ୍ୟକତା ରହିଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ମହାମାରୀ ପରିଚାଳନାରେ ଭାରତ ବହୁ ଆଗକୁ ଗତି କରିଛି। ମହାମାରୀ ଦମନ ପାଇଁ ପ୍ରତିଷେଧକ ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତର ବୈଜ୍ଞାନିକ ଦକ୍ଷତା ବିଶ୍ୱସ୍ତରରେ ପ୍ରମାଣିତ ହୋଇଛି। ମହାମାରୀ ନିରାକରଣ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜି ବିନିଯୋଗକାରୀ ପରିଷଦ ତରଫରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଡକ୍ଟର ସିଂ ଯୋଗ ଦେଇଛନ୍ତି। ଇଣ୍ଡୋନେସିଆର ଜାଭା ସମୁଦ୍ରରେ ଆଜି ଏକ ଜାହାଜବୁଡ଼ି ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 130 ଜଣ ଯାତ୍ରୀ ଏବଂ କ୍ରିଉ ସଦସ୍ୟ ନିଖୋଜ ଥିବା ଜଣାପଡ଼ିଛି। 240ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜଟି ପ୍ରତିକୂଳ ପାଣିପାଗ ଯୋଗୁଁ ଓଲଟି ପଡ଼ିଥିବା ଜଣାଯାଇଛି। ଇଣ୍ଡୋନେସିଆ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 107 ଜଣଙ୍କୁ ଉଦ୍ଧାର କରାଯାଇଛି। ଚୀନ୍ର ମୁକିଠାରେ ଚାଲିଥିବା କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ ହାସଲ କରିଛନ୍ତି। ଭାରତୀୟ ପୁରୁଷ ଦଳ ଦକ୍ଷିଣ କୋରିଆକୁ 4-1 ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଜିତ ଯାଦବ, ଅନମୋଲ ଲେକ୍କା, ପ୍ରଭଦୀପ ସିଂ ଏବଂ ଆଶୁ ମର୍ଜ୍ୟ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି। ଭାରତ ଚତୁର୍ଥ ଥର ପାଇଁ ଏହି ବିଜୟ ହାସଲ କରିଛି। ପୂର୍ବରୁ 2015, 2023 ଏବଂ 2024ରେ

0: ଭାରତୀୟ ପୁରୁଷ ଦଳ ଜୁନିୟର ଏସିଆ କପ୍ ଟାଇଟଲ୍ ହାସଲ କରିଥିଲା। ସେହିପରି ଭାରତୀୟ ମହିଳା ଦଳ ଚୀନ୍କୁ ଫାଇନାଲ୍ରେ 1-0 ଗୋଲ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛି। ଭାରତ ପକ୍ଷରୁ ସାନିକା ଚନ୍ଦ୍ରକାନ୍ତ ମାନେ 17ତମ ମିନିଟ୍ରେ ଗୋଟିଏ ଗୋଲ୍ ସ୍କୋର କରି ଏହି ବିଜୟ ହାସଲ କରିଥିଲେ। 2020 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8ଟାରେ ମ୍ୟାଚ୍ ଆରମ୍ଭ ହେବ। ଜାପାନରେ ଚାଲିଥିବା ଟୋକିଓ ପାରା ଅଲମ୍ପିକ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତର ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଡବଲ୍ସ SL3 SU5ରେ ସୁକାନ୍ତ କଦମ ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଉଦ୍ଯାପିତ ହେଲା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ବ୍ରିକ୍ସ ରାଷ୍ଟ୍ର ସମୂହ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ଏବଂ କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା। ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ। ଆକାଶବାଣୀ କଟକ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଅଣ୍ଟାରିଗୁଡ଼ାଠାରେ ନିର୍ମିତ ନୂତନ ଫୁଡ୍ କୋର୍ଟ ଉଦ୍ଘାଟିତ ହୋଇଛି। ରାଜ୍ୟର ବାଣିଜ୍ୟ ଓ ପରିବହନ ତଥା ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଏହାକୁ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ସହରବାସୀଙ୍କୁ ପରିଚ୍ଛନ୍ନ ଓ ସୁବ୍ୟବସ୍ଥିତ ପରିବେଶରେ ଖାଦ୍ୟ ଉପଲବ୍ଧ ହେବା ସହ ସ୍ଥାନୀୟ ବ୍ୟବସାୟୀ ଓ ଯୁବବର୍ଗଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।
4: ଗୋଟିଏ ଜାଗାରେ ସମସ୍ତଙ୍କୁ ସବୁ ପ୍ରକାର ଖାଦ୍ୟ ମିଳିଲା ଭଳିଆ ଗୋଟେ ବ୍ୟବସ୍ଥା ଏବଂ ଏଠି 16ଟା ଏଇ ଫୁଡ୍ କୋର୍ଟରେ 16ଟା ଦୋକାନ ହିତାଧିକାରୀ ମଧ୍ୟ ଅପେକ୍ଷା କରିଥିଲେ। ଚାବିଟା ମିଳିଲେ ଦୋକାନଟା ଆରମ୍ଭ ହେବ ଏବଂ ବୋଧେ ଆଜି ଚାବି ବି ଆମେ ବାଣ୍ଟିଲୁ, ବାଣ୍ଟିବାର ସୌଭାଗ୍ୟ ବି ଆମକୁ ମିଳିଲା ଏବଂ ସବୁ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି ଏବଂ ଏଠି ତା ସହିତ କଷ୍ଟମର ମାନେ ମଧ୍ୟ ଖୁସି ଅଛନ୍ତି, ଅପେକ୍ଷା କରି ରହିଥିଲେ ଏ ଫୁଡ୍ କୋର୍ଟ କେବେ ଓପନ୍ ହେବ ତାକୁ ମୁଁ ଆଶା କରିବି। ନିଶ୍ଚିତ ଭାବେ ସମସ୍ତେ ଏ ଫୁଡ୍ କୋର୍ଟଟି ଚଳଚଞ୍ଚଳ କରିବେ ସବୁବେଳେ, ସମସ୍ତଙ୍କର ଆର୍ଥିକ ସ୍ୱଚ୍ଛଳତା ବି ହେବ ଏବଂ କଷ୍ଟମରକୁ ମଧ୍ୟ ସବୁ ପ୍ରକାର ଜିନିଷ ଗୋଟେ ଜାଗାରେ ଉପଲବ୍ଧ ହେବ। ଦେଖନ୍ତୁ ଆଗ୍ରହ କରୁଥିଲି ଯେ ଆମର ଏଠି ଅମୁଲର ଅଛି, ଆମର ଓମ୍ଫେଡ୍ରେ ବି ରହିବା ଆବଶ୍ୟକ ଏବଂ ଆମର ଏଠି କୋରାପୁଟ କଫି ସାରା ବିଶ୍ୱରେ ତାର ନାଁ ହେଲାଣି, କୋରାପୁଟ କଫିର ଚାହିଦା ଏତେ ବଢିଲାଣି, କୋରାପୁଟ କଫିର ମଧ୍ୟ ଏଠି ନାଁରେ ମଧ୍ୟ ତା ବ୍ରାଣ୍ଡିଂ ବି ହେବା ଦରକାର ଅଛି ସେମାନେ ବି।
0: ରାୟଗଡ଼ା ଜିଲ୍ଲା ପରିଷଦର 83ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଏବଂ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଶିଶୁଙ୍କ ସୁବିଧା ସମ୍ପର୍କରେ ଆଲୋଚନା ହୋଇଛି। ରାୟଗଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ମା ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପ ସାଇଟ୍ରେ ଜମିଥିବା ଲିଗାସି ୱେଷ୍ଟର ବାୟୋ ମାଇନିଂ ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଯାନ୍ତ୍ରିକ ସଫେଇ ପାଇଁ ରାୟଗଡ଼ା ପୌର ପରିଷଦରେ ଏକ ଘରୋଇ ସଂସ୍ଥାକୁ ଆଗାମୀ 5 ବର୍ଷ ପାଇଁ ନିୟୋଜିତ କରାଯାଇଛି। ଆନ୍ତର୍ଜାତୀୟ ନିର୍ମଳ ବାୟୁ ଦିବସ ଅବସରରେ ରାୟଗଡ଼ାରେ ସଚେତନତା ଶୋଭାଯାତ୍ରା ଓ ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଦୁଇଦିନିଆ ରାୟଗଡ଼ା ଗସ୍ତରେ ଆସି ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ସୁରକ୍ଷା, ରହଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ସୁରକ୍ଷା ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି। ସୁଭଦ୍ରା ଯୋଜନାର

ପ୍ରଥମେ ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ଅଲକା ୟାଗ୍ନିକ, ସମୀରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଜିନ୍ଦଗି ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ, ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ଶେରୱାନୀଙ୍କ ରଚନା, ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଢ଼ାଇ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରୁ ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ନିର୍ଦ୍ଦେଶ କଲେ ଅନୁ ମଲ୍ଲିକ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଏଥର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ତାବିସ୍ ରୋମାନୀ ଏବଂ ସୁନୀଲ ଝାଙ୍କ ରଚନା, ସଙ୍ଗୀତ ପରିଚାଳନା କରିଛନ୍ତି ଦିଲୀପ ସେନ, ସମୀର ସେନ, ଚଳଚ୍ଚିତ୍ର ଏକ ହି ଭୁଲ୍।

ଏଥର ଶୁଣନ୍ତୁ ବେଦାବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାଡେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

ଏବଂ ଭାରତ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେଉଥିବା 2026 ମସିହା ମହିଳା ଏସିଆ କପ୍ T20 କ୍ରିକେଟ ଫାଇନାଲ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:30। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଏଥର ଝୁମୁରୁ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ, ଗାଇଛନ୍ତି କିଶୋର କୁମାର।
1: ଆଇକୁମ ବାଇକୁମ ତାଳା ତୁଣି ଯଦୁର ମାଷ୍ଟା ଶ୍ୱଶୁର ବାଡ଼ି ରେ ଲକମ ଝମା ଝମ ପା ପିସଲେ ଆଲୁ ଦମ ଆଲୁ ଦମ ଆଲୁ ଦମ ଦିଙ୍ଗ ପଟା ପଟା ଦିଙ୍ଗିଡି ପକ।
2: ଏଇ ଝୁମେରେ ଝୁମେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଓ ଗୀତା ଦତ୍ତ। କଥାଚିତ୍ର ମିଷ୍ଟର ଆଣ୍ଡ ମିସେସ୍ 55।

ଆଜ୍ଞା ହଁ ଦିଲ୍, ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ କମନ୍ ଆଉ ରୋମାଣ୍ଟିକ୍ ଶବ୍ଦ, ଏକଦମ୍ ଫେମସ୍। ଫେମସ୍ ମାନେ ଜରୁର ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ି ଦେଇ ଗୀତ ଲେଖିଛନ୍ତି। ଆଜ୍ଞା, ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ। କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ ଦିଲ୍।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇ ପାରେ କି? ଆପଣ ଲକ୍ଷ୍ୟ କରିଥିବେ ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ, ଖାଲି ଦିଲ୍ ଦିଲ୍ ଆଉ।

ଆପଣ କଣ ଭାବୁଛନ୍ତି ଆଜ୍ଞା, ଆମର ଏଇ ଦିଲ ସବୁବେଳେ ଚୁପଚାପ ଥାଏ, କେତେବେଳେ କେମିତି ଆମେ ଚମକିଗଲେ ଭୟ ପାଇଲେ ଆହୁରି ଜୋରରେ ଥକ୍ ଥକ୍ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ ଥକ୍ ଥକ୍।

ସମସ୍ତେ କହନ୍ତି ଆଜ୍ଞା, ମନକୁ ବସ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବସ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

0: ମନ ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼ିମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ।
1: ସେ ପୁଣି ଧରା ଦେବ କେମିତି, କେମିତି ବୋଲ ମାନିବ କହିଲେ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ। ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡ଼ିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997ର ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ୍ ୱାଓ ରୋମାଣ୍ଟିକ।

ଦିଲକୁ ନେଇ କେବଳ କଣ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇଛି? ଏହି ଦିଲକୁ ନେଇ ବହୁ ସଂଖ୍ୟାରେ ଗୀତ, ଗଜଲ, ଶିର, ସାଇରି ସାଇରି ସାଇରି କଥା କହିଲା ବେଳକୁ ସାଇରିଟିଏ ମନେ ପଡ଼ିଲା। ତୁଝେ ଦୁଃଖ ଥା, ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତେରା ଦିଲ ଟୁଟା ଥା, ତେରା ଦିଲ ଟୁଟା ଥା, ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା। ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା।

ସମ୍ପର୍କ ଭିତରେ କାଳେ ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେହି ସମ୍ପର୍କ ହିଁ ମନ ଭିତରେ ଥାଏ।

ଠାକୁର କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ, ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ ଜାଣେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତ ଦିଲ୍ କା ରିସ୍ତା କଥାଚିତ୍ରରୁ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଓ କୁମାର ଶାନୁ।

ଶୁଣୁଥିଲେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେଉଥିବା 2026 ମସିହା ମହିଳା ଏସିଆ କପ୍ T20 କ୍ରିକେଟ ଫାଇନାଲ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ଶୁଣିବେ ସକାଳ 6:05 ରାମଚରିତ ମାନସର 138ତମ ଭାଗ ଶୁଣିବେ ସକାଳ 7:25 ରିଞ୍ଜୋଡ଼ିରେ ଶୁଣିବେ ପରଜା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଗୌରୀମଣି ପରଜା ଏବଂ ସାଥୀ ପ୍ରସାରଣ ସମୟ ସକାଳ 6:45 ସୁଗମ ସଙ୍ଗୀତ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00 ପୂର୍ବାହ୍ନ 10:05 ଦିନ 2:15

ସନ୍ଧ୍ୟା 6:10 ଏବଂ ରାତି 10:30। ପୂର୍ବାହ୍ନ 10:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ରହିଛି ଆକାଶବାଣୀ ଲାଇଭ। ମଧ୍ୟାହ୍ନ 12:00 ପ୍ରଚାର କରିବୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଜୟପୁର, ସମୟ 11:57। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।